ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଭାଦ୍ରବ 29 ଦିନ 2026 ମସିହା ସେପ୍ଟେମ୍ବର ମାସର 20 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଏଥର ପ୍ରଫୁଲ୍ଲକରଙ୍କ ରଚନା, ଶିଳ୍ପୀ ଚିତ୍ତରଞ୍ଜନ ଜେନା। ତୋପଣ ତ ଥିଲେ ଧରି ଦୁଃଖ ମୋର ଯାଏ ସରି।

ପ୍ରଭୁ ତୁମ କରୁଣାରେ ଆଜି ମୁଁ ଗାଉଛି ଗୀତ, ଭରିଦିଅ ସୁରକଣ୍ଠେ, ଚଳାଇ ନିଅ ହେ ପଥ ଜଗନ୍ନାଥ। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବିଭୁପ୍ରସାଦ ମିଶ୍ର। କଣ୍ଠରେ ଶିଳ୍ପୀଙ୍କର ରଘୁନାଥ ପୃଷ୍ଟିଙ୍କ ଗୀତ ରଚନା।

ଏଥର ଶିଳ୍ପୀ ଲିପିକା ମହାନ୍ତି, ଶିଳ୍ପୀ ଗାଇଛନ୍ତି ମନୋଜ ମହାନ୍ତିଙ୍କ ଗୀତ ରଚନା। କାଳିଆ ରଜା ମୋ କାଳିଆ ରଜା, ନନ୍ଦିଘୋଷ ରଥେ ବସିଛ ମଜେ, ବାଜିକି ତେ ଘଣ୍ଟ ବାଜା।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ଭାଗୀରଥୀ ମିଶ୍ର।

ମଣିଷ କୁଆଡ଼େ ଏହି ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ। ତାର ନିଜ ବୁଦ୍ଧି ବିବେକ ବଳରେ ସୃଷ୍ଟିର ଅନେକ ରହସ୍ୟକୁ ସେ ଭେଦ କରିବାର ଚେଷ୍ଟା କରି ଆସୁଛି। ତଥାପି ଅନେକ ରହସ୍ୟ ରହିଯାଇଛି ଯାହା ମଣିଷ ପକ୍ଷରେ ବୁଝିବା ବଡ଼ କଠିନ, କାରଣ ପ୍ରକୃତିର ନିୟମ ଅଲଗା, ଆଉ ସେହି ନିୟମ ଅନୁସାରେ ପ୍ରକୃତି ପରିଚାଳିତ ହୁଏ। ଏହି ଅଲିଖିତ ନିୟମକୁ ମଣିଷ ଠିକ୍ ଭାବରେ ବୁଝିପାରେ ନାହିଁ। ଯେମିତି ରୋଗ ଦୁଃଖ କଷ୍ଟରେ ସଢ଼ୁଥିବା ବୁଢ଼ା ଲୋକଟିଏ କାହିଁକି ବଞ୍ଚେ, ସୁସ୍ଥ ସବଳ ବାଳକଟିଏ ଅବେଳରେ କାହିଁକି ମୃତ୍ୟୁ ମୁଖରେ ପଡ଼େ, ଏହି ରହସ୍ୟ ବୁଝିବା ମୁସ୍କିଲ। ସୃଷ୍ଟିର ଆରମ୍ଭ କେବେ ଆମକୁ ଜଣାନାହିଁ, ସୃଷ୍ଟିର ଶେଷ ମଧ୍ୟ କେବେ କେମିତି ହେବ ଆମକୁ ଜଣାନାହିଁ। ଏହି ସୃଷ୍ଟିରେ ନୀତି ପ୍ରତି ଘଟୁଥିବା ଘଟଣ ଅଘଟଣ ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ଆମକୁ ଜଣାନାହିଁ। ତେଣୁ ଯେତେବେଳେ କିଛି ଅଘଟଣ ଘଟେ, ଦୈବୀ ଦୁର୍ବିପାକ ହୁଏ, ମଣିଷ ଏହା ତାର ନିୟତି ବୋଲି ଗ୍ରହଣ କରିବାକୁ ବାଧ୍ୟ ହୁଏ। ମଣିଷର ଅତୀତ କର୍ମକୁ ନେଇ ଗଢ଼ା ହୁଏ ତାର ବର୍ତ୍ତମାନ ଓ ଭବିଷ୍ୟତ। ସତ୍କର୍ମରେ ନିୟୋଜିତ ହେଉଥିବା ଲୋକ ସୁଫଳ ପାଉଥିବା ବେଳେ ଅସତ୍କର୍ମରେ ଲିପ୍ତ ଥିବା ଲୋକେ ତାର କୁଫଳ ଭୋଗନ୍ତି। ତେଣୁ ଅନ୍ୟ ପ୍ରକାରେ କହିଲେ, ଆମେ ଯାହାକୁ ନିୟତି ବୋଲି କହୁ ତାହା ମଧ୍ୟ ମଣିଷ ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। ମଣିଷର ଆଉ ଏକ ଦୁର୍ବଳତା ହେଉଛି ତାର ଅହଂ, ନିଜକୁ ଅନ୍ୟମାନଙ୍କଠାରୁ ଶକ୍ତିଶାଳୀ ବୋଲି ଭାବିବା, ଅନ୍ୟମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବା, ନିଜର ପ୍ରକୃତ ସାମର୍ଥ୍ୟକୁ କଳି ନପାରି ଅଧିକ ବଳବାନ ବୋଲି ଭାବିବା ହେଉଛି ଅହଂ। ଏହି ଅହଂକାର ମଣିଷକୁ ନାନା ଅସୁବିଧାରେ ପକାଇଥାଏ। କିନ୍ତୁ ଯେଉଁମାନେ ଚେତନଶୀଳ ମଣିଷ ସେମାନେ ନିଜର ଦୋଷ ଦୁର୍ବଳତାକୁ ଜାଣିପାରନ୍ତି, ସେସବୁକୁ ସୁଧାରିବାକୁ ଚେଷ୍ଟା କରନ୍ତି, ଅତି ବିନୀତ ଭାବରେ ଜୀବନଯାପନ କରନ୍ତି। ଆମର ହିନ୍ଦୁ ଧର୍ମଶାସ୍ତ୍ରରେ ଈଶ୍ୱରଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଇଛି। ଏ ସଂସାରର ସବୁକିଛି ତାଙ୍କରି ନିର୍ଦ୍ଦେଶରେ ହିଁ ହୁଏ ବୋଲି ବିଶ୍ୱାସ କରାଯାଇଛି। ତ୍ରିଗୁଣ ସୂତ୍ର କରେ ଧରି ମୃଗୀ ନଚାଏ ନରହରି, ତାତ୍ପର୍ଯ୍ୟ ହେଲା ଏ ସୃଷ୍ଟିର ସମସ୍ତ ଜଡ଼ ଜୀବଜଗତ ଈଶ୍ୱରଙ୍କ ହାତରେ ଖେଳନା ସଦୃଶ, ତାଙ୍କ ଇଚ୍ଛାରେ ହିଁ ସବୁକିଛି ଆତଜାତ ହୁଏ। ତେଣୁ ମଣିଷ ନିଜେ ନିଜର ଭାଗ୍ୟ ବିଧାତା ନୁହେଁ। ଏକଥା ମଧ୍ୟ ବିଶ୍ୱାସ କରାଯାଏ ଯେ ମଣିଷ କେବଳ ଚେଷ୍ଟା କରିପାରେ ଓ ନିଜର କର୍ମବଳରେ ଭାଗ୍ୟରେ ପରିବର୍ତ୍ତନ ଆଣିପାରେ। ତେଣୁ ସବୁ ପ୍ରାଣୀଙ୍କଠାରୁ ଶ୍ରେଷ୍ଠ ବୋଲି ବିବେଚିତ ମଣିଷ ନିଜ ବୁଦ୍ଧି ଓ ବିବେକ ବଳରେ ସତ୍କର୍ମ କରି ଏହି ପୃଥିବୀକୁ ଆହୁରି ସୁନ୍ଦର କରିବାକୁ ଚେଷ୍ଟା କରିବା ଉଚିତ। କେତେବେଳେ କେଉଁ ମୁହୂର୍ତ୍ତରେ ମଣିଷର କ'ଣ ଘଟିବ, କେଉଁ ମୁହୂର୍ତ୍ତରେ କାଳ ଆସି ପହଞ୍ଚିଯିବ, ଆଉ ଏହି ସଂସାରର ସବୁତକ ଲୀଳା ଖେଳା ଶେଷ ହେଇଯିବ।

ଏହି ଅନିର୍ଦ୍ଦିଷ୍ଟ କଥାଟିକୁ ମଣିଷ ଯଦି ବୁଝିପାରନ୍ତା ତାହେଲେ ତାର ଅଜ୍ଞାନତା ଦୂରେଇ ଯାଆନ୍ତା। ଜ୍ଞାନର ଆଲୋକରେ ଉଦ୍ଭାସିତ ହୋଇ ସାରା ସୃଷ୍ଟିକୁ ନିଜର ବୋଲି ଭାବି ଆହୁରି ସୁନ୍ଦର ଭାବରେ ଗଢ଼ିବାକୁ ଚେଷ୍ଟା କରନ୍ତା। ମଣିଷ ମଣିଷ ଭିତରେ, ଜାତି ଜାତି, ଗୋଷ୍ଠୀ ଗୋଷ୍ଠୀ, ଦେଶ ଦେଶ ଭିତରେ ବାଦ ବିବାଦ ରହନ୍ତା ନାହିଁ। ସଭିଏ ସେହି ପରମେଶ୍ୱରଙ୍କ ସନ୍ତାନ, ବସୁଧୈବ କୁଟୁମ୍ବକମ୍, ସାରା ବସୁଧା ଗୋଟିଏ ପରିବାର। ଏହି ଚେତନା ଯଦି ମଣିଷ ଭିତରେ ଆସନ୍ତା ତେବେ ବୃଥା ଗର୍ବ ଅହଙ୍କାର ସବୁ ଦୂରେଇ ଯାଆନ୍ତା, ଆଉ ମଣିଷ ହୁଅନ୍ତା ପ୍ରକୃତରେ ସୃଷ୍ଟିର ଶ୍ରେଷ୍ଠତମ ପ୍ରାଣୀ।

ଶୁଣୁଥିଲେ ଚେତନ ଚିନ୍ତନ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ଭିକାରୀ ବଳ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର ଏବଂ ରାମହରି ଦାସ।

ଶ୍ରୀକୃଷ୍ଣ ଓ ଯାଦବ ବଂଶ କ୍ଷୟ କଥା ଶୁଣିଲେ କାଳେ ପାଣ୍ଡବମାନେ ଜୀବନ ହାରିଦେବେ, ସେ କଥା ଭାଳି ବିଦୁର ଯୁଧିଷ୍ଠିରଙ୍କୁ କପଟରେ ମିଠା କଥା କହି ଭୁଲାଇଦେଲେ। ଚାରିଆଡ଼ କୁହୁଡ଼ି ମାଡ଼ି ଆସିବା ଦେଖି ବିଦୁର ଧୃତରାଷ୍ଟ୍ରଙ୍କ ପାଖକୁ ଯାଇ କହିଲେ, ଏବେ ଦ୍ୱାପର ଶେଷ ହୋଇ କଳିଯୁଗ ଆସିଗଲା, ସେ କଳିଠାରୁ କେହି ବର୍ତ୍ତି ପାରିବେ ନାହିଁ। ପାଣ୍ଡବମାନେ ରାଜ୍ୟ ଶାସନ କରୁଥିବାରୁ ବିଦୁରଙ୍କ ସହ ଧୃତରାଷ୍ଟ୍ର ଓ ଗାନ୍ଧାରୀ ତାପରେ ବଣକୁ ବାହାରିଗଲେ।

ଏତେବେଳେ ଯାଇ ଶୁଣୁଥିଲେ ଅଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ଖବର ଶୁଣନ୍ତୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ସଂସ୍କୃତରେ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତ ସାରିକରି ଗଲାକାଲି ଓଡ଼ିଶା ଫେରିଛନ୍। ଗସ୍ତ ସମୟରେ ସେମିକନ୍ ଇଣ୍ଡିଆ 2026 ଆଉ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଧ୍ୟକ୍ଷତା ହୋଇଥିବା ରାଜ୍ୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ବିମାନ ବନ୍ଦରନ ଗଣମାଧ୍ୟମକୁ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ଲାଗି ଅର୍ଥ ଯୋଗାଣ ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। କୃଷି, ଲଜିଷ୍ଟିକ୍, କୋଲ୍ଡ ଚେନ୍, ୱେୟାରହାଉସିଂ ଲାଗି କେନ୍ଦ୍ର ରାଜ୍ୟ ମିଳିତ ଭାବେ ଅର୍ଥ ଯୋଗାଇ ଦେବାର ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ସେମିକନ୍ ଇଣ୍ଡିଆ ଥି ଓଡ଼ିଶା ଲାଗି 23,600 କୋଟି ଟଙ୍କା ନିବେଶ ପ୍ରସ୍ତାବ ଆସିଛି, ଯେଉଁଥିରୁ 6,000 ଅଧିକା ପ୍ରତ୍ୟକ୍ଷ ନିଯୁକ୍ତି ତିଆରି ହୋଇପାରବା। ଇଥି 18 କମ୍ପାନୀ ସହିତ 1-to-1 ଆଲୋଚନା, 5 ସହିତ ଗୋଲ୍ ଟେବୁଲ୍ ବୈଠକ ଆଉ 3 କମ୍ପାନୀ ସହିତ ଇଚ୍ଛାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ମଧ୍ୟପ୍ରଦେଶର ସଡ଼କ ଦୁର୍ଘଟଣା ଥି ସାଛନ୍ ଓଡ଼ିଆ ଲୋକଙ୍କର ଜୀବନ ଯିବାର ଘଟଣା ଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍। ଇତାର ସହିତ ମୃତକମାନଙ୍କର ପରିବାର ଲୋକଙ୍କ ଲାଗି 2,00,000 ଟଙ୍କା ଲେଖା ସାହାଯ୍ୟ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଲ୍ ଘଟଣାଥି ଶୋକ ପ୍ରକାଶ କରିବା ସହିତ ମୃତକମାନଙ୍କର ପରିବାର ଲୋକଙ୍କ ଲାଗି 5,00,000 ଟଙ୍କା ଲେଖା ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। 2026-27 ଲାଗି ଆଜ୍ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହେବା। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା ଆଭାସୀ ଜରିଏ ଏତାର ଶୁଭାରମ୍ଭ କରିବେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମାଲକାନଗିରି, କୋରାପୁଟ ଆଉ ନବରଙ୍ଗପୁର ଜିଲ୍ଲା ଲାଗି ଆଜ୍ ଉପରବେଲା ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ପର୍ଯ୍ୟଟନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା ପାର୍ବଣକେ ନଜରଥି ରଖିକରି ରାଇଜେ ଶାନ୍ତି ଶୃଙ୍ଖଳା ରଖବାର ସହିତ ଅପରାଧୀ ଆଉ ଅସାମାଜିକ ଲୋକମାନଙ୍କର ଲାଗି କଡ଼ା ପଦକ୍ଷେପ ନେବାର୍କେ ଓଡ଼ିଶା ପୁଲିସ ତରଫରୁ ଖାସ୍ ଅଭିଯାନ ଦମନ ମୂଲ କରାଯିବା। ସାରା ରାଇଜେ ଏହି ଅଭିଯାନ ଆଇବା କାଲିଠାନୁ ମୂଲ ହୋଇକରି 30 ତକ ଚାଲବା। ଅଭିଯାନ ସମୟରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାର ସହିତ ବେଆଇନ କାର୍ଯ୍ୟକଳାପ ବିରୋଧ ନ ଚଢ଼ଉ ଆଉ ଗିରଫ କରାଯିବାର ଉପରେ ଜୋର୍ ଦିଆଯିବା। ଅପରାଧୀମାନଙ୍କର ଗତିବିଧି ରୋକବାର ଲାଗି ସିମ୍ନା ଇଲାକାନ ବ୍ଲକିଂ ଆଉ ସିଲିଂ କରାଯିବା ବୋଲି ଓଡ଼ିଶା ପୁଲିସ ତରଫରୁ ସୂଚନା ଦିଆଯାଇଛି। ଗାଁ ଇଲାକାର ଯୁବବର୍ଗ

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶା ପାଇଁ 23,600 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇ ଫେରିବା ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର ସେମିକଣ୍ଡକ୍ଟର ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଉଲ୍ଲେଖନୀୟ ସହଯୋଗ ପ୍ରସ୍ତାବମାନ ଆସିଛି। ରାଜ୍ୟରେ ଏକ ସ୍ୱତନ୍ତ୍ର ସେମିକଣ୍ଡକ୍ଟର ଉତ୍ପାଦନ ହବ୍ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କଟକ ନରାଜଠାରେ 870 ଏକର ପରିମିତ ଅଞ୍ଚଳରେ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
1: ଏକ ବିଶ୍ୱସ୍ତରୀୟ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ଆମ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି। 23,600 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓଡ଼ିଶା ପାଇଛି, ଯାହାଦ୍ୱାରା ରାଜ୍ୟର 6,000ରୁ ଉର୍ଦ୍ଧ ନୂତନ ପ୍ରତ୍ୟକ୍ଷ ନିଯୁକ୍ତିର ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି। ଆଉ ଏହା ସହିତ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱେଲ୍ଫେୟାର ପ୍ରସ୍ତୁତି ପାଇଁ ମଧ୍ୟ କ୍ୱାଡ୍ କ୍ୱାଣ୍ଟମ୍ ସଂସ୍ଥା ସହିତ ଏଲ୍ଓଆଇ ଲେଟର ଅଫ୍ ଇଣ୍ଟେଣ୍ଟ ଏଥିରେ ସ୍ୱାକ୍ଷରିତ ମଧ୍ୟ ନୂଆଦିଲ୍ଲୀର ଯଶୋଭୂମିରେ ତାଙ୍କ ସହିତ ଏଲ୍ଓଆଇ ହୋଇଛି।
0: ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଭାରତୀୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ଶ୍ରୀ ମାଝୀ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା 7 ଜଣଙ୍କର ମରଶରୀର ଆଜି ଭୁବନେଶ୍ୱର ଅଣାଯାଉଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ନିକଟ ସମ୍ପର୍କୀୟଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ଗୋଟିଏ ପରିବାରର 7 ଜଣ ସଦସ୍ୟ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ନଲଖେଡ଼ା ମା' ବଗଳାମୁଖୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥିଲେ। ଗତକାଲି ଗାଡ଼ିଟି ରାସ୍ତା ପାରି ହେବା ବେଳେ ପ୍ରବଳ ବର୍ଷା ଯୋଗୁଁ ଭାସିଯିବାରୁ ଚାଳକଙ୍କୁ ମିଶାଇ ସମସ୍ତ 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଭିନ୍ନ ଜିଲ୍ଲା ତଥା କ୍ଷେତ୍ରସ୍ତରରୁ ଆସୁଥିବା ପ୍ରସ୍ତାବଗୁଡ଼ିକର ସମୟଭିତ୍ତିକ ସମୀକ୍ଷା ତଥା ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରତ୍ୟେକ ପ୍ରସ୍ତାବର ପୃଷ୍ଠଭୂମି, ଆଇନଗତ ସମୀକ୍ଷା, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଏବଂ ସୁପାରିଶକୁ ସମୟଭିତ୍ତିକ ଅନୁଧ୍ୟାନ ମାଧ୍ୟମରେ ଉଲ୍ଲେଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ପାଇଁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମାସ 1ରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଅପବ୍ୟବହାରକୁ ଏହାଦ୍ୱାରା ରୋକାଯାଇପାରିବ। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ସ୍ଥାପନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। 6ଟି ସ୍ଥାନରେ ଜମି ଚିହ୍ନଟ ପାଇଁ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ, ଜଣେ ଶିଶୁର ମୃତ୍ୟୁ ସହ 14 ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟ ମେଡିକାଲ କଲେଜର 4ଜଣିଆ ଡାକ୍ତରୀ ଦଳ ଗାଁରେ ପହଞ୍ଚ ଆକ୍ରାନ୍ତଙ୍କ ରକ୍ତ ଏବଂ ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହ ରୋଗ ପ୍ରତିହତ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ପାଳନ ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ ସ୍ପାର୍କସ 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସୃଜନଶୀଳତା, ପ୍ରତିଭା ଏବଂ କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ବିଦ୍ୟାଳୟଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତ

0: ରାଜ୍ୟରୁ ଆସିଥିବା ପ୍ରାୟ 300 ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗତକାଲି 2047 ବିକଶିତ ଭାରତ ଆଧାରିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା, ଦାୟିତ୍ୱ, ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ପରିମଳ ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କ୍ରିଷ୍ଣା କର।
2: କଥାରେ ଅଛି, ଗାଁ ପରିମଳ ଧୋବା ତୁଠରୁ। ଏହି ଉକ୍ତିଟି ସୂଚାଇ ଦିଏ ପରିମଳର ଆବଶ୍ୟକତା, ଯାହାକି ଲୋକେ କେଉଁ ପୁରାତନ ଯୁଗରୁ ଅନୁଭବ କରିଛନ୍ତି। ପରିମଳ ଓ ସ୍ୱାସ୍ଥ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯେଉଁଠି ପରିମଳ ବିପର୍ଯ୍ୟସ୍ତ, ସେଠାରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ ଏବଂ ଧୀରେ ଧୀରେ ଅଧିକରୁ ଅଧିକ ଲୋକ ରୋଗଗ୍ରସ୍ତ ହୁଅନ୍ତି। ଆମେ ନିଜେ ସଫାସୁତୁରା ରହିବା ସହିତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଯେପରି ସଫା ରୁହନ୍ତି ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଅପରିଷ୍କାର ରହିଲେ ଯାଦୁ, କାଛୁ, କୁଣ୍ଡିଆ ଆଦି ଚର୍ମରୋଗ ହୁଏ। ନିଜ ନିଜ ଘର ଭିତର ଉଣା ଅଧିକେ ଆମେ ସମସ୍ତେ ସଫା ରଖୁ, କିନ୍ତୁ ଘର ବାହାରର ଚତୁଃପାର୍ଶ୍ୱ, ରାସ୍ତାଘାଟ, ହାଟ ବଜାର, ଖେଳପଡ଼ିଆ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ଏଗୁଡ଼ିକର ପରିମଳ ଠିକ୍ ଭାବରେ ବଜାୟ ରଖିବା କ'ଣ ଆମ ସମସ୍ତଙ୍କର କର୍ତ୍ତବ୍ୟ ନୁହେଁ? ଆମ ସମସ୍ତଙ୍କର କେତୋଟି ଛୋଟିଆ ପଦକ୍ଷେପ ନିଶ୍ଚିତ ଭାବେ ଆମ ପରିମଳର ଉନ୍ନତି ଆଣିବାରେ ସହାୟକ ହେବ। ସହରାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିମାନେ ଘରର ଅଳିଆ ଆବର୍ଜନା ଘର ବାହାରେ ଏଣେତେଣେ, ଯେପରିକି ରାସ୍ତା ଉପରେ ବା ରାସ୍ତାକଡ଼ରେ ପକାଇବା ଉଚିତ ନୁହଁ। ଏହି ଅଳିଆ ମ୍ୟୁନିସିପାଲିଟି ସଂଗ୍ରହ କରୁଥିବା ଡଷ୍ଟବିନ୍ରେ ପକାନ୍ତୁ। ଏହାଛଡ଼ା ସହରର ଗଳିକନ୍ଦି, ରାସ୍ତାଘାଟ ସଫା ହେଉଥିବା ସମୟରେ ଅଳିଆ ଗାଡ଼ିରେ ମଧ୍ୟ ଅଳିଆ ପକାଯାଇପାରିବ। ଦୀର୍ଘଦିନ ଧରି ଅଳିଆ ଗୋଟେ ଜାଗାରେ ଜମା ହୋଇ ରହିଲେ ସେଥିରୁ ଦୁର୍ଗନ୍ଧ ବାହାରିବା ସହିତ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ଅଇଁଠା ବାସି ଖାଦ୍ୟ ନଳାରେ କିମ୍ବା ରାସ୍ତାକଡ଼ରେ ନ ପକାଇ ଗାତ ଖୋଳି ମାଟିରେ ପୋତିଦେବା ଉଚିତ। ଏହା ସହିତ ରାସ୍ତାକଡ଼, ନଈ କୂଳ କିମ୍ବା ଖୋଲା ପଡ଼ିଆରେ ଝାଡ଼ାଯିବା ପରିବେଶକୁ ଅଧିକ ଅସ୍ୱାସ୍ଥ୍ୟକର କରିଥାଏ। ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପାଇଖାନା ବ୍ୟବହାର କରିବା ଉଚିତ। ଯେଉଁମାନଙ୍କ ଘରେ ପାଇଖାନା ନାହିଁ ସେମାନେ ସୁଲଭ ଶୌଚାଳୟ ବ୍ୟବହାର କରିବା ଉଚିତ। ସହରାଞ୍ଚଳରେ ଏହା ଉପଲବ୍ଧ, ଗ୍ରାମାଞ୍ଚଳରେ ମଧ୍ୟ କମ୍ ଖର୍ଚ୍ଚରେ ପାଇଖାନା ତିଆରି ପାଇଁ ସରକାରୀ ସାହାଯ୍ୟ ମିଳୁଛି। ପଲିଥିନର ବହୁଳ ବ୍ୟବହାର ପରିମଳ ପାଇଁ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ନାଳ ନର୍ଦ୍ଦମାରେ ଏହି ପଲିଥିନ ଜମା ହୋଇ ରହୁଥିବାରୁ ନର୍ଦ୍ଦମା ଜଳ ଭଲ ଭାବରେ ନିଷ୍କାସିତ ହୋଇପାରୁନାହିଁ। ପଲିଥିନର ବ୍ୟବହାର କମାଇବା ପାଇଁ ସମସ୍ତେ ସଚେତନ ହେବା ଜରୁରୀ। ପର୍ବପର୍ବାଣି, ଯାନି ଯାତ୍ରା ଓ ମେଳା ଇତ୍ୟାଦିରେ ଅଧିକ ଲୋକ ସମାଗମ ହୋଇଥାନ୍ତି। ସେ ସମୟରେ ଖାଦ୍ୟ ପଦାର୍ଥ ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। କିଣିକରି ଖାଉଥିବା ଖାଦ୍ୟ ଯେପରି ତଟକା ତିଆରି ହୋଇଥିବ, ମାଛି ବସୁନଥିବ ଏବଂ ଭଲ ଭାବେ ଘୋଡ଼ାଇ ରଖାଯାଇଥିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସଂକ୍ରମିତ ଖାଦ୍ୟ ସେବନ କଲେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ସେଗୁଡ଼ିକ ହେଲା କଲେରା ବା ହଇଜା, ଡିସେଣ୍ଟ୍ରି ବା ଆମାଶୟ, ବ୍ଲଡ୍ ଡିସେଣ୍ଟ୍ରି ବା ରକ୍ତ ଆମାଶୟ, ଟାଇଫଏଡ୍ ବା ଆନ୍ତରିକ ଜ୍ୱର, ଡାଇରିଆ ଏବଂ ଜଣ୍ଡିସ୍ ବା କାମଳ ରୋଗ, ଯେଉଁଟାକି ହେପାଟାଇଟିସ୍ ଏ ଓ ଇ ଭାଇରସ୍ ଦ୍ୱାରା ହୋଇଥାଏ। ଖାଦ୍ୟ ତଟକା ଖାଇବା ସହିତ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଉଚିତ। ଆସନ୍ତୁ ସମସ୍ତେ ମିଶି ଆମ ପରିମଳର ଉନ୍ନତି କରିବା ଏବଂ ସୁସ୍ଥ ସମାଜ ଗଠନରେ ସହାୟକ ହେବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ପରିମଳ ଓ ସ୍ୱାସ୍ଥ୍ୟ ଏ ସମ୍ପର୍କ

0: ଉପରେ ଆଲୋଚନା କରିଥିଲେ ଡାକ୍ତର କ୍ରିଷ୍ଣାକର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ ବୁକିଂ ନିମନ୍ତେ ଆସନ୍ତା ମାସ 1 ବାଧ୍ୟତାମୂଳକ ହେବ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ହୁଥି ବିଦ୍ରୋହୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକାର ପରାମର୍ଶ। ଏବଂ ବିଂଶତମ ଏସୀୟ କ୍ରୀଡ଼ାରେ ଆଜି ହକି, ବନ୍ଧୁକ ଚାଳନା, ଟେକ୍ବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣ ଏବଂ ତତ୍ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଭାରତ ଏହି କ୍ଷେତ୍ରରେ ଅଗ୍ରସର ହେଉଥିବା ବେଳେ ସାଇବର ଆକ୍ରମଣକାରୀମାନେ ପ୍ରତିବନ୍ଧକ ସୃଷ୍ଟି କରିବା ସମ୍ଭାବନା ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତକୁ ଭୂ ରାଜନୈତିକ ସମସ୍ୟାଗୁଡ଼ିକ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ଭାରତ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ ଏବଂ ପ୍ରସ୍ତୁତ କରିବା ଲାଗି ସକ୍ଷମ ଦେଶ ଭାବେ ପରିଗଣିତ ହେଉଥିବା ବେଳେ କେତେକ କମ୍ପାନୀ ଏବଂ ଦେଶ ଏହା ସେମାନଙ୍କ ଲାଗି ବିପଦ ବୋଲି ବିବେଚନା କରିବାର ସମ୍ଭାବନା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର ଶିଳ୍ପର ପ୍ରତ୍ୟେକ ସ୍ତରରେ ବ୍ୟାପକ ଉଦ୍ୟମର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଉଦ୍ୟୋଗ ଜଗତ, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ 1 ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉ ଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ଏଲ୍ପିଜି ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ବିକଶିତ ଭାରତ ପାଇଁ 100 ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସାରା ଦେଶରେ ଯୁବପିଢ଼ି ଏକତ୍ରିତ ହେବେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେବ। 471 ଜିଲ୍ଲାରେ ଥିବା ମାଇଁ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପ୍ରସ୍ତୁତି ଶେଷ ହୋଇଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଓ ଆଲୋଚନା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଓ ଅନ୍ୟମାନେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏହି ଅଭିଯାନର ନୂଆ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିଲା। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ଦ୍ରବ୍ୟ ସେବାକର GST ମାଧ୍ୟମରେ ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦିଆଯାଇଛି। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କର ବ୍ୟବସ୍ଥାକୁ ଏକତ୍ରିତ କରିବା ଲକ୍ଷ୍ୟରେ 2017 GST ଲାଗୁ କରାଯାଇଥିଲା। 17 କର ଏବଂ 13 ସେସ୍କୁ ଏକ ସାଧାରଣ ବ୍ୟବସ୍ଥା ଅଧୀନକୁ ଅଣାଯାଇ ଗୋଟିଏ ଦେଶ ଗୋଟିଏ କର ଗୋଟିଏ ବଜାରର ବ୍ୟବସ୍ଥାକୁ ବାସ୍ତବତାରେ ପରିଣତ କରାଯାଇଥିଲା। GST ହାରରେ

ସାମ୍ପ୍ରତିକ ସଂସ୍କାରକୁ ଶିଳ୍ପ ଜଗତ ଏବଂ ସାଧାରଣ ଜନତା ସ୍ୱାଗତ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା ବେଳେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ମୁମ୍ବାଇର ଅଧ୍ୟକ୍ଷ ତଥା ସର୍ବଭାରତୀୟ ଶିଳ୍ପ ମହାସଂଘର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରି କହିଛନ୍ତି, ଜିଏସ୍ଟି ହାରରେ ପରିବର୍ତ୍ତନ ନାଗରିକମାନଙ୍କୁ କର ପ୍ରଦାନ କରିବା ପାଇଁ ଉତ୍ସାହିତ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ପାଇବା ଫଳରେ ଭାରତୀୟ ମଧ୍ୟବିତ୍ତ ପରିବାରର ମାସିକ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସଞ୍ଚୟ ମଧ୍ୟ ହୋଇପାରିଛି। ଗତ 9 ବର୍ଷ ମଧ୍ୟରେ ଜିଏସ୍ଟି ସଂସ୍କାର ଉପଭୋକ୍ତା ତଥା ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ନାଗରିକମାନଙ୍କ ଜୀବନଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକା ତା'ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ୟେମେନ୍ର ହୁଥି ବିଦ୍ରୋହୀମାନେ ସାଉଦି ଆରବକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଥିବାରୁ ଆମେରିକା ପକ୍ଷରୁ ସତର୍କତା ଜାରି କରାଯାଇଛି। ପଶ୍ଚିମ ଏସିଆରେ ରହୁଥିବା ଆମେରିକୀୟମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଏବଂ ବିମାନ ସେବା ବନ୍ଦ ଥିବାରୁ ଆଗୁଆ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଜଳଜୀବନ ମିଶନ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛୁ। 2019 ଆରମ୍ଭ ହୋଇଥିବା ଜଳଜୀବନ ମିଶନର ଲକ୍ଷ୍ୟ ଥିଲା ପ୍ରତ୍ୟେକ ପରିବାର ପାଇଁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାକୁ ଏକ ମୌଳିକ ସୁବିଧାରେ ପରିଣତ କରିବା। ଏହି ଯୋଜନାର ପ୍ରାରମ୍ଭ ସମୟରେ ଦେଶର 3,23,00,000 ଅର୍ଥାତ 16.7% ଗ୍ରାମୀଣ ପରିବାର ପାଇପ୍ ଯୋଗେ ଜଳ ଯୋଗାଣ କରାଯାଉଥିଲା। ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଏହି ସଂଖ୍ୟା 16 କୋଟି ଅର୍ଥାତ 82%ରୁ ଅଧିକ ବୃଦ୍ଧି ପାଇଛି। ଗତ 7 ବର୍ଷ ମଧ୍ୟରେ ଦେଶର 12,60,00,000 ଅଧିକ ପରିବାର ପାଇପ୍ ଯୋଗେ ଜଳ ଯୋଗାଣର ସୁଫଳ ପାଇଛନ୍ତି। ଏହି ସେବାର ଗୁଣବତ୍ତା ଏବଂ ସ୍ଥାୟିତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇ ଜଳଜୀବନ ଅଭିଯାନ ଅବଧିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଜଳଜୀବନ ଅଭିଯାନ କେବଳ ପାଇପ୍ ବିଛାଇବା ମଧ୍ୟରେ ସୀମିତ ରହିନାହିଁ। ଏଥିରେ ଜଳ ଉତ୍ସର ସ୍ଥାୟିତ୍ୱ, ବର୍ଷା ଜଳ ସଂରକ୍ଷଣ, ବ୍ୟବହୃତ ଜଳର ପରିଚାଳନା ଓ ସଂରକ୍ଷଣ ଭଳି ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ କ୍ଷେତ୍ରରେ ସ୍ଥାନୀୟ ସମ୍ପ୍ରଦାୟକୁ ଦାୟିତ୍ୱ ଦିଆଯାଇଛି। ଜଳଜୀବନ ଅଭିଯାନ ଲକ୍ଷ୍ୟ ପୂରଣ ଲାଗି ଦେଶରେ 5,00,000 ଅଧିକ ଜଳ ସମିତି ଗଠନ କରାଯାଇଥିବା ବେଳେ ଏଥିରେ 50%ରୁ ଅଧିକ ମହିଳା ସଦସ୍ୟ ରହିଛନ୍ତି। ସୁରକ୍ଷିତ ପାନୀୟ ଜଳ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରାୟ 24,80,000 ଅଧିକ ମହିଳାଙ୍କୁ ଜଳର ଗୁଣବତ୍ତା ପରୀକ୍ଷା କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଜଳଜୀବନ ଅଭିଯାନ ଜରିଆରେ ପାନୀୟ ଜଳ ଉପଲବ୍ଧତା, ଦୈନନ୍ଦିନ ବୋଝ ପରିବର୍ତ୍ତେ ସ୍ୱାସ୍ଥ୍ୟ, ସମ୍ମାନ, ସମୟ ଏବଂ ସୁଯୋଗର ଏକ ବଳିଷ୍ଠ ଆଧାରରେ ପରିଣତ ହୋଇଛି। 11 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର 100% ପରିବାର ଏବେ ପାଇପ୍ ଯୋଗେ ଜଳ ବ୍ୟବସ୍ଥାର ସୁଫଳ ପାଉଛନ୍ତି। କବଚ ସଂସ୍କରଣର 4ର୍ଥ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ଭାରତୀୟ ରେଳବାଇ ଅନୁମୋଦନ ପ୍ରଦାନ କରିଛି। ଉତ୍ତର ପୂର୍ବ ରେଳବାଇର ଲକ୍ଷ୍ନୌ ଡିଭିଜନ ଅଧୀନରେ 650ରୁ ଅଧିକ ରେଳପଥରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏଥିପାଇଁ 250 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଅନୁମୋଦିତ ପ୍ରକଳ୍ପ ଚିହ୍ନଟ ହୋଇଥିବାବେଳେ ବାକି ଥିବା ସେକ୍ସନ୍ଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବ। ଟ୍ରେନ୍ଗୁଡ଼ିକର ପରିଚାଳନା ପାଇଁ ଉପଲବ୍ଧ ସୁରକ୍ଷା ଭିତ୍ତିଭୂମିକୁ ଏହା ସୁଦୃଢ଼ କରିବ। କବଚ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ, ଯାହାକି ରେଳ ପରିଚାଳନା ତଥା ଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିଥାଏ। ଜାପାନରେ ଆରମ୍ଭ ହୋଇଥିବା 20ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ଟେକ୍ବଲ୍ ଖେଳାଳି କ୍ୱିମ୍ସ ଡିସୁଜା ବ୍ରୋଞ୍ଜ ପଦକ ନିମନ୍ତେ ଜାପାନର ୟୁନା ସକାମୋତୋଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ସେହିପରି ବନ୍ଧୁକ ଚାଳନାରେ ଭାରତୀୟ ଖେଳାଳି ଇଲାଭେନିଲ୍ ଭାଲାରିଭାନ, ସୋନମ ମସ୍କର ଏବଂ ବିଦର୍ଶା ବିନୋଦ 10 ମିଟର ମହିଳା ଏୟାର ଲାଇଫର ପ୍ରତିଯୋଗିତାରେ ଏକକ ଓ ଦଳୀୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ମହିଳା ହକି ଦଳ ମଧ୍ୟ ଆଜି ତା'ର ଅଭିଯାନ ଆରମ୍ଭ କରିବ। ଗ୍ରୁପ୍ ମ୍ୟାଚ୍ରେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୁରୁଷ ହକିରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଆଜି କ୍ରିକେଟ୍ରେ ସେମିଫାଇନାଲ୍ରେ ଭାରତୀୟ ମହିଳା ଦଳ ଓ ବାଂଲାଦେଶ ମଧ୍ୟରେ ଭାରତୀୟ ସମୟ ପୂର୍ବାହ୍ନ 10:30 ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲଙ୍ଗାନା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ଆସନ୍ତାକାଲି ପାଇଁ ଓଡ଼ିଶା ସମେତ 5ଟି ରାଜ୍ୟକୁ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ମଧ୍ୟ

0: ସତର୍କତା ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ ବୁକିଂ ନିମନ୍ତେ ଆସନ୍ତା ମାସ ପହିଲାରୁ ବାଧ୍ୟତାମୂଳକ ହେବ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ହୁଥି ବିଦ୍ରୋହୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକାର ପରାମର୍ଶ। ଏବଂ ବିଂଶତମ ଏସୀୟ କ୍ରୀଡ଼ାରେ ଆଜି ହକି, ବନ୍ଧୁକ ଚାଳନା, ଟେକ୍ବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଛୋଟ ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ।

ଆମେ ସମସ୍ତେ ଆମ ପରିବେଶକୁ ସ୍ୱଚ୍ଛ ରଖିଲେ ବିଶ୍ୱ ସ୍ୱଚ୍ଛ ରହିପାରିବ। ଏଇ କଥା ସହିତ ସରଗଫୁଲ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ ପିଲାଏ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ପିଲାଏ, ସ୍ୱଚ୍ଛତା ସହିତ ସୁନ୍ଦରତା ଯୋଡ଼ି ହୋଇ ରହେ। ଆମେ ନିଜେ ସ୍ୱଚ୍ଛ ରହିଲେ କେତେ ଭଲ ଲାଗେ ନା। ତୁମକୁ ତୁମ ସାଙ୍ଗ ଜଣେ ଯଦି ପରିଷ୍କାର ଦିଶୁଥିବ ତାହେଲେ କେମିତି ଲାଗେ ତା ସହିତ ମିଶିବାକୁ? ତୁମେମାନେ କହିବ ନିଶ୍ଚୟ ଭଲ ଲାଗେ ନୁହେଁ। ସେମିତି ଆମେ କାହା ଘରକୁ ଯଦି ଯାଉ ସେଠି ପରିବେଶଟି ଭାରି ସ୍ୱଚ୍ଛ ଥାଏ, ସଫା ଥାଏ, ତାହେଲେ ଭଲ ଲାଗେ ନା। ଆମକୁ ଯଦି ସ୍ୱଚ୍ଛତା ଏତେ ଭଲ ଲାଗେ ତାହେଲେ ସେ ସ୍ୱଚ୍ଛତାଟା ଆସିବ କେମିତି? ଖାଲି କିଏ କରିଦେଲେ ତ ହେବନି, ଆମକୁ ସେସବୁ ନିଜ ଅଭ୍ୟାସରେ ଆଣିବାକୁ ପଡ଼ିବ। ଛୋଟବେଳୁ ଯଦି ଆମେ ଏଇ ଅଭ୍ୟାସଟି ରଖିବା କେମିତି ଆମେ ସ୍ୱଚ୍ଛ ରହିବା ଆଉ ଆମ ପରିବେଶକୁ ସ୍ୱଚ୍ଛ ରଖିବା, ତାହେଲେ ଯାଇ ଏ ବିଶ୍ୱ ସ୍ୱଚ୍ଛ ରହିପାରିବ। ଯଦି ଆମେ ଖାଲି ପ୍ଲାଷ୍ଟିକ ବ୍ୟବହାର କରିବା, ଜରି ଭିତରେ ଥିବା ଜିନିଷକୁ ଖାଇବା ଆଉ ଯେଉଁଠି ପାରିଲେ ସେଇଠି ପ୍ଲାଷ୍ଟିକକୁ ଗଦେଇ ଦେବା, ଚାରିଆଡ଼େ କାଗଜ ଫୋପାଡ଼ି ଦେବା, ଜରି ଫିଙ୍ଗି ଦେବା, ଯାହା ବି ମନ ହେଲା ଆମେ ଯେଉଁଠି ଫିଙ୍ଗି ଦେବା, ତାହେଲେ ପରିବେଶଟି ଆମର ସ୍ୱଚ୍ଛ ହେବ କେମିତି? ତେଣୁ ଛୋଟବେଳୁ ଆମେ ଅଭ୍ୟାସ କରିବା ଦରକାର ଯେ ଘରେ ଯେମିତି ଆମେ ଆମର ଘରଟିକୁ ସଫା ରଖିବା, ଅଳିଆକୁ ଠିକ୍ ଜାଗାରେ ରଖିବା, ଯେଉଁଠି ଅଳିଆଟା ବ୍ୟବସ୍ଥିତ ହେଉଥିବ, ସେମିତି ଆମେ ଯେଉଁଠିକି ଯିବା, ଘର ହେଉ, ରାସ୍ତାଘାଟ ହେଉ, ଡାକ୍ତରଖାନା ହେଉ, ବିଦ୍ୟାଳୟ ହେଉ, ସେଠି ବି ଆମକୁ ସେଇ ସ୍ୱଚ୍ଛତାଟିକୁ ମନରେ ଆଣିବାକୁ ପଡ଼ିବ। ଏମିତି ନୁହଁ ଯେ କେହି ଦେଖୁନାହାନ୍ତି ଏଇଠି ଆମେ ଫୋପାଡ଼ି ଦେବା, ଯେଉଁଠି ସେଇଠି ଛେପ ପକାଇ ଦେବା, ଏଗୁଡ଼ା ସବୁ ଖରାପ ଅଭ୍ୟାସ। ତେଣୁ ଚେଷ୍ଟା କରିବା ଆମ ଜୀବନକୁ ସୁସଂଯତ କରି ସ୍ୱଚ୍ଛତାକୁ ଆପଣେଇବା। ତୁମେ ଜାଣିଥିବ ଏବେ ଗୋଟିଏ ପିଲା କେମିତି ନଦୀକୁ ସ୍ୱଚ୍ଛ କରିଦେଇଛନ୍ତି। ତାଙ୍କ ସହିତ ତାଙ୍କର ଅନେକ ସାଙ୍ଗ ବି ଆସିଥିଲେ କିନ୍ତୁ ସେମାନେ ଅଧାରେ ଛାଡ଼ି ଦେଇଗଲେ, କାହିଁକିନା ଏତେ କଷ୍ଟ ରହିଥାଏ ସେସବୁ ସଫା କରିବା। କିନ୍ତୁ ଗୋଟିଏ ପିଲା ଲାଗିକି ନଦୀଟିକୁ ସଫା କରିଦେଇଥିଲେ, ଅନେକ ପରିଶ୍ରମ କରି, ଅନେକ ଖର୍ଚ୍ଚ କରି। ତ ଜଣେ ଯଦି ଏତେ ପରିଶ୍ରମ କରିକି ସଫା କରିପାରୁଛନ୍ତି, ଆମେ କ'ଣ ଆମ ଅଭ୍ୟାସରେ ଏ ପୃଥିବୀକୁ ସଫା କରିବାରେ କିଛିଟା ସାହାଯ୍ୟ କରିପାରିବାନି? ତେଣୁ ପିଲାଏ, ସମସ୍ତେ ଶପଥ ନିଅ ନିଜ ବିଦ୍ୟାଳୟକୁ, ନିଜ ପରିବେଶକୁ ସବୁବେଳେ ସ୍ୱଚ୍ଛ ରଖିବା ପାଇଁ। ଆସ ଏବେ ଗୀତଟିଏ ଶୁଣିବା।

0: ପିଲାମାନେ ଆମେ ସବୁ କଥା ଆମ ବିଦ୍ୟାଳୟରୁ ଶିଖିଥାଉ। ଆମ ବିଦ୍ୟାଳୟ ଆମର ଜୀବନକୁ ଗଢ଼ିଥାଏ। ତେଣୁ ତ ପ୍ରଥମେ ଆମେ ଆରମ୍ଭ କରିବା ଆମ ବିଦ୍ୟାଳୟର ସ୍ୱଚ୍ଛତା। ଶ୍ରେଣୀଗୃହକୁ ଗଲେ ଆମେ କେମିତି ଗୃହଟିକୁ ସୁନ୍ଦର କରିପାରିବା ସେଇଥିପାଇଁ ଚେଷ୍ଟା କରିବା ଦରକାର। ତା ସହିତ ଆମ ବିଦ୍ୟାଳୟର ପରିବେଶ କେମିତି ସୁନ୍ଦର ରହିବ ତା ପ୍ରତି ମଧ୍ୟ ଆମେ ଯତ୍ନବାନ ହେବା ଦରକାର। ଆଉ ବିଦ୍ୟାଳୟରେ ଏଇସବୁ ଅଭ୍ୟାସ ଯଦି ଆମେ ଆପଣେଇବା ତାହେଲେ ଯେତେବେଳେ ଆମେ ବଡ଼ ହେବା, ବିଦ୍ୟାଳୟରୁ ବାହାରିବା, ଅନ୍ୟ ଯେକୌଣସି ଅନୁଷ୍ଠାନକୁ ଯିବା, ଆମେ ସେଇଠି ନିଶ୍ଚୟ ସେ ସ୍ୱଚ୍ଛତାକୁ ଅବଲମ୍ବନ କରିବା। ତାପରେ ଯେତେବେଳେ ଆମେ କୌଣସି କାର୍ଯ୍ୟ ବି କରିବା ସେଠି ବି ଆମେ ନିଶ୍ଚୟ ସ୍ୱଚ୍ଛତାକୁ ଦେଖିବା। ଏଇ ଯେମିତି କେଉଁଠି ଗୋଟେ ପେପରଟେ ପଡ଼ିଛି ତାହେଲେ ଆମକୁ କେବେ ବି ସେଇଟା ଭଲ ଲାଗିବନି। କି କୌଣସି ଜିନିଷ କିଏ ଫିଙ୍ଗିଦେଲା ଦେଖିଲେ ବି ଆମକୁ ଭଲ ଲାଗିବନି, କାହିଁକି ଆମ ଛୋଟବେଳୁ ଏଇଠି ଅଭ୍ୟାସରେ ପଡ଼ିଯାଇଛି। ତାହେଲେ ପିଲାମାନେ ଆସ, ଆଜି ତୁମର ଜଣେ ସାଥୀଙ୍କୁ ଶୁଣିବା, ସେ ସ୍ୱଚ୍ଛତାକୁ କେତେ ଗୁରୁତ୍ୱ ଦିଅନ୍ତି, ତାଙ୍କ ବିଦ୍ୟାଳୟରେ ସ୍ୱଚ୍ଛତାକୁ କେମିତି ଅନୁକରଣ କରୁଛନ୍ତି ସେ ସମ୍ପର୍କରେ ଜାଣିବା। ଆସ ଶୁଣିବା ତୁମ ସାଥୀ କେ ତନ୍ମୟ ମହାପାତ୍ରଙ୍କୁ। ଭାଇ ତୁମ ନାଁ କଣ?
1: ମୋ ନାଁ କେ ତନ୍ମୟ ମହାପାତ୍ର।
0: ଆଚ୍ଛା ତନ୍ମୟ, ତୁମେ କୋଉ ସ୍କୁଲରେ ପଢ?
1: ମ୍ୟାମ୍ ମୁଁ ବିକାଶ ରେସିଡେନ୍ସିଆଲ ସ୍କୁଲରେ ପଢେ।
0: କୋଉ କ୍ଲାସରେ?
1: ସେଭେନ୍ କ୍ଲାସ।
0: ତୁମ ସ୍କୁଲର ସବୁଠୁ କଣ ତମକୁ ବେଶୀ ଭଲ ଲାଗେ?
1: ଆମ ସ୍କୁଲର ସବୁଠୁ ଭଲ ଜିନିଷ ମତେ ଏଇଟା ଲାଗେ କି ସେମାନେ ନେଚରକୁ ଭଲସେ ମେଣ୍ଟେନ କରିକିନା ରଖନ୍ତି।
0: ତମ ବିଦ୍ୟାଳୟରେ ଗଛ ଅଛି?
1: ୟେସ୍ ମ୍ୟାମ୍।
0: କଣ କଣ ସବୁ ଅଛି
1: ଆମର ବିଦ୍ୟାଳୟରେ? ପଛକାନି, ଟଗର ଗଛ, ଗଙ୍ଗ ଶିଉଳି, ସ୍ନେକ୍ ପ୍ଲାଣ୍ଟ, ଆହୁରି ବହୁତ ସାରା ଗଛ ଅଛି ମ୍ୟାମ୍। ଆମେ ଆଜି ବି ଗଛ ଲଗେଇ ଯାଇଥିଲୁ।
0: କଣ କଣ ସବୁ ଲଗେଇ ଗଛ?
1: ଆଜି ଆମେ ବେଶୀ ତ ମନି ପ୍ଲାଣ୍ଟ ଆଉ ସ୍ନେକ୍ ପ୍ଲାଣ୍ଟ ଲଗେଇଥିଲୁ ମ୍ୟାମ୍।
0: ତ ନିଜେ ଯେତେବେଳେ ଗଛ ଲଗା କେମିତି ଲାଗେ କହିଲ?
1: ଆଉ ଗୋଟେ ନୂଆ ଫିଲିଂ ଆସେ କି ଏଇଟା କେମିତି ଲାଗିବ, କେତେ ମାଟି ତାର ଷ୍ଟେମ୍ ଯାଇନେଲେ ସେଟା ଟାଇଟ୍ ରେ ରହିବ,
0: ଆଉ ସେ ଗଛଟି କେମିତି ବଢିବ, ତାକୁ କେମିତି ପାଣି ଦିଆଯିବ, ସେଇ କଥା ବି ମନରେ ଆସେ ନା? ଯେତେବେଳେ ବି ଆମେ ଗୋଟେ ଗଛଟେ ଲଗଉ ସେ ଗଛଟା ଯେତେବେଳେ ବଢି ବଢି ଯାଏ ଭାରି ଖୁସି ଲାଗେ ନା? ତମ ବିଦ୍ୟାଳୟରେ କଣ ସବୁ ଫଙ୍କସନ ହୁଏ?
1: ଏବେ ଜଷ୍ଟ ଆମର ଏବେ କେଲ ଯାତ୍ରାର ଷ୍ଟାର୍ଟିଂ ହେଲା, ଆଜି ସେମିଫାଇନାଲ। ତାପରେ ନେକ୍ସଟ ଆମର ହିନ୍ଦୀ ଦିବସର ଫେଷ୍ଟିଭାଲ ପାଇଁ ମାନୁଛନ୍ତି। ତାପରେ 29 ସେପ୍ଟେମ୍ବର ଆମର ସାଇନ୍ସ ଏକ୍ସିବିସନ ଅଛି।
0: ତ ସବୁଠି ପାର୍ଟିସିପେଟ କରିବାକୁ ଭଲ ଲାଗେ?
1: ୟେସ୍ ନୋ।
0: କୋଉ କୋଉଥିରେ ତୁମେ ପାର୍ଟିସିପେଟ କର?
1: ପାର୍ଟିସିପେଟ ତ ମୁଁ କରିଥିଲି ତ ସାଇନ୍ସ ଏକ୍ସିବିସନରେ, ବଟ୍ ଆମର ଟିମ୍ର ପିଲାମାନେ ଲିଭ୍ କରିଦେଲେ ମ୍ୟାମ୍, ତ ଆମର ଟିମ୍ଟା କ୍ୟାନସଲ ହେଇଗଲା। ମୁଁ ଅଲଗା ପିଲାମାନଙ୍କୁ ବି ହେଲ୍ପ କରୁଛନ୍ତି, ତାଙ୍କ ଟିମ୍ ତ କିଛି ୱିନ୍ ହେଇପାରୁ।
0: ପୁରସ୍କାର ପାଇବା ଅଲଗା କଥା, କିନ୍ତୁ ସବୁଠି ଭାଗ ନବା
1: ଦରକାର।
0: ପ୍ରତିଯୋଗିତାରେ ଫାଷ୍ଟ ହବା, ସେକେଣ୍ଡ ହବା, ଥାର୍ଡ ହବା ସେ ଅଲଗା କଥା, କିଏ ବି କେତେବେଳେ ଫାଷ୍ଟ ହେବେ କିଏ ସେକେଣ୍ଡ ହେବେ କିଛି କଥା ନାହିଁ, କିନ୍ତୁ ଆମକୁ ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନେଲେ ଆମ ଭିତରେ ଗୋଟେ ଅଲଗା ଅନୁଭବ ହବ,
1: ଟ୍ରାଏ କରିବାର ଇଚ୍ଛା ବଢିବ,
0: ସବୁ କଥାରେ ଆଗ୍ରହ ରହିବା କଥା, ହେଲେ ଯାଇ ଆମେ ଆଗକୁ ବଢିପାରିବା। ତୁମ ବିଦ୍ୟାଳୟରେ ସ୍ୱଚ୍ଛତାକୁ କେତେ ଗୁରୁତ୍ୱ ଦିଆଯାଏ?
1: ମ୍ୟାମ୍ ସ୍ୱଚ୍ଛତାକୁ ଆମ ବିଦ୍ୟାଳୟ ଆମେ ପିଲାମାନେ ଆସିବା ଆଗରୁ ସମସ୍ତେ କ୍ଲିନ୍ କରିକି ରଖନ୍ତି ମ୍ୟାମ୍।
0: ଯେକୌଣସି ଗୋଟେ ଅଫିସ ହଉ ବିଦ୍ୟାଳୟ ହଉ ସଫା ତ କରାଯାଏ, କିନ୍ତୁ ସେ ସଫା ହେଇକି ରହିବା ପାଇଁ ହେଲେ ତାକୁ ଯୋଉମାନେ ବ୍ୟବହାର କରନ୍ତି ସେମାନେ ବି କିଛି ଜିନିଷ ଜାଣିବା କଥା। ଏଇ ଯେମିତି କେମିତି ଆମେ ସଫା ରଖିପାରିବା ଆମ ପରିବେଶକୁ,
1: ଯେମିତି ଆଗ ଆମେ କ୍ଲାସରେ ବସିଛୁ ଆଉ କ୍ଲାସରେ ଏକ ଫ୍ରି ପିରିୟଡ ଅଛି, ତ ଆମେ ଏଇଟା ଚେକ୍ କରିବା କି କ୍ଲାସକୁ ରାପର, ୱେଷ୍ଟ ପେପର ୟା ଫିର୍ ଆଉ କେଉଁ ଜିନିଷ ଏମିତି ପଡ଼ିଛି, ସେଟା ଆମେ ମ୍ୟାମ୍କୁ କହିବା କି ମ୍ୟାମ୍ ତାକୁ ଯୋଉ ଆମର ହେଲ୍ପର୍ସ ମାନେ ହୁଅନ୍ତି ସେମାନଙ୍କୁ କହିକିନା ସେଟା କ୍ଲିନ୍ ରଖିପାରିବେ।
0: ଆମେ ନିଜେ ଗୋଟେଇକିରି ବି ନେଇକି ଡଷ୍ଟବିନ୍ରେ ପକେଇଦେଲେ କିଛି ଅସୁବିଧା ନାହିଁ
1: ନା ମ୍ୟାମ୍? ଏଇ ଯେମିତି କଣ କାର ପାଣି ଟିଫିନ୍ ପଡ଼ିଗଲେ ସେ କଥା,
0: ହଁ କାହିଁକି ଛୋଟ ଛୋଟ କାମ କଲେ କେହି କେବେ ଛୋଟ ହେଇଯାଏନି।
1: ଆମେ ଆଜି ବି ଆଜି ସଫା କରୁଛୁ ମ୍ୟାମ୍।
0: ବହୁତ ବଢିଆ କଥା, କାହିଁକି ବିଦ୍ୟାଳୟରେ ଆମେ ଏଇ ଜିନିଷ ଶିଖୁ ଯେ କୌଣସି କାମ ଛୋଟ ନୁହେଁ, ଯୋଉ କାମ ବି ଆମେ କରିବା ମନ ଦେଇ କରିବା ସେ କାମ ଆମ ସମାଜର ଆମ ଅନୁଷ୍ଠାନର ମଙ୍ଗଳ ପାଇଁ ସ୍ୱଚ୍ଛତା ପାଇଁ ତ ଆମେ କରିବା ଉଚିତ ସେଟା। ଆଚ୍ଛା ଘରେ ତୁମେ ସ୍ୱଚ୍ଛତାକୁ ମାନ ନା ନାହିଁ?
1: ମ୍ୟାମ୍ ଘରେ ଯେମିତି ଆମେ ଚିପ୍ସ ଫିପ୍ସ ଏବେ ଖାଇଲୁ, ତ ସେ ଚିପ୍ସକୁ ଡାଇରେକ୍ଟ ନେଇ ଆମେ ଡଷ୍ଟବିନ୍ ଗଲେ ଯୋଉ ପଲିଥିନ ମମି ଫିଙ୍ଗିବା ପାଇଁ ରଖିଦେବେ ସେଟାରେ ପକେଇଦେବା, ଆଉ ପାଣି ପଡିଲେ ସେଠି ଆଣି ତୁଚ୍ଛ ଆଣିକିନା ମାରିଦେବା ମ୍ୟାମ୍, ତାକି କିଏ ଖସି ନ ଯାଉ।
0: ବହୁତ ବଢିଆ କଥା ଯେ ଆମେ ସଫା କରୁ ବା ନ କରୁ ଅନ୍ତ

0: ଚେଷ୍ଟା କରିବା ଯେ ଆମେ ଅପରିଷ୍କାର କରିବାନି। ଏବେ ଆମ ଘରେ ବି ଯେମିତି ଆମେ ଆମର ସଫା ନ କରିପାରିଲେ ବି ଆମ ଡ୍ରେସଟା ଆମେ ଠିକରେ ରଖିପାରିବା, ଖାଇଲେ ସେ ବାସନ ଗୁଡିକ ନେଇକି ଠିକରେ ରଖିପାରିବା। ଏଇ ଛୋଟ ଛୋଟ କଥା, ବେଶୀ ବଡ଼ କଥା ନୁହେଁ। ସ୍କୁଲରୁ ଆସିଲେ ଜୋତାଟା ନେଇକି ତା ଠିକ ଜାଗାରେ ରଖିବା, ଛୋଟ ଛୋଟ କଥା ଆମେ ଯଦି ଟିକେ ଛୋଟ ବେଳୁ ଅଭ୍ୟାସ ରଖିବା, ତାହେଲେ ଆଉ ଅନ୍ୟମାନଙ୍କୁ ବି ଏତେ ପରିଶ୍ରମ କରିବାକୁ ପଡିବନି ସେଇ ସଫା ପଛରେ। ନା ତେଣୁ ଚେଷ୍ଟା କରିବ ସବୁବେଳେ ଭଲ ଅଭ୍ୟାସ ଗୁଡିକୁ ଆପଣେଇବା ପାଇଁ। ଆମେ ଯଦି କେତେବେଳେ ହସ୍ପିଟାଲ ବି ଗଲୁ, କୋଉଠିକି ଗଲୁ, ଆମେ ସବୁବେଳେ ସ୍ୱଚ୍ଛତାକୁ ପସନ୍ଦ କରୁ, କିନ୍ତୁ ଦରକାର ପଡିଲା ଗୋଟେ କାଗଜଟେ କଣ ଫିଙ୍ଗିବା ପାଇଁ ସେଇଠି ଫିଙ୍ଗି ଦେଇକି ପଳେଇ ଆସୁ, ସେଟା ହବା କଥା ନୁହେଁ। ବସ୍ଷ୍ଟାଣ୍ଡ ହେଇଥାଉ ବା ଯୋଉଠି ହେଇଥାଉ, ଆମେ ତାକୁ ନେଇକି ଡଷ୍ଟବିନ୍ ଦେଖିଲେ ସେଠି ପକେଇବା, ବା ତାକୁ ରଖିକି ପୁଣି ପରେ କୋଉଠି ଦେଖିକି ଜାଗା କୋଉଠି ଫିଙ୍ଗା ହଉଛି ୱେଷ୍ଟ ଜିନିଷ ସେଇଠି ଆମେ ପକେଇବା, ଇଆଡେ ସିଆଡେ ଫିଙ୍ଗିବାନି। କେତେ ସୁନ୍ଦର ଲାଗେ ନା ସବୁ ସଫା ସୁତୁରା ଥିଲେ। ତେଣୁ ଆମକୁ ବି ସେମିତି ସେଇଟା ପ୍ରତି ଗୁରୁତ୍ୱ ଦବା ଦରକାର। ଆଚ୍ଛା, ତମକୁ କଣ ପଢିବାକୁ ବେଶୀ ଭଲ ଲାଗେ?
1: ମତେ ବେଶୀ ଥର ପଢିବାରେ ପୋୟମ ପାରାଗ୍ରାଫ ଭଲ ଲାଗେ।
0: ଆଚ୍ଛା, ଗୋଟେ କବିତା କହିପାରିବ?
1: ହଁ ମ୍ୟାମ୍, କୋଉ କରିବି
0: କହିଲ
1: ମ୍ୟାମ୍? ଆମର ଯେବେ ଆମେ ସେକ୍ସ କ୍ଲାସ ଯାଇଥିଲୁ, ଆମେ ଗୋଟେ କବିତା ପଢିଥିଲୁ, ମାନେ ମୁଁ ସେଟା ମିନିଂ କହୁଛି, ତମେ ମତେ ଚାପ୍ଟର ନେମ୍ ଟା ମନେ ନାହିଁ। ଚାପ୍ଟର ମିନିଂ ଥିଲା କି ଗୋଟେ ଜିନିଷକୁ ଧରିକିନା ରଖିଲେ, ମାନେ ସେଟାକୁ ଆଗେ ଏମ୍ କରିକିନା ରଖିଲେ ସେଟା କେମିତି ଆମେ ହାସିଲ କରିପାରିବୁ। ପାଞ୍ଚଟା ଷ୍ଟୁଡେଣ୍ଟ ଥିଲେ ଆଉ ତାଙ୍କ ଗୁରୁ ତାଙ୍କୁ ଜଙ୍ଗଲକୁ ନେଇକିନା ଯାଇଥିଲେ ଦେଖିବା କି କାହାର ଧନୁଷ ବାଣର ଶକ୍ତି ଭଲ ଅଛି, ମାନେ ତାକୁ ଧନୁଷ ବାଣ ଭଲସେ ଚଲେଇ ଆସେ। ତ ସେତେବେଳେ ଆମେ ଦେଖିଥିଲୁ କି ଯେତେବେଳେ ତାଙ୍କୁ ତାଙ୍କ ପ୍ରଥମ ଷ୍ଟୁଡେଣ୍ଟ କହିଲେ କି ତୁ ଯୋଉ କାନି ଠିଆ ହେଇଛୁ ସେ କାନି ସ୍ଥିର ହେଇକିନା ଦେଖିଲେ ତତେ କେମ୍ ଦିଶୁଛି, ତ ସେତେବେଳେ ତାଙ୍କେ କହିଲେ କି ଗୁରୁ ମତେ ଆଗରେ ଗୋଟେ ଘନା ଜଙ୍ଗଲ ଆଉ ଲମ୍ବା ଲମ୍ବା ଗଛ ଦିଶୁଛି। ତାଙ୍କେ ଏତିକି କହିଲେ, ବାକି ଗୁରୁ ସେଇଟା ଭାବି ନଥିଲେ। ସେକେଣ୍ଡକୁ ପଚାରିଲେ ତ ସେକେଣ୍ଡ କହିଲେ ଗୁରୁ ମତେ ଏ ଜଙ୍ଗଲରେ ବହୁତ ସାରା ପଶୁ ପକ୍ଷୀ ଦିଶୁଛନ୍ତି, ତ ଗୁରୁ ଭାବିଲେ ହିଁ ଏ ଆନ୍ସର ବି ଠିକ ଅଛି। ଥ୍ରୀ ବି ସେମିତି କହିଲେ, ଫୋର୍ ବି ସେମିତି କହିଲେ, ବାକି ଯେ ଫାଇଭ୍ ନମ୍ବର ଷ୍ଟୁଡେଣ୍ଟର ବାଡ଼ି ଆସିଲା ସେତେବେଳେ ତାଙ୍କୁ ପଚାରିଲେ କି ତମେ ଏ ଜଙ୍ଗଲରୁ କଣ ଦେଖୁଛ ଆଉ ତମେ ଆଗ ବାଣ ଚଲେଇବ, ତମେ ଆଗ ମାନେ ତମକୁ ଆଗ ଶିକାର କରିବା ଅଛି, ତ ତମେ କେମିତି ଶିକାର କରିବ? ତ ଯେତେବେଳେ ତାଙ୍କେ ପାଞ୍ଚ ନମ୍ବର ଷ୍ଟୁଡେଣ୍ଟ ଦେଖିଲେ କି ତାଙ୍କ ଚାର ବାଜୁ କଣ ଅଛି, ତାଙ୍କେ ଗୁରୁଙ୍କର ସବୁ କଥାକୁ ଭାବିଲେ କି ଗୁରୁ କେମିତି କହିଥିଲେ, ତ ସେତେବେଳେ ତାଙ୍କେ ମନେ ପକେଇଲେ ଗୁରୁ କହିଥିଲେ ତମେ କାହା ଉପରେ ଶିକାର କରିବ। ତ ତାଙ୍କେ ଚାରିକାନି ଦେଖିଲାକୁ ତାଙ୍କେ ଦେଖିଲେ ଗୋଟେ ପକ୍ଷୀ ଗୋଟେ ଡାଳରେ ବସିକି ତାଙ୍କୁ ଆକୁ ଅନଉଛି। ତ ତାଙ୍କେ କହିଲେ ତାଙ୍କ ଗୁରୁକୁ କହିଲେ, ଗୁରୁ ଆଗ ମୋତେ ଶିକାର କରିବା ଅଛି, ତ ମୁଁ ଏ ଚିଡ଼ିଆକୁ ଦେଖିକିନା ଶିକାର କରିବି, ତାକି ତମେ ଯେମିତି କହିଲ ଶିକାର କରିବା ଅଛି ତ ସେମିତି ମୁଁ ସେ ଚିଡ଼ିଆକୁ ଦେଖିକି ଶିକାର କରିବି। ତ ଗୁରୁ ଏଇଟା ଦେଖିବା ଚାହୁଁଥିଲେ କି କିଏ ତାଙ୍କର ଯୋଉ ଆଜୁବାଜୁ ଯେମିତି ପର୍ଯ୍ୟାବରଣ ହେଇଗଲା ସେଟାକୁ ଏକା ସାଙ୍ଗରେ ଭଲ ମାପରେ କେମିତି ମାପନ୍ତି ଆଉ ତାଙ୍କ ଏମ୍କୁ କେମିତି ଭଲସେ ଭାବିକି ରଖନ୍ତି।
0: ତମେ କଣ ଜାଣିପାରିଲ ଏଥିରୁ?
1: ମ୍ୟାମ୍, କେବେ ବି ନିଜ ଏମ୍କୁ ଛାଡିବା କଥା ନାହିଁ, କୋସିସ କରିଯିବା କଥା, କରିଯିବା କଥା, କରିଯିବା କଥା, ଗୋଟେ ଦିନ ସେଟା ସଫଳ ହବ। ଯେମିତି ଆମେ କେବେ ଗୋଟେ ନୂଆ ଜିନିଷ ବନେଇବା ପାଇଁ ଯିବା, ଯେମିତି କ୍ରାଫ୍ଟ ଫ୍ରାଫ୍ଟ ସେଟା ଛୋଡ଼ିଲେ ଗୋଟେ ଥର ବନିଯିବ। ମ୍ୟାମ୍,
0: ଯଦି 100% ଦେଇ ଗୋଟେ କାମ କରିବା ତାହେଲେ ସେଟା ନିଶ୍ଚୟ ତ ଭଲ ହବ, କିନ୍ତୁ ଯଦି ବି ନ ହେଲା ଆମେ ତ ସାଟିସ୍ଫାଏଡ୍ ହବା ଯେ ଆମେ ପରିଶ୍ରମ କରିଥିଲେ। ତୁମ ବିଦ୍ୟାଳୟରେ ତମେ କହିଲ କେତେ ଫଙ୍କସନ ହୁଏ, ତମେ ଆନୁଆଲ ଫଙ୍କସନ ରେ କେବେ ଭାଗ ନେଇଛ?
1: ହଁ ମ୍ୟାମ୍, ମୁଁ ହର ଟାଇମ୍ ଆନୁଆଲ ଫଙ୍କସନ ରେ ଭାଗ ନେଇ।
0: କଣ ହୁଅ?
1: ମ୍ୟାମ୍, ମୁଁ ଡ୍ୟାନ୍ସ ରେଲି।
0: ଆଚ୍ଛା, କଣ ନାଚ?
1: ମ୍ୟାମ୍, ସେଇଟା ତ ମ୍ୟାମ୍ ମାନେ ଡିସାଇଡ୍ କରନ୍ତି, ବାକି ଲାଷ୍ଟ ଟାଇମ୍ ଆମେ ନାଚିଥିଲୁ ନୂଆଖାଇ, ଷ୍ଟେଟ୍ ହିସାବରେ ନାଚିଥିଲୁ, ଓଡ଼ିଶା, ତେଲୁଗୁ, ବଙ୍ଗାଳୀ, ଆସାମୀ ଆଉ ଏଇଟା ଆମ ଚେନ୍ନାଇ। ସବୁ ରଙ୍କର ଅଲଗ ଅଲଗ ସଙ୍ଗ, ଅଲଗ ଅଲଗ ଡ୍ରେସ, ଅଲଗ ଅଲଗ ଷ୍ଟାଇଲ। ମୁଁ ଓଡ଼ିଆରେ ଥିଲି ମ୍ୟାମ୍, ମୁଁ ନୂଆଖାଇରେ ଥିଲି।
0: ତୁମକୁ ନୂଆଖାଇ କେମିତି ଲାଗେ?
1: ମାନେ ନୂଆଖାଇର ଫିଲ୍ ଭଲ ଲାଗେ, ତମେ ସବୁ ଏକା ସାଙ୍ଗେ ମିଶନ୍ତି, ତାପରେ ସବୁ ଆମେ ଫ୍ୟାମିଲି ମାନେ ମିଶିକିନା ପୂଜା କରୁ।
0: ଆଚ୍ଛା, ବହୁତ ଖୁସି ଲାଗୁଛି।

0: ना।
1: ସବୁ ବାହାରେ ମିଶିକିନା ବୁଲି ଯାଉ କେତେ କେମିତି
0: ଯେତେବେଳେ ସବୁ ପରିବାର ଏକାଠି ହୁଅନ୍ତି ଆଉ ସମସ୍ତେ ମିଶିକିରି ଖାଅ, ସେ ଅନୁଭବଟା କେମିତି ରହେ କହିଲ?
1: ଖୁସି ଲାଗେ,
0: କାହିଁକି ବହୁତ ଦିନ ପରେ ସାରା ପରିବାର ଏକାଠି ବସିବା ଆଉ ଏତେ ସୁନ୍ଦର ସୁନ୍ଦର ବ୍ୟଞ୍ଜନ ଖାଇବା, ଠାକୁରଙ୍କୁ ଅର୍ପଣ ହେଇକିରି ଆମେ ତାକୁ ଖାଇଲା ପରେ ମନରେ ଗୋଟେ ଅଲଗା ଶାନ୍ତି ଆସିଥାଏ ନୁହଁ। ଏଇ ପର୍ବପର୍ବାଣି ସବୁ।

0: ଖାଇବା, ନିଜେ ସବୁ କଥା କହିବା,
1: ଠାକୁରଙ୍କୁ ଅର୍ପଣ ହେଇକିରି ଆମେ ତାକୁ ଖାଇଲା ପରେ ମନରେ ଗୋଟେ ଅଲଗା ଶାନ୍ତି ଆସିଥାଏ ନୁହଁ। ଏଇ ପର୍ବପର୍ବାଣି ସବୁ ବି ଆମ ମନକୁ ଭାରି ଆନନ୍ଦ ଦେଇଥାଏ।
0: ଯେମିତି ଏବେ ଆମର ମୋର ସବୁଠୁ ଫେଭରେଟ୍ ପର୍ବ ଆସିଲା।
1: ତୁମେ ଡ୍ରଇଂ କର କହିଲ, କଣ ସବୁ ଡ୍ରଇଂ କର?
0: ମ୍ୟାମ୍ ମୁଁ ବେଶୀ ତ ୟୁଟ୍ୟୁବରେ ସର୍ଚ୍ଚ କରେ, ତ ସେଇଟା ମୋତେ ଯୋଉଟା ଯେମିତି ମୁଁ ଗୋଟେ ଲାୟନ୍ ର ଫେସ୍ ଡ୍ର କରିଥିଲି, ତାପରେ କୃଷ୍ଣଙ୍କର ଗୋଟେ ଡ୍ରଇଂ କରିଥିଲି, ତାପରେ କାର୍ଟୁନ୍ କ୍ୟାରେକ୍ଟର୍ସ ର ବେଶୀ। ମ୍ୟାମ୍ ମୁଁ ସିନେରୀ ବେଶୀ ଡ୍ରଇଂ କରେ। ମ୍ୟାମ୍
1: ଆଚ୍ଛା, ତ ନିଜେ ନିଜେ କର ସବୁ?
0: କୋଉଟା କୋଉଟା ନିଜେ ନିଜେ କରେ, ଆଉ କୋଉଟା କୋଉଟା ପିକ୍ଚର ରୁ ଦେଖିକି ନା କରେ।
1: ଆମେ ଯେତେବେଳେ ଚିତ୍ରାଙ୍କନ କରୁ ସେତେବେଳେ ବହୁତ ଭଲ ଭାବରେ ଆମକୁ ସବୁ ଜିନିଷକୁ ନଜର କରିବାକୁ ପଡେ।
0: ହଁ ମ୍ୟାମ୍, ଗୋଟେ ଲାଇନ ଆଗ ଭୁଲ ହେଲେ ମ୍ୟାମ୍ ମିଟେଇବାକୁ ପଡୁଛି। ମ୍ୟାମ୍ ଲାୟନ ବାଲା ଯେମିତି ସେଇଟା ପାଇଁ ଲାଇନ ଫେସ୍ ର ଆଗ ଲାଇନିଂ ବନେଇବା ପଡେନା, ଆଉ ଲାଇନିଂ ଆଗ ଗୋଟେ ଭୁଲ ହେଲେ ମାନେ ପୁରା ଗଡବଡ ହେଇଯାଏ।
1: ଏଇଟା ତ ଶିଖିବା କଥା ନା, ଆମେ
0: ହଁ ମ୍ୟାମ୍
1: କେମିତି ଆମେ ନିର୍ଭୁଲ ଭାବେ କରିପାରିବା ସୁନ୍ଦର କି, ସେଇଟା ଆମେ ଶିଖିବା ଦରକାର ହୁଏ।
0: ସିନେରୀ ଯେମିତି ଆମେ ଭାବିକିନା କରିପାରିବୁ, ଯେମିତି ସାଇଡ୍ ଏରିଆ, ଷ୍ଟ୍ରିଟ୍ ଲାଇଟ୍ ତଳେ ବେଞ୍ଚ ଅଛି, ରେନିଂ ଟାଇମ୍ ରେ
1: ବଡ ହେଲେ କଣ ହବ ଭାବିଛ?
0: ଆଇପିଏସ୍।
1: ବହୁତ ଭଲ ଭାବରେ ପାଠ ପଢ ଆଉ ନିଜ ଜୀବନକୁ ସୁନ୍ଦର କରିକି ଗଢ, ନିଜ ପରିବେଶକୁ ସ୍ୱଚ୍ଛ ରଖ ଆଉ ଭଲ କାମ କରି ଦେଶର ନାଁ ରଖ। ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।
1: ପିଲା ଶୁଣୁଥିଲ ତୁମ ସାଥୀ କେ ତନ୍ମୟ ମହାପାତ୍ରଙ୍କୁ, ସେ କିଭଳି ଭାବରେ ସ୍ୱଚ୍ଛତାକୁ ଆପଣେଇଛନ୍ତି, ତାଙ୍କ ବିଦ୍ୟାଳୟ ମଧ୍ୟ କିଭଳି ସ୍ୱଚ୍ଛ ରହେ ସେ ବିଷୟରେ ସେ କହିଛନ୍ତି। ତୁମେମାନେ ବି ଚେଷ୍ଟା କରିବ ନିଜ ବିଦ୍ୟାଳୟକୁ, ନିଜ ଘରକୁ, ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ, ତାହେଲେ ଯାଇ ଆମ ଏ ପୃଥିବୀ ସ୍ୱଚ୍ଛ ରହିପାରିବ। ଏବେ ଆସ ଗୀତଟିଏ ଶୁଣି।

ହଁ ପିଲାଏ, ସ୍ୱଚ୍ଛତା ହିଁ ଜୀବନ ଏଇ ମନ୍ତ୍ରକୁ ମାନି ନେଇ ଜୀବନକୁ ଆଗେଇ ନେବ। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବ। ଏଇ ନମ୍ବରରେ, ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଷ୍ଟେପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ ଖୁବ୍

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 8 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ପ୍ରଚାର କରୁଛୁ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣୁଥିଲେ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମର ଆଜିର କଣ୍ଠଶିଳ୍ପୀ ଶିବରଥ।
5: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ପରେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ ପ୍ରଚାର କରୁଛୁ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ଉପସ୍ଥାପନା ସୁଧାକର ଦାସ।

ଉନବିଂଶ ଶତାବ୍ଦୀର ଏମିତି ଜଣେ ବ୍ୟକ୍ତି ଯେ ନିଜ ବ୍ୟକ୍ତିତ୍ୱର ପରିପ୍ରକାଶରେ ସମଗ୍ର ଜଗତକୁ ଚମତ୍କୃତ କରିପାରିଥିଲେ। ବନେ ବନେ ଭ୍ରମି ଭ୍ରମି ଝରଣାର ଜଳକୁ ଖାଦ୍ୟ ପାନୀୟ ଭାବରେ

ସେବନ କରି ପାହାଡ଼ ପର୍ବତ ଗିରିକନ୍ଦର ଖାଲି ପାଦରେ ଘୁରି ଘୁରି ପ୍ରକୃତ ମଣିଷତ୍ୱର ଜୟଗାନ କରିପାରୁଥିଲେ। ଜାତି ଅଜାତି ଉଚ୍ଚ ନୀଚ ଧନୀ ଗରିବମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରାଚୀରକୁ ଭାଙ୍ଗି ଛିନ୍ନ ଛତ୍ର କରିଦେବାର ଆପଣ ପ୍ରୟାସ କରିଥିଲେ। ଜଗତଯାକର ଦୁଃଖ ଯନ୍ତ୍ରଣାକୁ କୋଳେଇ ନେଇ ସମସ୍ତଙ୍କର କଲ୍ୟାଣ କାମନା କରୁଥିଲେ ସେହି ସନ୍ଥ କବି ଭୀମ ଭୋଇ, ଓଡ଼ିଆ ସାହିତ୍ୟ ଜଗତର ଜନୈକ ଅସାଧାରଣ ସ୍ରଷ୍ଟା। ଏକ ଦିଗରେ ଅଲେଖ ସ୍ୱାମୀଙ୍କୁ ଶ୍ରୀଗୁରୁ ଭାବରେ ସ୍ୱୀକାର କରି ସାରା ଜୀବନ ମହିମା ଧର୍ମର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରୁଥିବା ବେଳେ, ଅନ୍ୟ ଦିଗରେ ଜାତିବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବାରୁ ଈର୍ଷାନ୍ୱିତ ତଥାକଥିତ ଉଚ୍ଚବର୍ଗର ଅନୈତିକ ଅସାମାଜିକ ଲୋକଙ୍କଠାରୁ ଲଜ୍ଜିତ ଭର୍ଷିତ ଅପମାନିତ ହେବା ସତ୍ତ୍ୱେ, ଗାଳି ମାଡ଼ ଖାଇ କ୍ଷତ ବିକ୍ଷତ ହେବା ସତ୍ତ୍ୱେ, ଘର ପାଇଁ ନୁହେଁ ପର ପାଇଁ, ନିଜ ପାଇଁ ନୁହେଁ ଅପର ପାଇଁ, ନିଜ ଗାଁ ନିଜ ରାଜ୍ୟ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ଅହରହ ଚିନ୍ତା କରି କବିଟିଏ ପାଲଟିଗଲେ ସେହି ବିଶ୍ୱବନ୍ଦିତ ସନ୍ଥ କବି ଭୀମ ଭୋଇଙ୍କ ରଚିତ କାବ୍ୟକୃତି ଅନ୍ତର୍ନିହିତ ଭାବାଚ୍ଛ୍ୱାସ ଓ ଭାବାବେଗ କେବଳ ସର୍ବବ୍ୟାପୀ ଅଟେ ତା ନୁହେଁ, ତାହା ସର୍ବଜନ ବିଦିତ, ସର୍ବକାଳ ଉଦ୍ଦିଷ୍ଟ ଏବଂ ସର୍ବଜନ ଆଦୃତ ମଧ୍ୟ।

ଏହି କବିତ୍ୱ କିଭଳି ଜନ୍ମ ନେଲା, କାହିଁକି ଜନ୍ମ ନେଲା, କିଭଳି ସର୍ବାଙ୍ଗକୁ ମନ୍ଥିତ କଲା, ତାର ଅନୁସନ୍ଧାନ କି କରିବ? ଜୀବନର ପ୍ରାଥମିକ 14 ବର୍ଷ କାଳ ତଥାକଥିତ ସମାଜର ବିଷ ଦୃଷ୍ଟିରେ ପଡ଼ି ତଳିତିଳାନ୍ତ ହୋଇ ପଡ଼ିଥିଲେ କବି ଭୀମ ଭୋଇ। ଆଶ୍ରୟହୀନ, କୂଳହୀନ, ବୈଶାଖୀ ଝଡ଼ର ଝରାପତ୍ର ଭଳି ଏକ ନିଟୋଳ, ନିରୋଳ, ନିଶ୍ଚଳ ଜୀବନର ସନ୍ଧାନ କରୁ କରୁ ଅଜସ୍ର ବାଧାବନ୍ଧନର ସମ୍ମୁଖୀନ ହୋଇ ଭାଙ୍ଗି ପଡ଼ିଥିଲେ କବି। ପାପରୁ ଦୁଃଖ, ଦୁଃଖରୁ ଅନୁତାପ, ଅନୁତାପରୁ ଯାଯାବରୀ ସ୍ଥିତିହୀନ ପରିଚୟ, ତା ସହିତ ଏକେଶ୍ୱରବାଦରେ ଶତ ପ୍ରତିଶତ ଆତ୍ମବିଶ୍ୱାସ, ଅପୂର୍ବ ଅସାଧ୍ୟ ଯୋଗ ସାଧନା ମଧ୍ୟରେ ଅନ୍ତର୍ଦହନ, ଏ ସମସ୍ତ ଘଟଣା ଦୁର୍ଘଟଣା ସ୍ଥିତି ପରିସ୍ଥିତି ମଧ୍ୟରେ ଗତି କରି ଭୀମ ଭୋଇଙ୍କ ଅନ୍ତଃସ୍ଥଳରେ ବୈପ୍ଳବିକ ବିବର୍ତ୍ତନବାଦୀ ଚିନ୍ତାଧାରାର ପ୍ରଚଣ୍ଡ ଘୂର୍ଣ୍ଣି ସୃଷ୍ଟି ହୋଇଥିଲା। ଗ୍ରାମ ଗ୍ରାମ ଗିରିକନ୍ଦର ଭ୍ରମଣ କରି ଅଲେଖ ସ୍ୱାମୀଙ୍କ ଧାର୍ମିକ ମତବାଦର ପ୍ରଚାର ଉଦ୍ଦେଶ୍ୟରେ ଯେବେ ବି ଯେଉଁଠାରେ ବି ସମାଜ ସହିତ ସିଧାସଳଖ ସମ୍ମୁଖୀନ ହୋଇଛନ୍ତି, ସେ ପାଇଛନ୍ତି କେବଳ ଶୂନ୍ୟତା। ଆଶ୍ରାହୀନ, ସାଥୀହୀନ, ସଖାହୀନ ଭାବରେ ଏକାକୀ ଅଶ୍ୱାରୋହୀ ପାଲଟିଗଲେ। ଜୀବନ ପ୍ରତି ବିତୃଷ୍ଣା ବଢ଼ିଗଲା ସିନା, ଅଣାକାରଙ୍କ ପ୍ରତି ଗଭୀର ଆସ୍ଥା କାଣି ଚାହେଁ ବି କମିନଥିଲା। କବିଙ୍କର ଏହି ସମସ୍ତ ଭାବ, ସ୍ପନ୍ଦନ, ଅନୁଭୂତି ସମସ୍ତେ ଅକ୍ଷର, ଶବ୍ଦ, ପଦ, ବୋଲି, ଭଜନ ଭାବରେ ପ୍ରକାଶିତ ହୋଇଗଲେ ତାଳପତ୍ରର ମସୃଣ ବକ୍ଷରେ, ଯାହା ଯୁଗ ଯୁଗ ଧରି ସମାଜର ତଥାକଥିତ ଅନ୍ଧ ଖଳନାୟକମାନଙ୍କ ମଧ୍ୟରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରୁଥିବ। ଅନ୍ଧକାରର ଗହ୍ୱର ମଧ୍ୟରୁ ଆଲୋକର ବିସ୍ତୀର୍ଣ୍ଣ ବ୍ୟାପକ ମୁକ୍ତ ପ୍ରାଙ୍ଗଣ ଆଡ଼କୁ ଘେନିଯିବାରେ ସହାୟକ ହେଉଥିବ। ତେବେ କବିଙ୍କର ସେହି ନିର୍ଦ୍ଦିଷ୍ଟ ଅନାଶ୍ରିତ ମୁହୂର୍ତ୍ତର ମର୍ମଭେଦୀ ଅନୁଭବ ସବୁ କବି ନିଜେ ସିନା ଜାଣିପାରିବେ, ଆଉ କିଏ କେମିତି ବା ଜାଣିବ?

ବଞ୍ଚିବାର ସଂଗ୍ରାମ, ମଣିଷ ପ୍ରତି ସମଭାବର ଚକ୍ଷୁରେ ଅନାଇବାର ବୈପ୍ଳବିକ ଦୃଷ୍ଟିକୋଣ, ଅଲେଖ ନିରଞ୍ଜନ ମହାପ୍ରଭୁଙ୍କ ପ୍ରତି ପ୍ରଗାଢ଼ ଭକ୍ତି, ସମାଜ ପ୍ରତି ସେବା ଓ ସମର୍ପଣ ଭାବ ଭୀମ ଭୋଇଙ୍କୁ ବାଧ୍ୟ କରିଛି କବିଟି ହେବା ପାଇଁ। ରାମାୟଣ ମହାଭାରତ ଭଳି ମହାକାବ୍ୟ ଅଧ୍ୟୟନ କରି ଭାରତର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପରିଚୟକୁ ଆତ୍ମସ୍ଥ କରି ତାର ନିଗୁଢ଼ ତତ୍ତ୍ୱକୁ ନିଜସ୍ୱ ଚିନ୍ତାଧାରାର ଆଧାର ଭାବରେ ଗ୍ରହଣ କରିନେଇଛନ୍ତି ଏବଂ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ପରିବର୍ତ୍ତିତ ସ୍ୱର ସହିତ ନିବିଡ଼ ସମ୍ପର୍କ ରକ୍ଷା କରି ସୃଷ୍ଟି କଲେ ସାହିତ୍ୟ ଏବଂ ନିଜକୁ ଜଣେ ଚମକପ୍ରଦ କାବ୍ୟଶିଳ୍ପୀ ଭାବରେ ପ୍ରତିଷ୍ଠା କଲେ। ତେବେ ପଞ୍ଚସଖା ଯୁଗ ପରି ଧର୍ମପ୍ରଚାର ଉଦ୍ଦେଶ୍ୟରେ ଅଲେଖ ମହିମାଙ୍କର ସ୍ତୁତିଗାନ ନିମିତ୍ତ ସାହିତ୍ୟକୁ ମାଧ୍ୟମ କରିଥିଲେ ସନ୍ଥ କବି। ଅଲେଖ ବ୍ରହ୍ମଙ୍କୁ ଧ୍ୟାନ କରି ଗୁରୁ ସେବାରେ ନିଜର ସମଗ୍ର ଜୀବନକୁ ସମର୍ପଣ କରି ତାହାରି ମାଧ୍ୟମରେ ଈଶ୍ୱର ଉପଲବ୍ଧି କରିବାର ମହତ୍ ଇଚ୍ଛା ପ୍ରକଟ କରିଥିଲେ। ଯୋଗ ସାଧନା, ଧୂନି ଜାଳି ଏକାକ୍ଷର ରୂପକୁ ଆତ୍ମସ୍ଥ କରିବା, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଉପରେ ଗଭୀର ଜ୍ଞାନ ଆହରଣ ଓ ବିତରଣ ଆଦି ଧର୍ମାଚାର ମାଧ୍ୟମରେ ଇହ ଜନ୍ମ ପାଇଁ ସତ୍ୟ ବ୍ରହ୍ମଙ୍କଠାରେ କୃତଜ୍ଞ ହେବା ଥିଲା ସନ୍ଥ କବିଙ୍କର ଜୀବନର ଅଭିଳାଷ। ଏହି ସମର୍ପିତ ସ୍ୱର ପ୍ରତିଫଳିତ ହୋଇଛି ସ୍ତୁତି ଚିନ୍ତାମଣି କାବ୍ୟ ଗ୍ରନ୍ଥର ଛତ୍ରେ ଛତ୍ରେ।

ଭୀମ ଭୋଇଙ୍କୁ କେବଳ କବିଟିଏ ବୋଲି କହିଲେ ଭୁଲ ହେବ। କବିତା ତାଙ୍କ ଭାବର ପ୍ରକାଶକ, ତେବେ ଚଳନ୍ତି ସମାଜ ଥିଲା ତାଙ୍କ ଚିନ୍ତନର ପ୍ରୟୋଗଶାଳା। କବି ଭାବରେ ପ୍ରତିଷ୍ଠା ପାଇଥିବାରୁ ପିତାମାତାଙ୍କଠାରେ ସେ କୃତଜ୍ଞ ହୋଇଛନ୍ତି। ଗଭୀର ଅଧ୍ୟୟନ, ଅମ୍ଳାନ ସାଧନା ଏବଂ ଘୋର ତପସ୍ୟା ବଳରେ ସେ କବି ବୋଲି ପରିଚିତ ହୋଇପାରିଛନ୍ତି, ତାହା ନିଜ ରଚନାରେ ସେ ସ୍ୱୀକାର କରିଛନ୍ତି ମଧ୍ୟ। ସାହିତ୍ୟ ସଦାସର୍ବଦା ସତ୍ୟାଶ୍ରିତ, ସେ ଛଳନା କରେ ନା, ମିଥ୍ୟାର ପାଖ ମାଡ଼େ ନା, ଅନ୍ୟାୟର ମୁଖ ଦେଖେ ନା, ଅପରର ମଙ୍ଗଳ କାମନା କରେ ସେ, ହିତ ସହିତ ଗମନ କରି ସମସ୍ତଙ୍କୁ ସମଗାମୀ ହେବାର ପଥ ପ୍ରଦର୍ଶକ ସାଜେ ସେ। ଏହି ଶାଶ୍ୱତ ସାରସ୍ୱତ ପଥର ଅନୁଗାମୀ ହୋଇ ସନ୍ଥ କବି ମାନବବାଦର ଜୟ ଜୟକାର କରିଛନ୍ତି। ପଥଚ୍ୟୁତ ସମାଜର ଅନ୍ଧାନୁକରଣ କରି ଜୀବନକୁ ସଙ୍କୁଚିତ କରିଦେବାର ଘୋର ବିରୋଧୀ ଥିଲେ ସେ। ମାତୃଗର୍ଭରୁ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ, ଗୁରୁଙ୍କଠାରୁ ଯେଉଁ ଦୀକ୍ଷା ପ୍ରାପ୍ତ ହୋଇଥିଲେ, ସବୁଠାରେ ସେ ଖୋଜି ପାଇଛନ୍ତି ସତ୍ୟର ଅନୁପମ ରୂପ। ତେଣୁ ସତ୍ୟ ବିନା ଏ ଜୀବନ ନିରର୍ଥକ, ଏହି ଦୃଢ଼ ସଂକଳ୍ପ ବୋଧତା ଭୀମ ଭୋଇଙ୍କୁ ଏକ ସାଧକ ବା ଧର୍ମ ପ୍ରଚାରକ ନୁହେଁ, ବରଂ ଜନୈକ ସଂସାର ମହତ୍ୟାଗୀ ସନ୍ନ୍ୟାସୀ ଭାବରେ ପରିଚିତ କରାଇଛି। ସତ୍ୟ ସତ୍ୟ ସତ୍ୟ ସତ୍ୟ ଉର୍ଦ୍ଧ୍ୱରେ କିଛି ହିଁ ସତ୍ୟ ନାହିଁ, ଏହି ଦୃଢ଼ ଧାରଣା ହିଁ ଭୀମ ଭୋଇଙ୍କୁ ସନ୍ଥ କରିଦେଇଥିଲା।

ଗୈରିକ ବସ୍ତ୍ର ଆବୃତ ହୋଇ ଗ୍ରୀଷ୍ମ ବର୍ଷା ଶୀତ ଭଳି ପ୍ରକୃତିର ସବୁ ଋତୁର ପ୍ରକୋପକୁ ଅକ୍ଲେଶରେ ସହିଯାଇ ସ୍ଥିତିହୀନ ବାସହୀନ ଭାବରେ ବଞ୍ଚିବା ହେଉଛି ମହିମା ଧର୍ମର ଆଚରଣ ବିଧି। ଐଶ୍ୱର୍ଯ୍ୟ ଓ ଭୋଗବିଳାସକୁ ସମ୍ପୂର୍ଣ୍ଣ ତ୍ୟାଗ କରି କ୍ଷୁଧା ଓ ତୃଷାକୁ ମଧ୍ୟ ଅନାୟାସରେ ଆଡ଼େଇ ଦେଇ ଏକ ଚିତ୍ତ ଏକ ଲୟ ଏକ ଲକ୍ଷ୍ୟ ଏକ ଉଦ୍ଦେଶ୍ୟରେ ଜୀବନର ଚଲାପଥକୁ ନିୟନ୍ତ୍ରଣ କରିବା ଏବଂ ତନ୍ମଧ୍ୟରେ ଅଣାକାର ପ୍ରାପ୍ତ ହେବା ଶୂନ୍ୟଦେହୀଙ୍କୁ ପିଣ୍ଡ ବ୍ରହ୍ମାଣ୍ଡ ମଧ୍ୟରେ ଅନ୍ତଃଲୋକନ କରିବା ଥିଲା ଭୀମଭୋଇଙ୍କର ସାଧନାର ପାଥେୟ। ଏହା ବିଶ୍ୱାସ ଥିଲା ମଣିଷର ଅନ୍ତରାତ୍ମାରେ ଈଶ୍ୱର ନିଜେ ହିଁ ଏ ଯନ୍ତ୍ରଣା ଭୋଗ କରୁଛନ୍ତି, ଦୁଃଖକୁ ଆବରି ନେଉଛନ୍ତି ଜଗତର କଲ୍ୟାଣ ପାଇଁ। ସବୁ ମଣିଷ ସେହି ପ୍ରଭୁଙ୍କର ଭକ୍ତ, ଭକ୍ତର ଯନ୍ତ୍ରଣା ଈଶ୍ୱରଙ୍କ ଯନ୍ତ୍ରଣା। ଏଭଳି ଧାର୍ମିକ ଚିନ୍ତାଧାରାକୁ ସାଧନ କରିବା ପାଇଁ କଠୋର ଆତ୍ମନିୟନ୍ତ୍ରଣ ଆତ୍ମସଂଯମ ଆବଶ୍ୟକ, ଯାହା ଅଳ୍ପ ବିଦ୍ୟାରେ ଅସମ୍ଭବ। ତେଣୁ କବିଙ୍କ ଭାଷାରେ ଏହି ଆତ୍ମଜ୍ଞାନ କେବଳ ସେହି ଭକ୍ତଠାରେ ଆବିର୍ଭାବ ହେବ ଯାହାର ଭାଗ୍ୟ ଯୋଗ ଥିବା ସଙ୍ଗେ ସଙ୍ଗେ ତପସ୍ୟା ଓ ସାଧନା ପ୍ରତି ଗଭୀର ଆତ୍ମବିଶ୍ୱାସ ଥିବ। ଜନ୍ମ ମୃତ୍ୟୁର ରହସ୍ୟବାଦକୁ କେବଳ ସେହି ଭକ୍ତ ହିଁ ଉନ୍ମୋଚନ କରିପାରିବ ଯାହାର ସତ୍ୟ ପ୍ରତି ନିଷ୍ଠା ଥିବ, ଧର୍ମ ପ୍ରତି ଆସ୍ଥା ଥିବ, ସାଧନା ପ୍ରତି ସଂକଳ୍ପ ବୋଧତା ଥିବ, ବ୍ରହ୍ମଙ୍କଠାରେ ଆନୁଗତ୍ୟ ଥିବ। ଏସବୁ ଥିଲା ବୋଲି ଭୀମ ଭୋଇ ସନ୍ଥକବି ଭାବରେ ପରିଚିତ ହେଲେ।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ 9:00 ଆରମ୍ଭ କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

0: ଧାନର ନୂଆଶିଷ, ମାଟି ମାର ମିଠା ହସ, କ୍ଷେତ ଧାରେ ଖେଳି ପବନ, ମନରେ ଭରେ ନୂଆ ଆଶା ଜୀବନ, ସୁନା ସୁନା ଧାନର କ୍ଷେତ, ସବୁଜ ଚାଦରେ ମାଟି, ଚାଷୀ ମୁହଁର ହସ ଭିତରେ ଲୁଚିଥାଏ କେତେ ଯେ କାହାଣୀ ସତ। ଇଷ୍ଟ ଦେବୀଙ୍କର ପାଖରେ ପ୍ରଥମେ ନୂଆ ଅନ୍ନ ହୁଏ ଅର୍ପଣ, ତାପରେ ଘରେ ଘରେ ଶୁଭେ ନବାନ୍ନର ମିଠା ଆମନ୍ତ୍ରଣ। ଆଜି ନାହିଁ ମନରେ ଅଭିମାନ, ନାହିଁ ଦୂରତା, ନାହିଁ ଭେଦମାନ, ଭାଇ ଭଉଣୀ ବନ୍ଧୁ ପରିଜନ ସଭିଏ ହୁଅନ୍ତି ଏକାଠି ଆଜି ଦିନ। ନୂଆ ଧାନରେ ନୂଆ ସ୍ୱପ୍ନ, ନୂଆ ଆଶାର ଆଲୋକ, ନୂଆ ଖାଇ ଆଣୁ ସମସ୍ତଙ୍କର ଜୀବନରେ ସୁଖ ଶାନ୍ତି ଓ ସ୍ନେହର ଝଲକ। ମାଟି ମାର ଏହି ପବିତ୍ର ପର୍ବ, ସଂସ୍କୃତିର ଏହି ମହାନ ଗାଥା, ପିଢ଼ି ପରେ ପିଢ଼ି ବଞ୍ଚି ରହୁ ନୂଆଖାଇର ଏହି ମିଠା ପରମ୍ପରା। ନୂଆଖାଇ ଜୁହାର, ମାଟି ମାକୁ ମୋର ନୂଆଖାଇ ଜୁହାର, ଚାଷୀଙ୍କୁ ମୋର ନୂଆଖାଇ ଜୁହାର, ଆମ ମହାନ ସଂସ୍କୃତିକୁ ଜୁହାର, ସମସ୍ତଙ୍କୁ ଏହି ପବିତ୍ର ଗଣପର୍ବ ନୂଆଖାଇର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛି ଆଜିର ଏହି ହ୍ୟାଲୋ ଆକାଶବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହରଣା। ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ପ୍ରଥମେ କେଉଁ ଶ୍ରୋତା କଲ୍ କରିଛନ୍ତି ଏବଂ କେଉଁଠୁ କଲ୍ କରିଛନ୍ତି, ଶୁଣିନେବା ତାଙ୍କର ମନପସନ୍ଦର ଗୀତ। ହ୍ୟାଲୋ,
1: ହ୍ୟାଲୋ,
0: ଆଜ୍ଞା ନମସ୍କାର। ହ୍ୟାଲୋ ଆକାଶବାଣୀ ଭବାନୀପାଟଣାକୁ ବହୁତ ବହୁତ ସ୍ୱାଗତ। ଆପଣଙ୍କ ପରିଚୟ ଦିଅନ୍ତୁ।
1: ଉଗ୍ରେଶନ ପଟେଲ କହୁଥିଲି ମ୍ୟାଡମ, ତାମୁରପଦର ବଲାଙ୍ଗୀର ଜିଲ୍ଲାରୁ।
0: ଉଗ୍ରେଶନ ଭାଇ କେମିତି ଅଛନ୍ତି?
1: ହଁ ମ୍ୟାଡମ, ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ଆଜି ଆପଣଙ୍କର ପ୍ରଥମ କଲ୍ ଲାଗିଛି ଭାଇ?
1: ଆଜ୍ଞା।
0: ତାହେଲେ ମତେ କୁହନ୍ତୁ କୋଉ ଗୀତଟି ଶୁଣିବା ପାଇଁ ଆପଣ ପସନ୍ଦ କରିବେ ଆଜି?
1: ଗୀତଟା ଶୁଣିଦେବେ ଆଜ୍ଞା, ସଂଘର୍ଷର ଶୁଣିଦେବେ। ଗୀତଟା ଅଛି ଆଜ୍ଞା, ରାତ କୋ ସବେରା ହେ ଗୀତଟେ ଅଛି।
0: ଆଜ୍ଞା ଆଜ୍ଞା, ନିଶ୍ଚୟ ଆପଣଙ୍କ ମନପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ ଭାଇ। ଆଉ ନୂଆଖାଇ କେମିତି କଣ ମନେଇଲେ କୁହନ୍ତୁ?
1: ଗଲା ଆଜ୍ଞା, ନୂଆଖାଇ ଠିକ ସେ ଗଲା, ମାନେ କିଛି କଲହ ଗଣ୍ଡଗୋଳ କିଛି ହେଇନି, ଭଲସେ ଗଲା। ଏବଂ ଏଇ ଯୋଉ ନୂଆଖାଇ ଦିନ ମାନେ ରାତ୍ର ସମୟରେ କିଛି ସଂକୀର୍ତ୍ତନ, ତା ସହିତ ଯେମିତି ଦଣ୍ଡ ନୃତ୍ୟ ସବୁ ଏସବୁ ହେଲା ଆଜ୍ଞା, ତ ଏମିତି ଚାଲିଛି। ଗାଁଟା ଛୋଟ ଗାଁ ଆଜ୍ଞା, ତ କିଛି ପୂର୍ବପୁରୁଣା ଆସିଲେ ସଂକୀର୍ତ୍ତନ ସବୁ ଦେଲେ ହୁଏ, କିଛି ପିଲାମାନଙ୍କ ଖେଳ ପ୍ରତିଯୋଗିତା ଏମିତି କିଛି ହୁଏ ଆଜ୍ଞା। କିନ୍ତୁ ନୂଆଖାଇ ପର୍ବରେ ଆଜ୍ଞା ବେଶୀ ଧୁମଧାମ କିମ୍ବା ଜାକଜମ କହିଲେ, ବଲାଙ୍ଗୀର ସହର ରହୁଛି, ସେ ବଲାଙ୍ଗୀର ସହର ବହୁତ ହୋଇଥାଏ ଆଜ୍ଞା, ତ ଆମେ ସେଠୁ ଦେଖିବା ପଳେଇ ଯାଉ ଆଜ୍ଞା।
0: ଆଚ୍ଛା, ଏ ବର୍ଷ କେମିତି କଣ ହେଇଛି?
1: ପ୍ରାୟତଃ ସବୁ ଜାଗାରେ ତ ଗଲି ଖୋଲିରେ ଗଣେଶ ପୂଜା ସହିତ ତାଙ୍କର ଜାକଜମ ଥିଲା। ମୁଁ ରିସେଣ୍ଟଲି ଯୋଉ ଯାଇଥିଲି ଆଉ ଭଲ ଥିଲା, କିନ୍ତୁ ଏଇ ଯୋଉ ଆର୍କିଷ୍ଟା ପ୍ରୋଗ୍ରାମ ହେଲା, ଅନ୍ୟ ପ୍ରୋଗ୍ରାମ ସବୁ ଆଜି କିମ୍ବା ଏଇ ଦୁଇ ତିନି ଦିନ ପରେ ହବ ଆଜ୍ଞା।
0: ଠିକ ଅଛି ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।

0: ଆଉ ଆପଣଙ୍କ ନାତି ନାତୁଣି ସମସ୍ତେ ଭଲ ଅଛନ୍ତି ତ?
1: ହଁ ନାନୀ, ବର୍ତ୍ତମାନ ଏବେ ଏନେ ଭଲ ଅଛନ୍ତି ନାନୀ, ନେହେଲେ ମେଡିକାଲ ନେ ଭର୍ତ୍ତି କରିଥିଲି ନାନୀ, ଭାଇରାଲ ହେଇଯାଇଥିଲା ତ ନାନୀ, 3-4 ଦିନ ରହିଥିଲେ।
0: ହଁ ହଁ, ଏଇ ସିଜନରେ ସମସ୍ତଙ୍କୁ ଟିକେ ଭାଇରାଲ ହଉଛି ଭାଇ।
1: ନାନୀ କାଁ କରବେ ନାନୀ, ମେଡିସିନ ଖୁଆଲା ପରେ ବାନ୍ତି ହେଇଯାଉଥିଲେ, ଖାନା କଲି ବି ନେଇ କହୁଥିଲି, ନେଲୁ ଆର ଭର୍ତ୍ତି କଲୁ ବୋଲି କରି ନାନୀ,
0: ସମସ୍ତେ ଭଲ ହେଇଗଲେ ଭଗବାନଙ୍କ କୃପାରୁ, ସମସ୍ତେ ଭଲରେ ଥିବେ ଭାଇ।
1: ଠିକ ଅଛି, ନିଶ୍ଚୟ
0: ନିଶ୍ଚୟ, ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସଚି ସାର୍କୁ ମଧ୍ୟ ନୂଆଖାଇ ଜୁହାର ଜଣେଇ ଦଉଛୁ।
1: ଧନ୍ୟବାଦ ନାନୀ, ରହିଲି, ନମସ୍କାର,
0: ନମସ୍କାର, ଜୟ ଜଗନ୍ନାଥ।

0: ହିନ୍ଦୀ ଫିଲ୍ମ ବାଜିଗର ଗୀତଟେ ନେବେ ହେ ମେରେ ହମ ସଫର ହେ ମେରେ ଜାନେ ଯାଉନି ଗୀତଟେ ଅଛି ଆଜ୍ଞା
1: ନିଶ୍ଚୟ ନିଶ୍ଚୟ ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ ଭାଇ
0: ଆଜ୍ଞା
1: ଆଜ୍ଞା ଘରେ ସମସ୍ତେ ଆପଣଙ୍କ
0: କାର୍ଯ୍ୟକ୍ରମ ରଖିଛନ୍ ଆଜ୍ଞା ଭବାନୀ ପାଟନା ଆକାଶବାଣୀରେ
1: ଅଛେ ଭାଇ ଆଉ ଆଗେ ସେଟା ପ୍ରସାରିତ ହେଲେ ହିଁ ଆପଣ ଶୁଣିପାରିବେ କିଛି ଅଛି ସେମିତି ସ୍ପେଶିଆଲ
0: ଆପଣଙ୍କୁ ମହାରଣା ମ୍ୟାଡମ ଆପଣଙ୍କୁ ଗୀତଟା ସ୍ପେଶାଲ ଡେଡିକେଟ୍
1: ଥ୍ୟାଙ୍କ ୟୁ
0: ଥ୍ୟାଙ୍କ ୟୁ ଧନ୍ୟବାଦ ଆଉ ତାର ସାଙ୍ଗେ ଆମର ଶ୍ରୋତାନ ଅଛନ୍ ଆମର କଲାନୀର ଚିତ୍ର ସେନ ସବର ଦାଦା ଅଛନ୍ ଶ୍ୟାମ ସାଗର ସାହୁ ଦାଦା ଅଛନ୍ ମନୋଜ କୁମାର ପଟେଲ ଭାଇ ଅଛନ୍ ଆମର ସୀମାଞ୍ଚଳ ଆଜ୍ଞା ଅଛନ୍ ବୃଷଭ ଗୈର ଅଛନ୍ ନାଗୁ ପାତ୍ର ଅଛନ୍ ଆଉ ଆମର ବରଗଡ଼ର ରାଧାକାନ୍ତ ଭାଇ କରମସାନୀ ସାହୁ ଚୈତନ୍ୟ ପଟେଲ ଆଉ ବରଗଡ଼ର ଗୋଲକ ବିହାରୀ ପ୍ରଧାନ ଦାଦା ଆହୁରି ଯେତିକି ମାନେ ଭବାନୀ ପାଟନା କାର୍ଯ୍ୟକ୍ରମ ଶୁଣୁଛନ୍ ଆଜ୍ଞା ସମସ୍ତଙ୍କୁ ଗୀତଟା ଡେଡିକେଟ୍ କରିଦେବେ ଆଜ୍ଞା
1: ନିଶ୍ଚୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଆମେ ଗୀତଟା ଡେଡିକେଟ୍ କରିଦେଉଛୁ
0: ଧନ୍ୟବାଦ ଆଜ୍ଞା
1: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଚାହିଁଲୁ
0: ଧନ୍ୟବାଦ ଆଜ୍ଞା ନମସ୍କାର।

0: ଆପଣ କୋଉ ଗୀତଟି ଆଜି ଶୁଣିବା ପାଇଁ ପସନ୍ଦ କରିବେ?
1: ଆଜି ଶୁଣିବି ଆପଣଙ୍କ ପସନ୍ଦର ଗୋଟେ ପୁରୁଣା ହିନ୍ଦୀ ସିନେମା ଗୀତ ଦେବେ।
0: ନିଶ୍ଚୟ ନିଶ୍ଚୟ, ମୁଁ ଆପଣଙ୍କୁ ମୋ ମନପସନ୍ଦ ଗୀତଟେ ଶୁଣେଇଦେବି।
1: ଆଜ୍ଞା ଆଜ୍ଞା।
0: ଆଚ୍ଛା ହଉ ଠିକ୍ ଅଛି ମ୍ୟାଡମ୍, କଲ୍ କଲି ବହୁତ ଖୁସି ଲାଗିଲା କଥା ହେଇ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ୍, ରଖୁଛି, ନମସ୍କାର।

0: ସେଠି ନେଇଯିବା ଏକ ଛୋଟ ବିରତି।
1: ଦେଶ ଓ ଦଶର କଥା ମନର କଥା ପ୍ରତ୍ୟେକ ମାସର ଶେଷ ରବିବାର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଉଦ୍ବୋଧନ ମନ୍ କି ବାତ୍ ମାସର ଶେଷ ରବିବାର ଦିନ 11ଟାରେ ଶୁଣନ୍ତୁ ମନ୍ କି ବାତ୍। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଏବଂ ସେହିଦିନ ରାତି 8ଟାରେ ଶୁଣନ୍ତୁ ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ମନ୍ କି ବାତ୍।
2: ହ୍ୟାଲୋ
3: ହ୍ୟାଲୋ
2: କିଏ
4: ଆପଣଙ୍କ ସହ କିଛି ମିଠା ମିଠା କଥା କିଛି ଅନୁଭବ କିଛି ଅନୁଭୂତିର କଥା
5: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11ଟାରୁ 11:30 ମିନିଟ୍ ପର୍ଯ୍ୟନ୍ତ।
4: ଆମ ଫୋନ ନମ୍ବର ହେଲା
6: 0667029562359568।
5: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
2: ହ୍ୟାଲୋ
3: ହ୍ୟାଲୋ
2: କିଏ
4: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।
0: ହ୍ୟାଲୋ
7: ଲିପାନନି ନୂଆଖାଇ ଜୁହାର।
0: ନୂଆଖାଇ ଜୁହାର। ହ୍ୟାଲୋ ଆକାଶବାଣୀକୁ ବହୁତ ବହୁତ ସ୍ୱାଗତ। ଆପଣଙ୍କ ପରିଚୟ ଦିଅନ୍ତୁ।
7: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଜିଲ୍ଲାଞ୍ଚଳ ଭାଇ କହୁଛି, ଗ୍ରାମ ତଲଗ ଜିଲ୍ଲା ବଲାଙ୍ଗୀର। ଲିପାନନି କେନ୍ତା ଅଛନ୍ତି? ମୁଇଁ ତ ଭଲ ଅଛେ।
0: ମୁଇଁ ବି ଭାଇ ବହୁତ ଭଲ ଅଛେ। କଲ୍ କଲେ ବହୁତ ଖୁସି ଲାଗିଲା କଥା ହେଇକି ଆପଣଙ୍କ ସାଙ୍ଗରେ।
7: ମୁଇଁ ଭାବୁଥିନି କଲ୍ କଲା ଲାଗବା କିନି ବୋଲି ଭାବୁଥିନି, କିନ୍ତୁ ଲାଇକ୍ କଲା ବୋଟ ପୁରା ପୁରା ବହୁତ ଖୁସି ଲାଗଲା ପୁରା।
0: ଯା ହଉ, ମତେ ବି ବହୁତ ଖୁସି ଲାଗିଲା ଯେ ଆପଣଙ୍କ ସାଙ୍ଗରେ କଥା ହେଲି।
7: ଆଉ ବର୍ତ୍ତମାନ ଆକାଶବାଣୀ ଭବାନୀପାଟଣା କର୍ମକର୍ତ୍ତା କେନ୍ତା ଅଛନ୍?
0: ସମସ୍ତେ ବହୁତ ଭଲ ଅଛନ୍।
7: ଭବାନୀପାଟଣାରେ
0: ଭାଇ ଆମେ ଦଶମୀରେ ଖାଇସୁ।
7: ଆଚ୍ଛା, ଆପଣ ଦଶମୀରେ ଖାଇସନ୍? ଆଚ୍ଛା ଆଚ୍ଛା। ମାଣିକେଶ୍ୱର ମନ୍ଦିର ଭବାନୀପାଟଣା 100% ଭିତରୁ 50% ଲୋକ ପଞ୍ଚମ ଯେତେ ନୂଆ ଖାଇସନ୍, ଆର 50% ଲୋକ
0: ମାଣିକେଶ୍ୱରୀଙ୍କ ସାଙ୍ଗରେ ଦଶମୀରେ ଖାଉଛନ୍, ଆଉ ଯେନ୍ମାନେ ସାଇଡ ଏରିଆରେ ଅଛନ୍, ଯେନ୍ମାନେ କି ଗାଁକେ ଯାଇଛନ୍, ସେମାନେ ପଞ୍ଚମୀରେ ଖାଉଛନ୍।
7: ମନ୍ଦିର ଆଗ ଲାଗନ୍ତା ଏ ବର୍ଷ 9:30-35 ବୋଧେ 9:57-58 ମତେ ଏନ୍ତା ନବନ ଲାଗିଲା। ତାପରେ ଘରେ ଘରେ ସମସ୍ତେ ନବନ ଲାଗି ଆରାମରେ ଧୁମଧାମରେ ପାଳନ କଲେ। ତାପରେ ଆମର ଗାଁରେ ବି ଅନେକ ବର୍ତ୍ତମାନ କଳା ସଂସ୍କୃତି ପରମ୍ପରା ବି ହେଇଥିଲା। ଯେନ୍ତା କଥାରେ ଅଛି ଯେ ସଂସ୍କୃତି ପରମ୍ପରା କଳା ସଂସ୍କୃତି ଯେମିତି ଲୋପ ପାଇଗଲା, ଆମେ ଯେନ୍ତା କରସନ୍ ନାଇଁ, ଆମର ଆଡ଼େ ଆମର ଅନେକ ବର୍ତ୍ତମାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା, ଅନେକ ସମସ୍ତେ ଉପଭୋଗ କଲେ, ବହୁତ ଖୁସି ଲାଗିଥିଲା। ଯେନ୍ତା ଆମର ଆଡ଼େ ଗଣେଶ ପୂଜା ଉପଲକ୍ଷେ ସୁନ୍ଦରାକାଣ୍ଡ ପାଳନ ହେଇଥିଲା। ତାପରେ ଆମର ମିର୍ଚ୍ଚନ ନାଟ, ଆମର ଗାଁ ଯେତେ ବି ନାଟ୍ୟ ସଂଘ ଅଛନ୍, ମିର୍ଚ୍ଚନ ନାଟ ଗୋଟେ ନାଟ୍ୟ କରିଥିଲେ। ତାପରେ ନୂଆଖାଇ ଦିନ, ନୂଆଖାଇ ଉପଲକ୍ଷେ ଯେତେ ଛୋଟ ଛୋଟ ଭାଇ ଭଉଣୀ ଅଛନ୍, ତାଙ୍କ ଲାଗି ଅନେକ ପ୍ରତିଯୋଗିତା ହେଇଥିଲା। ଯେନ୍ତା ଡ୍ୟାନ୍ସ ପ୍ରତିଯୋଗିତା ହଉ, କି ଆମର ପୁଚି ଖେଳ ହଉ, କି ମ୍ୟୁଜିକ ଚେୟାର ହଉ, କି ଆମର ସେ ମାଟିଆ ପତା ହଉ, ତାପରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ବି ଏଇଟା ଆଜିକା ଦଣ୍ଡ ନୃତ୍ୟ ହବ। ତାପରେ ଆମର ଗଣେଶ ପୂଜା ଦିନ ବି ଏଇଟା ଗୋଟେ ବୈଠକ ବି ହେଇଥିଲା ଆମର ଗାଁରେ। ଅନେକ ଏନ୍ତା କଳା ସଂସ୍କୃତି ପରମ୍ପରା କେନ୍ତା ସେ ନାନି ସେ ଦିନଟା କଟିଗଲା, ଆରୁ ଟୋଟାଲ ବି ଶୂନ୍ୟ ମିଳିଲା ଆମର।
0: ଯା ହଉ, ଶୁଣିକି ଖୁସି ଲାଗିଲା ଯେ ଆପଣଙ୍କର ଆଡେ ଏତେ ଗୁଡା ଆମ ସଂସ୍କୃତି ପରମ୍ପରା କେ ନେଇକିରି ଏତେ ଗୁଡା କାର୍ଯ୍ୟକ୍ରମ ମାନ ହଉଛେ। ତାପରେ ନୂଆଖାଇ ଯେନ୍ଟା କହୁଛନ୍, ନୂଆଖାଇ ସାରିଲା ପରେ ନୂଆଖାଇ ଭେଟଘାଟ, ନୂଆଖାଇ ଜୁହାର ଯେନ୍ଟା କହୁଛନ୍, ସେଟା ବି ହଉଛେ, ଜାଣିକି ବହୁତ ଖୁସି ଲାଗିଲା ଭାଇ।
7: ନିହାତି ଭାବେ ଦେଖନ୍ତୁ, ଆଉ ଗୋଟେ ନାନୀ ଦେଖନ୍ତୁ, ନୂଆଖାଇ ସମସ୍ତେ ଜାଣିଲେ, ଯେନ୍ତା ଆମେ ଯେନ୍ତା ଆମର ଗୋଟେ ପଶ୍ଚିମ ଓଡ଼ିଶାର ଗୋଟେ କଥାରେ ଯେନ୍ତା କାଣା ବସନ, ସମ୍ବଲପୁରୀ ଶାଢୀ ସମ୍ବଲପୁରୀ ଡ୍ରେସ ଯେନ୍ତା ନିଗା 10,000-15,000 ଭିତରେ ଡ୍ରେସ ଗୋଟେ ଯଦି ଆପଣ ଗୋଟେ କିଣିବେ, 1500-2000 ଭିତରେ ଆଣି ପଡ଼ିଲା, ତାର ଗୋଟେ

0: ନୂଆଖାଇ ବି ସାରା ଦେଶରେ ସାରା ଓଡ଼ିଶାରେ ଫେମସ୍ ହେଇଗଲାଣି। ତାପରେ ଏଥିଲାଗି ନୂଆଖାଇ ଯେହେତୁ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିରେ କି ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଗୋଟେ ଅଛି, ଯେନ୍ତା ପାଠ ପଢିକି ଲୋକମାନେ ଯେନ୍ତା ଜାଣୁଛନ୍ତି ଏବେ ଏଇଟା ପଶ୍ଚିମ ଓଡ଼ିଶା ପ୍ରକୃତରେ ଗୋଟେ ନୂଆଖାଇ ହେଉଛି ପ୍ରକୃତରେ ଗୋଟେ କଣ ପର୍ବ ବୋଲି ସେଟା ସବୁଆଡେ ଅଲଟୁଟା ଫେମସ୍ ହେଇଗଲାଣି।
1: ହଁ, ସେଟା ତ ସତ କଥା କହିଲେ ଭାଇ, ଯେହେତୁ ଗୋଟେ ନୂଆଖାଇ ଆମ ଭାଇଚାରାର ପର୍ବ, ଗଣପର୍ବ, ଆଉ ଏବେ ଯେହେତୁ ଆମ ସୋସିଆଲ ମିଡିଆ ସବୁକିଛି ବହୁତ ଆକ୍ଟିଭରେ ଭାଷ୍ଟ ଚାଲୁଛି, ସେଥିପାଇଁ ଆମ ନୂଆଖାଇ ବି ସବୁପଟେ ପ୍ରସାରିତ ହେଇଗଲାଣି
0: ନିହାତି ଭାବରେ। ତାପରେ ଯେହେତୁ ଦଶମୀ ତିଥିରେ ଯେହେତୁ ଏଇଟା ଭବାନୀପାଟଣା ଯେହେତୁ ନବନ ଲାଗିବ ମାଣିକେଶ୍ୱର ମିଳିଥାନ, ସେଇ ଉପଲକ୍ଷେ ଗୋଟେ ମୋର ଶଶୀ ସାର୍କୁ ମୋର ଗୋଟେ ସ୍ପେଶାଲି ରିକ୍ୱେଷ୍ଟ ଯେ ସେଇ

0: ନିଶ୍ଚୟ ସଚିବ ସାର୍ ନୂଆଖାଇକୁ ନେଇ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ଆଉ ଆପଣଙ୍କ ମାଙ୍କ ପାଖରେ ଭେଟିଦେବେ। ମତେ ତାହେଲେ କୁହନ୍ତୁ କେନ୍ ଗୀତ ଶୁଣିବାକୁ ଆପଣ ପସନ୍ଦ କରିବେ?
1: ଦେଖନ୍ତୁ ଗୋଟେ ଚଳଚ୍ଚିତ୍ର ଗୀତ ଅଛି କେହି ଜଣେ ଭଲ ଲାଗିରେ, ଏହାର ଷ୍ଟାଟିସ୍ ସଂଖ୍ୟା ବଜେଇଦେଲେ ଏଇଟା ଗୋଟେ ବହୁତ, ତାର ଗୋଟେ ସୁର ଯେମିତି ଭଲ ଲାଗେ ତାର ଗୀତ ସେମିତି ଶୁଣିବାକୁ ଭଲ ଲାଗେ। କେହି ଜଣେ ଭଲ ଲାଗିରେ ଏ ଫିଲ୍ମର ଷ୍ଟାଟିସ୍ ସଂଖ୍ୟା ବଜେଇଦେବେ।
0: ନିଶ୍ଚୟ ନିଶ୍ଚୟ ଏହି ଗୀତଟି ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।

0: ହ୍ୟାଲୋ ଅପା ନମସ୍କାର।
1: ନମସ୍କାର ଦୀକ୍ଷା ଭଉଣୀ, ହ୍ୟାଲୋ ଆକାଶବାଣୀକୁ ବହୁତ ବହୁତ ସ୍ୱାଗତ। ଆଉ ଥରେ ଆପଣଙ୍କ ପରିଚୟ ଦିଅନ୍ତୁ।
0: ମୁଁ କୁମାରୀ ଦୀକ୍ଷା ଗୋପାଳ, ଗାଁ ସୁନାପଡ଼ା, ପୋଷ୍ଟ କରଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି। ମୁଁ କହୁଛେଁ।
1: କେମିତି ଅଛନ୍ତି ଭଉଣୀ ଆପଣ?
0: ମୁଇଁ ପୁରା ଭଲ ଅଛେ ନାନୀ, ଆପଣ କେନ୍ତା ଅଛନ୍?
1: ମୁଁ ବି ବହୁତ ଭଲ ଅଛି।
0: ହଁ ନାନୀ, ଆଉ ଆପଣମାନେ ଖୁସି ନଥିଲେ ଆମକେ ବି ଖୁସି ଲାଗ୍ବା।
1: ଆଉ ଆପଣମାନେ ଖୁସିରେ ଥିଲେ ଆମକୁ ବି ଖୁସି ଲାଗିବ।
0: ଆପଣ ଲିପ୍ସା ଅପା ହେଇଥିବେ?
1: ଆଜ୍ଞା, ମୁଁ ଲିପ୍ସା ଅପା କହୁଥିଲି।
0: ହଁ ଅପା, ମୁଁ ଜାଣିପାରେ ଯେ ମୋର ଲିପ୍ସା ଅପା ହିଁ ଆସିଛନ୍ତି।
1: ଆଜ୍ଞା ଆଜ୍ଞା, ଯାହା ହଉ, ମୋ ହସରୁ ଆପଣ ମତେ ଜାଣିପାରୁଛନ୍ତି, ବହୁତ ଖୁସି ଲାଗିଲା ଜାଣିକି। ଆଉ ଆପଣ ନୂଆ ଖାଇ ସାରିଲେଣି ନା କେମିତି? ଏକୁଟିଆ ଖାଇଲେ ଆମକୁ ତ ଡାକିଲେନି।
0: ନାଇଁ ନାନୀ, ଆମେ ଆପଣ ମାନଙ୍କୁ ବି ଡାକୁଛୁ ଯେ ଆପଣ ମାନେ କେମି ଆସିବା ଆରୁ ଆମକୁ ଆସୁନୁ ଆସୁନୁ ବୋଲି ଠକି ଦଉଛୁ ନା ମାନୀ?
1: କୋଉଠି ଠକୁଛୁ ଆମେ? ଯିବୁ ଯିବୁ, ନିଶ୍ଚୟ ଏଥରକ ନିହାତି ଭାବରେ ଯିବୁ। ଆଉ ପୁରା ଆକାଶବାଣୀ ପରିବାର ହେଇକି ଯିବୁ।
0: ହଁ ନାନୀ ଆସନ, ଆମକୁ ଆଉ ବହୁତ ଖୁସି ଲାଗ୍ବା। ଆକାଶବାଣୀ ପରିବାର ଯଦି ଆସିଲେ ଆମକୁ ଆଉ ବହୁତ ଖୁସି ଲାଗ୍ବା।
1: ନିଶ୍ଚୟ ନିଶ୍ଚୟ, ଯାହା ହଉ ଆପଣ ଏତିକି କହିଲେ ଆମ ପାଇଁ ସେଟା ବହୁତ ବଡ଼ କଥା। ଯାହା ହଉ ଡାକିଲେ
0: କର୍ମକର୍ତ୍ତା ମାନେ ଆମର ଦାଦା ମାନେ ଉପସ୍ଥାପକ ଉପସ୍ଥାପିତ ମାନେ ଆମର ଶ୍ୱଶୁର ଦାଦା ମାନେ କେନ୍ତା ଅଛନ୍?
1: ସମସ୍ତେ ବହୁତ ଭଲ ଅଛନ୍।
0: ହଁ ନାନୀ, ତାଙ୍କେ ବି ଜୁହାର ଜଣାଉଛନ୍, ମାସେ ଜୁହାର।
1: ନୂଆଖାଇ ଜୁହାର। ତାହେଲେ ମତେ କୁହନ୍, କୋଉ ଗୀତଟି ଅଛି ଶୁଣିବା ପାଇଁ ଆପଣ ପସନ୍ଦ କରିବେ?
0: ମତେ ଆଜି ରଙ୍ଗିଲା ପ୍ରକାର,
1: ରଙ୍ଗିଲା ଟୋକା। ହଁ ଠିକ ଅଛି, ଆପଣଙ୍କୁ ଏଇ ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ। କଲ୍ କଲେ ବହୁତ ଖୁସି ଲାଗିଲା, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲୁ, ନମସ୍କାର।
0: ଜୁହାର
1: ଜୁହାର।

ଯଦୁବନ୍ଧୁ ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ପଡିବ। କାର୍ଯ୍ୟକ୍ରମଟି କେମିତି ଲାଗିଲା ମତାମତ ଦେଇ ଜଣେଇବି ନିଶ୍ଚୟ। ଆମର ଫୋନ ନମ୍ବରଟି ହେଲା 8895994143। ଆଉ ଥରେ କହି ରଖୁଛୁ 8895994143। ଏହି ନମ୍ବରରେ ଆପଣ ଆମକୁ ହ୍ୱାଟ୍ସଆପ୍ କରିପାରିବେ ଆପଣଙ୍କର ସୁଚିନ୍ତିତ ମତାମତ। ଏହି ହେଲୋ ଆକାଶବାଣୀ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଆପଣ ଆମକୁ କଲ୍ କରିପାରିବେ ପ୍ରତି ଗୁରୁବାର ସକାଳ 11:00-11:30 ମଧ୍ୟରେ। ଆମର ଫୋନ ନମ୍ବରଟି ହେଲା 06670295623। ଆଉ ଗୋଟିଏ ନମ୍ବର 295628। ଆଜିର ଏହି ଅଧ୍ୟାୟରେ ଉପସ୍ଥାପନରେ ମୁଁ ଥିଲି ଲିପ୍ସା ମହାରଣା। ଏହି କାର୍ଯ୍ୟକ୍ରମକୁ ସମ୍ପାଦନା ଏବଂ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, କିଛି କିଛି କଥା, କିଛି କିଛି ସୁନ୍ଦର ଗୀତ ସହ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।

ଏଇଠି ଶେଷ ହେଲା ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର, ଶୁଭ ସକାଳ। ନୂତନ ଏକ ସକାଳ, ନୂତନ ଦିନର ଆରମ୍ଭ, ଆଉ ନୂତନ ଏକ ସଂସ୍କରଣ ଖୋଲା ଛରକା କାର୍ଯ୍ୟକ୍ରମର ସ୍ୱାଗତ ଜଣାଉଛି କାର୍ଯ୍ୟକ୍ରମର ପରିସରକୁ ମୁଁ ଗୀତାଞ୍ଜଳି ସାହୁ। ଶୁଭ୍ର ଶରତର ଆଗମନ, ଧରଣୀରାଣୀର ଖିଲି ଖିଲି ହସ, ନଦୀପଠାରେ କାଶତଣ୍ଡିର ମୁଣ୍ଡ ହଲାଇ ନୃତ୍ୟ କରିବା, ଅବା ଶରତର ଶୁଭ୍ର ନିର୍ମଳ ଆକାଶ, ସତରେ କି ଅପୂର୍ବ ଧରଣୀରାଣୀର ବେଶ! ସତେ ଅବା ଅପରୂପ ବେଶରେ ଅତୀବ ମନୋହର ଦେଖାଯାଉଛି ଏହି ଧରା। ନାନା ରଙ୍ଗର ଫୁଲ, ଶରତର ଇନ୍ଦ୍ରଧନୁ ଅଥବା

ସରୋବରେ ଶୁଭ୍ର କଇଁ ସଦୈବ ବା ଶରତର ସ୍ପର୍ଶରେ ଧରଣୀର ଶୋଭା ଆହୁରି ବଢ଼ିଯାଇଛି। ଶରତର ଶୋଭା ଭାରି ମନଲୋଭା।

ସୁନ୍ଦର କଥାଟିଏ, ବିଲିଭ୍ ୟୁ କ୍ୟାନ୍ ଆଣ୍ଡ ୟୁ ଆର୍ ହାଫ୍ ୱେ ଦେୟାର୍। କଥାଟି ଖାଲି କେତୋଟି ଶବ୍ଦରେ ସମାହାର ନୁହେଁ, ବରଂ ମଣିଷ ଭିତରର ଅଦମ୍ୟ ଶକ୍ତିକୁ ଜାଗ୍ରତ କରିବାର ଏକ ଦିବ୍ୟ ମନ୍ତ୍ର। ଜୀବନର ପ୍ରତିଟି ମୋଡ଼ରେ ଆମେ ଏମିତି କିଛି ସମସ୍ୟାର ସାମ୍ନା କରିଥାଉ ଯାହା ଆମେ କେବେ ଭାବିନଥାଉ, ଯେଉଁଠି ଲାଗେ ଆମକୁ ଏତେ ବଡ଼ ସମସ୍ୟାକୁ ବୋଧ ହୁଏ ଆମେ ସାମ୍ନା କରିପାରିବୁ ନାହିଁ। ଆଗକୁ ଚାହିଁଲେ ଦେଖାଯାଏ ଚାରିଆଡ଼ ଅନ୍ଧାର ହିଁ ଅନ୍ଧାର, ଆଉ ସେହି ଅନ୍ଧାର ଭିତରେ

ପାଦଟିଏ ମଧ୍ୟ ପକାଇବା କଷ୍ଟକର ମନେ ହୋଇଥାଏ। କିନ୍ତୁ ଏସବୁ ଭିତରେ ଆମେ ଭୁଲିଯାଉ ଆମ ଭିତରେ ଏଭଳି ଗୋଟିଏ ଶକ୍ତି ଅଛି ଯାହା ଆମକୁ ଅନ୍ଧାର ଭିତରୁ ବାଟ କାଢ଼ି ନେଇଯିବ। ଆମେ କେବଳ ଆମ ମନ ଭିତରେ ଚାହିଁ ଆମ ଭିତରେ ଥିବା ଶକ୍ତିଟିକୁ ଖୋଜି ବାହାର କରିବା ଦରକାର। ଏସବୁ ସମ୍ଭବ କେତେବେଳେ ହେବ? ଯେତେବେଳେ ଆମେ ସତ୍ ପଥରେ ରହିବୁ, ନିଜ ଉପରେ ବିଶ୍ୱାସ ରଖିବୁ ଏବଂ ଈଶ୍ୱରଙ୍କୁ ସମର୍ପିତ ହେବୁ। ସେତିକିବେଳେ ହିଁ ଆମର ବିଶ୍ୱାସ ଦୃଢ଼ ହେବ ଓ ଲକ୍ଷ୍ୟ ହାସଲ କରିବାଟା ସହଜ ହୋଇଯିବ। ମଣିଷ ସତ୍ପଥରେ ରହି ଈଶ୍ୱର ମନସ୍କ ରହି ନିଜକୁ ଈଶ୍ୱରଙ୍କୁ ସମର୍ପିତ କରିଦେଲେ ଈଶ୍ୱର ହିଁ ଚିନ୍ତା ସବୁ ନେଇଯାଆନ୍ତି, ଆଉ ଆମର କାମ ଅଧା ସେଇଠି ହିଁ ସରିଯାଇଥାଏ। ନିଜ ଉପରେ ସନ୍ଦେହ ଆଉ ଭୟ ସଫଳତାର ସବୁଠାରୁ ବଡ଼ ଶତ୍ରୁ, ଯାହା ମଣିଷକୁ ଆଗକୁ ବଢ଼ିବାକୁ ଦିଏ ନାହିଁ।

ବସୁଧୈବ କୁଟୁମ୍ବକମ୍ ହେଉଛି ଭାରତୀୟ ସଂସ୍କୃତିର ଏକ ମହାନ ମୂଳମନ୍ତ୍ର, ଯାହା ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରିବାକୁ ଶିକ୍ଷା ଦେଇଥାଏ। ପରିବାର କହିଲେ ସାଧାରଣତଃ ମା ବାପା, ପିଲାମାନେ, ଜେଜେବାପା, ଜେଜେମା, ବଡ଼ବାପା, ବଡ଼ମା, କାକା, ଖୁଡ଼ି ଆଦି ସମସ୍ତେ ଯେଉଁଠାରେ ବସବାସ କରୁଥିବେ ତାକୁ ହିଁ ବୁଝିଥାଉ। ପରିବାର ବ୍ୟବସ୍ଥା ଏଥିପାଇଁ ଗଢ଼ି ଉଠିଛି ଯାହାଦ୍ୱାରା ବ୍ୟକ୍ତି ମୁଁ ଏବଂ ମୋର ସୀମାରୁ ବାହାରି ଧୀରେ ଧୀରେ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ଆପଣତ୍ୱର ବିସ୍ତାର କରିପାରିବ। କେତେ ମତ, କେତେ ବିଚାର, ସମସ୍ତଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା, ଏସବୁ ପରେ ବି ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା। ଏହା ହିଁ ପରିବାର, ଆଉ ଏହି ପରିବାରରୁ ହିଁ ହୋଇଥାଏ ଆରମ୍ଭ ସୁସ୍ଥ ସମାଜର ମୂଳଦୁଆ। ଜୀବନକୁ ନିଜ ଢଙ୍ଗରେ ଆଗେଇ ନେବାର ଚେଷ୍ଟା ତ ସମସ୍ତେ କରନ୍ତି, କିନ୍ତୁ ବାନ୍ଧି ହୋଇଥାନ୍ତି ପରିବାର ରୂପକ ଶୃଙ୍ଖଳାରେ। ପରିବାରର ବନ୍ଧନ ମଜବୁତ ଥିଲେ ସହଜରେ ବଦଳିପାରେ ନକାରାତ୍ମକ ପରିସ୍ଥିତି। ଖାଲି ଯେ ଚାରି ପାଞ୍ଚ ଜଣ ମଣିଷକୁ ନେଇ ଏକ ପରିବାର ଗଠନ ହୋଇଥାଏ ତା ନୁହେଁ, ଗୋଟିଏ ଛାତ ତଳେ ଏକାଠି ରହୁଥିବା ମଣିଷମାନଙ୍କ ଭିତରେ ସ୍ନେହ, ପ୍ରେମ, ପରସ୍ପର ପ୍ରତି ସମ୍ମାନ, ଦାୟିତ୍ୱବୋଧ ରହିବା ବି ନିହାତି ଆବଶ୍ୟକ।

ଭାରତୀୟ ସଂସ୍କୃତିରେ ସାଧାରଣତଃ ପରିବାର ଦୁଇ ପ୍ରକାର ହୋଇଥାଏ। ଗୋଟେ ହେଉଛି ଏକାନ୍ନବର୍ତ୍ତୀ ପରିବାର, ଅନ୍ୟଟି ଯୌଥ ପରିବାର। ଆଜିର ସମୟରେ ହଜିଯାଉଥିବା ଯୌଥ ପରିବାରର ବିଶେଷତ୍ୱ ସମ୍ପର୍କରେ ସମସ୍ତେ ଜାଣିବା ଓ ଅନୁଭବ କରିବାର ସମୟ ଆସିଯାଇଛି। ସମାଜରେ ମୁଣ୍ଡ ଟେକୁଥିବା ବିଭିନ୍ନ ସମସ୍ୟା, ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବା ଓ ସମସ୍ତେ ଏକାଠି ହୋଇ ସହଯୋଗର ହାତ ବଢ଼ାଇବା ହିଁ ଯୌଥ ପରିବାରର ମୂଳମନ୍ତ୍ର। ପରିବାର ହିଁ ଜଣେ ମଣିଷର ଅବସାଦ, ଚିନ୍ତା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପରିବାରରେ ପରସ୍ପର ମଧ୍ୟରେ କଥାବାର୍ତ୍ତାର ସୁଯୋଗ ସୃଷ୍ଟି କରିଥାଏ, ଥଟାମଜା ହସର ଖୋରାକ ଯୋଗାଇଥାଏ, ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ପାରିବାରିକ ମୂଲ୍ୟବୋଧକୁ ବଜାୟ ରଖିବା ହିଁ ପରିବାରର ମୂଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ, ଯାହାକି ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁନାହିଁ। ଟେକ୍ନୋଲୋଜିର ଯୁଗରେ ଆଜିକାଲି ସମସ୍ତେ ମୋବାଇଲ, ଲ୍ୟାପଟପ୍, ଇଣ୍ଟରନେଟ୍, AI ପଛରେ ପାଗଳ। କାହା ପାଖରେ ସମୟ ନାହିଁ ବସିକି ସୁଖ ଦୁଃଖ ବାଣ୍ଟିବା ପାଇଁ। ଗୋଟେ ଘରେ ରହି ମଧ୍ୟ ଜଣେ ଅନ୍ୟ ଜଣଙ୍କ ସହ କଥାବାର୍ତ୍ତା ନ କରି ମୋବାଇଲ ସ୍କ୍ରୋଲିଂରେ ବ୍ୟସ୍ତ ଦିନ ଦିନ ଧରି, ଯାହା ପାଇଁ ଯୌଥ ପରିବାର କଥା ତ ଛାଡ଼ନ୍ତୁ, ଏକାନ୍ନବର୍ତ୍ତୀ ପରିବାରର ସ୍ଥିତି ମଧ୍ୟ ଟଳମଳ। ପରିସ୍ଥିତି ଅତ୍ୟଧିକ ଖରାପ ହେବା ଆଗରୁ ଆମକୁ ସୁଧୁରି ଯିବା ପାଇଁ ପଡ଼ିବ। ସମୟ ଆସିଯାଇଛି ପରିବାରର ମହତ୍ତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ସମସ୍ତେ ବୁଝିବେ ତ ନିଶ୍ଚୟ, ଅନୁଭବ ମଧ୍ୟ କରିବେ।

ଆଜି ହେଉଛି ୱାର୍ଲଡ କ୍ଲିନ୍ ଅପ୍ ଡେ। ପ୍ରତିବର୍ଷ ସେପ୍ଟେମ୍ବର 20 ତାରିଖରେ ଏହା ପାଳନ କରାଯାଏ। ବିଶ୍ୱ ପରିମଳ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଆଖପାଖ ପରିବେଶକୁ ପରିଷ୍କାର ରଖିବା ତଥା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବ୍ୟବହାର ହ୍ରାସ କରିବା। ଏବର୍ଷର ୱାର୍ଲଡ କ୍ଲିନ୍ ଅପ୍ ଡେର ଥିମ୍ ହେଉଛି ଫ୍ରମ୍ କ୍ଲିନ୍ ପ୍ଲେଟ୍ସ ଟୁ କ୍ଲିନ୍ ସିଟିଜ୍, ସ୍ୱଚ୍ଛ ତାଳିରୁ ସ୍ୱଚ୍ଛ ସହର, ଯାହାକି ଖାଦ୍ୟ ନଷ୍ଟ ଓ ଆବର୍ଜନା ପରିଚାଳନା ଉପରେ ଗୁରୁତ୍ୱ ଦିଏ। ବିଶ୍ୱସ୍ତରରେ ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ୍ ପ୍ରଦୂଷଣର ସମସ୍ୟାକୁ ରୋକିବା ତଥା ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଜନସଚେତନତା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।

ପ୍ରତିବର୍ଷ ସେପ୍ଟେମ୍ବର 20କୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍ ବା ଅନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ଖେଳ ଦିବସ ଭାବରେ ପାଳନ କରାଯାଇଥାଏ। ଏହାର ଆରମ୍ଭ 2016 ମସିହାରୁ ହୋଇଥିଲା। ୟୁନେସ୍କୋ ଏବଂ ଅନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ଖେଳ ମହାସଂଘ ଫିସୁ ଦ୍ୱାରା ଏହା ଆନୁଷ୍ଠାନିକ ଭାବରେ ସ୍ଥାପିତ ହୋଇଥିଲା। ଉଚ୍ଚ ଶିକ୍ଷା ତଥା ସମାଜରେ ଖେଳ ତଥା ଶାରୀରିକ ଶିକ୍ଷାର ମହତ୍ତ୍ୱ ବଢ଼ାଇବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ନିୟମିତ ଭାବରେ ଖେଳିବା

ଉଚ୍ଚ ଶିକ୍ଷା ତଥା ସମାଜରେ ଖେଳ ତଥା ଶାରୀରିକ ଶିକ୍ଷାର ମହତ୍ତ୍ୱ ବଢ଼ାଇବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ନିୟମିତ ଭାବରେ ଖେଳିବା ଦ୍ୱାରା ଆମେ ଶାରୀରିକ ରୂପରେ ତଥା ମାନସିକ ରୂପରେ ଲାଭ ପାଇଥାଉ। ଶାରୀରିକ ସ୍ତରରେ ମଜବୁତ ଶରୀର, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ତଥା ଖେଳ ଦ୍ୱାରା ଶରୀରରେ ସ୍ଫୁର୍ତ୍ତି ରହିଥାଏ ଓ ଆଳସ୍ୟପଣ ଦୂର ହୋଇଥାଏ। ମାନସିକ ସ୍ତରରେ ଚାପ ହ୍ରାସ ହୋଇଥାଏ, ଏକାଗ୍ରତା ବଢ଼ିଥାଏ ଏବଂ ଆତ୍ମବିଶ୍ୱାସ ଜାଗି ଉଠେ, ଫଳରେ ମନ ପ୍ରସନ୍ନ ରହେ।

ଇତିହାସ ପୃଷ୍ଠାରୁ ଜାଣିବା ଏଥର ଆସନ୍ତୁ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1388 ଦିଲ୍ଲୀର ସୁଲତାନ ଫିରୋଜ ଶାହ ତୁଗଲ ତୃତୀୟଙ୍କ ଦେହାନ୍ତ। 1831 ପ୍ରଥମ ବାଷ୍ପଚାଳିତ ବସ୍ର ଶୁଭାରମ୍ଭ। 1856 ଭାରତର ମହାନ ସନ୍ଥ ଓ ସମାଜ ସୁଧାରକ ଶ୍ରୀ ନାରାୟଣ ଗୁରୁଙ୍କ ଜନ୍ମ। 1857 ଅନ୍ତିମ ମୋଗଲ ସମ୍ରାଟ ବାହାଦୁର ଶାହ ଜଫରଙ୍କ ଆତ୍ମସମର୍ପଣ। 1878 ମାଡ୍ରାସର ଖବରକାଗଜ ଦି ହିନ୍ଦୁର ସାପ୍ତାହିକ ସଂସ୍କରଣର ପ୍ରକାଶନ ଆରମ୍ଭ। 1933 ସାମାଜିକ କର୍ମୀ ଓ ଭାରତର ସ୍ୱତନ୍ତ୍ରତା ପାଇଁ ଅବଦାନ ରଖିଥିବା ଇଂରେଜ ମହିଳା ଆନିବିସନ୍ଙ୍କ ଦେହାନ୍ତ। 2006 ବ୍ରିଟେନର ରୟାଲ ବାଣ୍ଟେନିକ ଗାର୍ଡେନ୍ସର ବୈଜ୍ଞାନିକମାନଙ୍କୁ 200 ବର୍ଷର ପୁରୁଣା ବୀଜ ଚାଷ କରିବାରେ ସଫଳତା ମିଳିଥିଲା। 2018 କ୍ରିକେଟିୟର ବିରାଟ କୋହଲି ଏବଂ ମୀରାବାଇ ଚାନୁଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଥିଲା।

ଏଥର କିଛି ସ୍ଥାନୀୟ ଖବର। କେସିଙ୍ଗା ବ୍ଲକ ପରିସରରେ ପ୍ରଶାସନିକ ଭବନ ଉଦ୍ଘାଟିତ ହୋଇଯାଇଛି। ଧର୍ମଗଡ଼ ବ୍ଲକ ବଡ଼ଘୁମେର ଗ୍ରାମର ସାତ ଜଣ ଶ୍ରଦ୍ଧାଳୁ ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। କଲମପୁର ପୋଟିସ ଗ୍ରାମରେ ଗଣେଶ ପୂଜା ଅବସରରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକସ୍ତରୀୟ ବିଜ୍ଞାନ କର୍ମଶାଳା ଯୋଡ଼ାବନ୍ଧସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଲଗାଣ ବର୍ଷା ପରେ କଳାହାଣ୍ଡିର ଅନେକ ଅଞ୍ଚଳରେ ଚାଷ ଜମିରେ ପାଣି ଅଭାବ ଦେଖାଯାଇଛି। ଶୁଖିଲା କେନାଲ ଫଳରେ ଜମି ଫାଟି ଆଁ କରିଛି। ସ୍ୱଚ୍ଛତା ହିଁ ସେବା ଅଭିଯାନରେ ନୂଆପଡ଼ା ଜିଲ୍ଲା

ପ୍ରଶାସନର ମିଶନ ଜିରୋ ୱେଷ୍ଟ ଡମ୍ପିଂ ଅଭିଯାନ ଜୋରଦାର ହୋଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଗାଁ ହେବ ଖୁଦପେଜ। କଲମପୁର ବ୍ଲକରେ ବଙ୍କାପଲା ଗ୍ରାମର କପା ଚାଷୀ ବର୍ଷ ବର୍ଷ ଧରି ଚାଷ କରୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ କିମ୍ବା ବୈଷୟିକ ପରାମର୍ଶ ମିଳିପାରୁନାହିଁ।

ଏଥର ପାଣିପାଗର ସୂଚନା। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି। ଏହା 21 ତାରିଖରେ ପୂର୍ବ କେନ୍ଦ୍ରୀୟରେ ଏକ ଅବପାତ ଓ 22ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗଭୀର ଅବପାତ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ 22 ତାରିଖରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି। 25 ତାରିଖକୁ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 25 ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।

ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଇନ୍ଦ୍ରାଣୀ ମିଶ୍ର, ସୁହାସ ମହାନ୍ତି, ରତିକାନ୍ତ ଶତପଥୀ ଏବଂ ସେବାରାଣୀ ମହାପାତ୍ର। ଚାଷର କଥା 3:10, ଦିନ 1:20 ଓଡ଼ିଆ ଆଲବମ୍ରୁ କିଛି ଗୀତ ଶୁଣିବେ। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଦିନ 12:30। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର, ଗୀତ ରଚନା କରିଛନ୍ତି ଚକ୍ରଧର ଦାସ।

ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ଇନ୍ଦ୍ରାଣୀ ମିଶ୍ର ଓ ସୁହାସ ମହାନ୍ତି। ଗୀତ ରଚନା କରିଛନ୍ତି ଚକ୍ରଧର ଦାସ।

0: ଏତେ ରାତିରେ SMS?
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ। ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ସେବାରାଣୀ ମହାପାତ୍ର ଓ ରତିକାନ୍ତ ଶତପଥୀ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।
1: ଆମର ଭଲ ଚାଷ ମାନଙ୍କର ଭିତରେ ଅମୃତଭଣ୍ଡା ଚାଷ ବି ଗୋଟେ ବନେ ଚାଷ ହେ। ମାତର ଆମର ରାଜନେ ଆମର ଚାଷୀ ଭାଇମାନେ ଘରର ବେରନେ ଗୋଟେ କି ଦୁଇଟା ରୁପି କରି ପାଚଲାଟାକେ ଖେସନ୍ ଆର୍ ମଡ଼ା ବିକି କରି ଭଲ କରି ଦୁଇ ପଇସା କମେଇଥିସନ୍। ତ ଇ ଅମୃତଭଣ୍ଡା ଚାଷକେ ଉନ୍ନତ ପ୍ରଣାଳୀରେ କେନ୍ତା କରି ଚାଷ କରିପାର୍ମା? ପ୍ରଥମ କରି ଅମୃତଭଣ୍ଡା ଚାଷ କରବା ଲାଗି କେନ୍ତା ପ୍ରକାର ମେଟ୍ନେ ଇ ଅମୃତଭଣ୍ଡା ଚାଷ ଭଲ ହେଇପାର୍ସି ସେ ବିଷୟ ନେ ଜାଣ୍ମା। ନିଗଡ଼ା ଦୋର୍ସା ଆର୍ ଉର୍ବର ମେଟ୍ ଇ ଚାଷ ଲାଗି ଭଲ ହେ। ଆର୍ ଗୋଟେ କଥାକେ ଧ୍ୟାନ ଦେମା, ଅମୃତଭଣ୍ଡା ଚାଷ କରବା ଜମିନେ ପେନ୍ ଯେନ୍ତାକି ଜମି କରି ନେଇ ରହେବା। ଆମର ଯେନ୍ ଚାଷୀ ଭାଇମାନଙ୍କର କମ୍ ଜମି ଅଛେ ସେ ଚାଷୀ ଭାଇମାନେ ଘରର ବେର୍ନେ 2-3 ଗଛ ଲଗେଇ କରି ବରଷ ସାରା ପାଚଲା ଆରୁ ତରକାରୀ ଲାଗି ଅମୃତଭଣ୍ଡା ପାଇପାରୁଛନ୍। ତ ଏଇ ଅମୃତଭଣ୍ଡାର ଭଲ କିସମ ମାନଙ୍କର ଭିତରେ CO1, CO2, ୱାଶିଂଟନ୍, ମଧୁବାଲା ଇ କିସମ ମାନକେ ଚାଷ କଲେ ଆମର ଚାଷୀ ଭାଇମାନେ ବରଷ ସାରା ଅମୃତଭଣ୍ଡା ପାଇବା ସାଙ୍ଗେ ସାଙ୍ଗେ 2 ବନେ କରି ପାଇପାରିବେ। ଆମର ଚାଷୀ ଭାଇ ଭଉଣୀ ମାନଙ୍କର ମନେନେ ଗୋଟେ ପ୍ରଶ୍ନ ଉଠୁଥିବା, ତ ଏଇ ଅମୃତଭଣ୍ଡା ଚାରାକେ କେନ୍ତା କରି ଲଗେଇ ପାର୍ମା? ଇ ଅମୃତଭଣ୍ଡା ଚାରାକେ ଗଛକେ ଗଛ 1-2 ଆର୍ ଧାଡ଼ିକେ ଧାଡ଼ି 1-8 ଦୂରେ ଦୂରେ 60 ଲମ୍ବା ଆରୁ ଓସାର ଖାଲ ଗଛ ଲଗାବାର 1 ଆଗନୁନ୍ କୋଡ଼ି ଦେବାଟା ସବୁଠାନୁ ଠିକ୍ ହେ। ଖାଲକେ ଖରାଖୁଏ କରି 10 କମ୍ପୋଷ୍ଟ, 50 କ୍ଲୋରୋପାଇରିଫସ୍, 1 ନିମ୍ ପିଡ଼ିଆ, 1 ମାଛଗୁଣ ସାର ଦି କରି ଖାଲକେ ତୋପି ଦେବାଟା ସବୁଠାନୁ ଠିକ୍ ହେ। ଇ ସବୁ କରିସାରିଲା ପଛେ ଗୋଟେ ଖାଲନେ ଗୋଟେ ଚାରା ପଲିଥିନ୍କେ ବାହାର କରି ଦି କରି ସନ୍ଧ୍ୟା ବେଲେ ରୋପି ଦେଲେ ଅମୃତଭଣ୍ଡା ଗଛ ଝୁପ ଝୁପ ବଢ଼ିପାରସି। ଆର୍ ଗୋଟେ କଥା ଅଛେ, ପେନ୍ କେନ୍ତା କରି ଅମୃତଭଣ୍ଡା ଗଛ ମାନକେ ଦେମା? ମାଟିର ବତର ଆରୁ ପାଗ ଦେଖିକରି ଶୀତଦିନେ 10-15 ଥରେ, ଖରାଦିନେ 5-7 ଥରେ, ମନ୍ଦା ପ୍ରଣାଳୀନେ ଜଳସେଚନ କରିବା କଥା। ଆମର ଚାଷୀ ଭାଇ ଭଉଣୀ ମାନକେ ଆର୍ ଗୋଟେ କଥାକେ ବି ଧ୍ୟାନ ଦେବାକେ ପଡ଼ବା, ମଡ଼ା ଗଛନେ କେନ୍ତା କରି ରୋଗ ପୋକର ପରିଚାଳନା କରିପାର୍ମା? ମଡ଼ା ଗଛନେ ରୋଗ ପୋକ ହେଇଯାଇଥିଲେ ଆମର ଚାଷୀ ଭାଇ ଭଉଣୀ ମାନେ ଖୁବ୍ କ୍ଷତିନେ ପଡ଼ିଯାଇଥିସନ୍। ତ ଇ ରୋଗ ମାନଙ୍କର ଭିତରେ ମୂଳସଢ଼ା ରୋଗ, ଫଲ ପଚା ରୋଗ, ଗଣ୍ଡି ସଢ଼ା ରୋଗ ଇ ରୋଗ ମାନେ ହେଇଯାଇଥିଲେ ଆମର ଚାଷୀ ଭାଇ ଭଉଣୀ ମାନେ ବଡ଼ା କ୍ଷତିନେ ପଡ଼ିଯାଇଥିସନ୍। ମୂଳସଢ଼ା ରୋଗ ଥାନନ୍ ଆମର ଅମୃତଭଣ୍ଡା ଗଛକେ ଦୂରେ ରଖବା ଲାଗି ବିହନ ବିଶୋଧନ କରିଦେବାଟା ସବୁଠାନୁ ଭଲ ହେ। ଯେତକି ଦରକାର ସେତକି ଜଳସେଚନ କଲେ ଆମର ଅମୃତଭଣ୍ଡା ଗଛ ମାନଙ୍କର ଲାଗି ଖୁବ୍ ଭଲ ହେଇଥିସି। କାର୍ବେନ୍ ଡାଜିମ୍ ସଙ୍ଗେ ମାଙ୍କୋଜେବ 2 1 ପେନ୍ନେ ଗୋଲି କରି ଗଛ ଆରୁ ମେଟ୍ ଓଦା କରି କରି ଝିଟି ଦେଲେ ମୂଳସଢ଼ା ରୋଗ ଥାନନ୍ ଆମର ଚାଷକେ ଆମେ ଦୂରେ ରଖିପାର୍ମା। ଏମିତି ମଡ଼ା ଚାଷର ରୋଗ ମାନଙ୍କର ଭିତରେ ଗଣ୍ଡି ସଢ଼ା ରୋଗ ଗୋଟେ ବି ମୁଖ୍ୟ ରୋଗ ହେ। ଗଛ ମୂଲେନେ ମେଟାଲେକ୍ସିଲ ଆର୍ ମାଙ୍କୋଜେବ 2.5 1 ପେନ୍ନେ ଗୋଲି କରି ଝିଟି ଦେଲେ ଗଣ୍ଡି ସଢ଼ା ରୋଗ ଥାନୁନ୍ ଆମର ଚାଷକେ ଦୂରେ ରଖିପାର୍ମା। ଫଲ ବିନ୍ଧା ରୋଗ ଆମର ଇ ଅମୃତଭଣ୍ଡା ଚାଷନେ ହେଇଗଲେ ଗଛର ଫଲ ମାନେ ତଲେ ଝଡି ଯାଇଥିସି ଆରୁ ଇ ପଡିଥିବାର ଫଲ ମାନକେ ସଂକଲି କରି ମେଟ୍ନେ ତୋପି ଦେଲେ ଫଲ ବିନ୍ଧା ମାଛି ଠାନୁନ୍ ଆମର ଗଛକେ ଦୂରେ ରଖିପାର୍ମା। ଇ ମାଛି ଦେଖା ଦେଲେ ଫଲ ପାଚଲା ବେଲକେ ଡାଇମିଥିଏଟ 2 1 ପେନ୍ନେ ଗୋଲି କରି ଝିଟି ଦେଲେ ଇ ଫଲ ମାଛି ଠାରୁ ଆମର ଚାଷକେ ଭଲ କରି ରକ୍ଷା କରି ହେସି। ଇ ହିସାବେ ନେ ଆମେ ଅମୃତଭଣ୍ଡା ଚାଷ କଲେ ବଛରକେ ଗୋଟେ ଅମୃତଭଣ୍ଡା ଗଛ ଠାନୁନ୍ 30-35 ପାଇପାର୍ମା ଆରୁ 40-45 ଗୋଟେ ଅମୃତଭଣ୍ଡା ଗଛ ନୁନ୍ ଆମେ ପାଇପାରିଥିସୁଁ।
0: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିଭ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସତ୍ୟଜିତ ପ୍ରଧାନ ଓ ସଞ୍ଚିତା ଶୁଭଦର୍ଶିନୀ। ଗୀତ ରଚନା କରିଛନ୍ତି ସ୍ଥିତ ପଟ୍ଟନାୟକ।

ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ହ୍ୟୁମେନ୍ ସାଗର ଓ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ଶୁଭକୁମାର ଦାସ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓ ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଚାଲିଥିବା ପରିବେଶ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଆଜି ଉଦ୍ଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। ଦେଶବ୍ୟାପୀ ଜାରି ରହିଛି ବିକଶିତ ଭାରତ ପାଇଁ 100 ସପ୍ତାହବ୍ୟାପୀ ନିଶାମୁକ୍ତି ଯୁବ ଅଭିଯାନ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଆରମ୍ଭ ହେବ 9ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ସମ୍ମିଳନୀ 2026। ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି। ଯୋଧପୁର ବାୟୁସେନା ଘାଟିରେ ଜାରି ରହିଛି ଭାରତ ଜାପାନ ମିଳିତ ବାୟୁସେନାଭ୍ୟାସ ବୀର ଗାର୍ଡିଅନ 2026। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 କ୍ରିକେଟର ଫାଇନାଲରେ ପହଞ୍ଚିଲା ଭାରତ। ନୂଆଦିଲ୍ଲୀରେ ଚାଲିଥିବା ପରିବେଶ ଓ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଆଜି ସନ୍ଧ୍ୟାରେ ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏନ୍ଜିଟି ପକ୍ଷରୁ ଏହି ଦୁଇଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଆଜିର ଅଧିବେଶନରେ ଶକ୍ତିମନ୍ତ୍ରୀ ମନୋହରଲାଲ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା, ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ଦେଶର ନ୍ୟାୟିକ ଆଭିମୁଖ୍ୟ, ଗବେଷଣାଲବ୍ଧ ଜ୍ଞାନ, ପରିବେଶଗତ ଶାସନ ବ୍ୟବସ୍ଥା ତଥା ବାସ୍ତବ ଅଭିଜ୍ଞତା ଆଦାନ ପ୍ରଦାନ ନେଇ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଏଥିରେ ପରିବେଶ ବିଶେଷଜ୍ଞଙ୍କ ସମେତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତି, ନ୍ୟାୟିକ ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ସରକାରୀ ଅଧିକାରୀ ତଥା ଅନ୍ୟାନ୍ୟ ଅଂଶୀଦାର ଯୋଗ ଦେଇଛନ୍ତି। 17 ଦେଶର ନ୍ୟାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ନୀତି ପ୍ରଣୟନ, ଏହାର କାର୍ଯ୍ୟାନ୍ୱୟନ ତଥା ପରିଚାଳନାଗତ ସୃଷ୍ଟ ଆହ୍ୱାନକୁ ସମାଧାନ କରିବା ଲକ୍ଷ୍ୟ ନେଇ ପରିବେଶଗତ ଶାସନ ବ୍ୟବସ୍ଥା ତଥା ସଂସ୍ଥାଗତ ସହଯୋଗକୁ ସୁଦୃଢ଼ କରିବାରେ ସମ୍ମିଳନୀରେ ମତ ବିନିମୟ ହେଉଥିବା ଜଣାପଡ଼ିଛି। ବିକଶିତ ଭାରତ ପାଇଁ 1 ସପ୍ତାହବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସମଗ୍ର ଦେଶରେ ଯୁବପିଢ଼ି ଏକତ୍ରିତ ହୋଇଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେଉଛି। 471 ଜିଲ୍ଲାରେ ଥିବା ମାଇ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଏବଂ ଆଲୋଚନା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାର ସାମିଲ ହୋଇଛନ୍ତି। ଏହି ନୂତନ ପର୍ଯ୍ୟାୟ ଅଭିଯାନ ଗତକାଲିଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ 9ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ 2026 ସମ୍ମିଳନୀ ଆରମ୍ଭ ହେବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏହି 5-ଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲାଣ୍ଡସ୍ ଏବଂ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ଏବଂ 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏକ 4-ଦିନିଆ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଜଳ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମସ୍ୟା ସମାଧାନ ତଥା ଗବେଷଣାତ୍ମକ ଫଳାଫଳ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଏହି ପ୍ରଦର୍ଶନୀ ଏକ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରିବ। ପାନୀୟ ଜଳ ଏବଂ

ପରିମଳ ବିଭାଗ ଦ୍ୱାରା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦ୍ୱିତୀୟ ଅନ୍ତର୍ଜାତୀୟ ୱାସ୍ ସମ୍ମିଳନୀ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ପାନୀୟ ଜଳର ଉପଲବ୍ଧତା, ପରିମଳ ଭିତ୍ତିଭୂମି ବିକାଶ, ପରିଚ୍ଛନ୍ନତା ଏବଂ ଜନସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ ପହିଲାରୁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରାଇବା। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଯେ ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉ ଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ଏଲ୍ପିଜି ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଜାପାନ ମିଳିତ ବାୟୁସେନାଭ୍ୟାସ ବୀର ଗାର୍ଡିଆନ୍ 2026 ଯୋଧପୁରସ୍ଥିତ ବାୟୁସେନା ଘାଟିରେ ଜାରି ରହିଛି। ଏହି 14-ଦିନିଆ ସମରାଭ୍ୟାସ ଆସନ୍ତା ମଙ୍ଗଳବାର ଦିନ ଉଦ୍ଯାପିତ ହେବ। ଉଭୟ ଦେଶର ବାୟୁସେନା ମଧ୍ୟରେ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବ୍ୟାପକ ବୃତ୍ତିଗତ ଅଭିଜ୍ଞତା ଆଦାନ ପ୍ରଦାନ ଉପରେ ଏହି ଅଭ୍ୟାସ କେନ୍ଦ୍ରୀଭୂତ ହୋଇଛି। ଭାରତୀୟ ବାୟୁସେନାର ସ୍ୱଦେଶୀ ପ୍ରସ୍ତୁତ ହାଲୁକା ଯୁଦ୍ଧ ବିମାନ ତେଜସ୍, SU-30 MKI ଏବଂ ରାଫେଲ ଭଳି ଯୁଦ୍ଧ ବିମାନ ଓ ଜାପାନର F-2A ଲଢୁଆ ବିମାନ ଅଂଶଗ୍ରହଣ କରୁଛନ୍ତି। ଭାରତ ଜାପାନ ଦ୍ୱିପାକ୍ଷିକ ସୁଦୃଢ଼ ରଣନୈତିକ ସହଭାଗିତାକୁ ଏହି ସମରାଭ୍ୟାସ ପ୍ରତିଫଳନ କରୁଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦୀର୍ଘକାଳୀନ ସହଭାଗିତାକୁ ଏହା ଅଧିକ ସଶକ୍ତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ବାଂଲାଦେଶର ଢାକାସ୍ଥିତ ଯାତ୍ରାବାଡ଼ି ଅଞ୍ଚଳରେ ଗତକାଲି ଏକାଧିକ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ରିକ୍ସା ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସେଠାକାର ସ୍ଥାନୀୟ ଥାନା ସମ୍ମୁଖରେ ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ଏଭଳି ଏକାଧିକ ବିସ୍ଫୋରଣ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ସନ୍ଧ୍ୟାରେ ହୋଇଥିବା ଏହି ବିସ୍ଫୋରଣରେ ତିନୋଟି ବସ୍ ପୋଡ଼ିଯାଇଛି। ଗତ ଶୁକ୍ରବାର ନମାଜ ପାଠ ପରେ ମଧ୍ୟ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସୁବ୍ୟବସ୍ଥିତ ଢଙ୍ଗରେ ପେଟ୍ରୋଲିଂ ବ୍ୟବସ୍ଥା ଜାରି ରହିଥିବା ଢାକା ମେଟ୍ରୋପଲିଟାନ ପୁଲିସ ସୂଚନା ଦେଇଛି। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ଦ୍ରବ୍ୟ ଓ ସେବାକର ଜିଏସ୍ଟି ମାଧ୍ୟମରେ ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦିଆଯାଇଛି। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କର ବ୍ୟବସ୍ଥାକୁ ଏକତ୍ରିତ କରିବା ଲକ୍ଷ୍ୟରେ 2017 ମସିହାରେ ଜିଏସ୍ଟି ଲାଗୁ କରାଯାଇଥିଲା। 17 କର ଏବଂ 13 ସେସ୍କୁ ଏକ ସାଧାରଣ ବ୍ୟବସ୍ଥା ଅଧୀନକୁ ଅଣାଯାଇ ଗୋଟିଏ ଦେଶ ଗୋଟିଏ କର ଗୋଟିଏ ବଜାରର ବ୍ୟବସ୍ଥାକୁ ବାସ୍ତବତାରେ ପରିଣତ କରାଯାଇଛି। ଜିଏସ୍ଟି ହାରରେ ସାମ୍ପ୍ରତିକ ସଂସ୍କାରକୁ ଶିଳ୍ପ ଜଗତ ଏବଂ ସାଧାରଣ ଜନତା ଉଭୟ ସ୍ୱାଗତ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଆଜି ଦ୍ୱିତୀୟ ସଫଳତା ହାସଲ କରିଛନ୍ତି। ମହିଳା ବର୍ଗ T20 କ୍ରିକେଟରେ ଭାରତ ଫାଇନାଲକୁ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ବାଂଲାଦେଶକୁ 114 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 4 ୱିକେଟରେ 195 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ପ୍ରଥମ ଧଳାବଲ ଆନ୍ତର୍ଜାତିକ ଅପରାଜିତ ଶତକ ହାସଲ କରିଛନ୍ତି। 196 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ 15 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 81 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ନନ୍ଦନୀ ଶର୍ମା ଏବଂ ଦୀପ୍ତି ଶର୍ମା 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ମହିଳା 10 ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ପଦକ ହାସଲ କରିଛି। ଏଥିସହ ଏଲାଭେନିଲ ଭାଲାରିଭାନ ମହିଳା 10 ମିଟର ରାଇଫଲ ଏକକ ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ହକିରେ ଭାରତୀୟ ମହିଳା ଦଳ ଆଜି ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍ରେ ଉଜ୍ବେକିସ୍ତାନରୁ 19-0 ଗୋଲ୍ରେ ପରାସ୍ତ କରି ଦୃଢ଼ତାର ସହ ଅଭିଯାନ ଆରମ୍ଭ କରିଛି। ଦୀପିକା ସେହରାବତ 8 ଗୋଲ୍ ସ୍କୋର କରିଛନ୍ତି। 60 କିଲୋଗ୍ରାମ ମାର୍ଶାଲ ଆର୍ଟ ସେମିଫାଇନାଲରେ ମହିଳା ବର୍ଗରେ ଭାରତର ସୁଚିକା ତାଇଲ
ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ 100 ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ପ୍ରତିଯୋଗିତାରେ ଭାରତର ରିଷଭ ଦାସ ଫାଇନାଲରେ ପହଞ୍ଚିଛନ୍ତି। ଆଜି ଏହି ବର୍ଗରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତୀୟ କ୍ରୀଡ଼ାବିତ୍ଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦ ନେଇ ଭୁବନେଶ୍ୱରଠାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରୀୟ ସଂକଳ୍ପ ସମାରୋହ, ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଶୁଭାରମ୍ଭ କରିବେ ଉପମୁଖ୍ୟମନ୍ତ୍ରୀ, ଏବଂ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବ ଆସନ୍ତାକାଲି 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ସାକ୍ଷାତ କରି ମହାନଦୀ ଜଳ ବିବାଦ ନେଇ ଆଲୋଚନା କରିଛନ୍ତି। ଏହାର ସମାଧାନ ପାଇଁ ଉଭୟ ରାଜ୍ୟ କେନ୍ଦ୍ରୀୟ ଜଳ ଆୟୋଗର ନିଷ୍ପଭିକୁ ସହମତି ଜଣାଇଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ ଯେଉଁ ନିଷ୍ପଭି ନେବେ ତାହାକୁ ଉଭୟ ରାଜ୍ୟ ଗ୍ରହଣ କରିବେ ବୋଲି ଶ୍ରୀ ସାଏ

0: କହିଛନ୍ତି। ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ ନାହିଁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି।
1: महानदी जल विवाद का कोई मामला नहीं है और बहुत जल्दी इसका निपटारा होने वाला है। पर हम लोग सब चर्चा कर चुके हैं, दिल्ली में दोनों मुख्यमंत्री और अधिकारियों की मुलाकात हुई थी और उस दिन हम लोग CWC को सहमति दे दिए हैं दोनों मुख्यमंत्री की, दोनों प्रदेश के हित में जो भी CWC निर्णय करेगा दोनों प्रदेश के लिए मान्य रहेगा।
0: ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ସମେତ ଉଭୟ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିକଶିତ ଭାରତ ପାଇଁ 100 ସପ୍ତାହବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସମଗ୍ର ଦେଶରେ ଯୁବପିଢ଼ି ଏକତ୍ରିତ ହୋଇଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେଉଛି। 471 ଜିଲ୍ଲାରେ ଥିବା ମାଇ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଓ ଆଲୋଚନା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାର ସାମିଲ ହୋଇଛନ୍ତି। ଏହି ନୂତନ ପର୍ଯ୍ୟାୟ ଅଭିଯାନ ଗତକାଲିଠାରୁ ଆରମ୍ଭ ହୋଇଛି। ପୁଲିସ୍ ଅଧିକାରୀଙ୍କ ନିମନ୍ତେ ସାମାଜିକ ଗଣମାଧ୍ୟମ ପରିଚାଳନା ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ପୁଲିସ୍ ପୋଷାକରେ ରହି ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରିବାକୁ ଏଥିରେ ବାରଣ କରାଯାଇଛି। ସମ୍ଭେଦନଶୀଳ ସ୍ଥାନରେ କାର୍ଯ୍ୟରତ ସମୟରେ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରାଯିବା ନେଇ କଟକଣା ଜାରି କରାଯାଇଛି। ଲୋକଭବନ, ଲୋକସେବା ଭବନ, ଲିଙ୍ଗରାଜ ମନ୍ଦିର, ହାଇକୋର୍ଟ ଓ ଆର୍ବିଆଇ ଭଳି ସ୍ଥାନରେ ମଧ୍ୟ ଫଟୋ ଓ ଭିଡ଼ିଓ ଉତ୍ତୋଳନ ଉପରେ ପ୍ରତିବନ୍ଧକ କରାଯାଇଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ ପହିଲାରୁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ଏଲ୍ପିଜି ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ମଧ୍ୟପ୍ରଦେଶରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା 7 ଜଣ ଓଡ଼ିଆଙ୍କ ମରଶରୀର ଆମ୍ବୁଲାନ୍ସ ଯୋଗେ ଆଜି ଭୁବନେଶ୍ୱର ଅଣାଯାଉଛି। ସେମାନଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ। ଘଟଣା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ନିକଟ ସମ୍ପର୍କୀୟଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିବେ। ଅପରାହ୍ନରେ ଆଭାସୀ ମାଧ୍ୟମରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଶ୍ରଦ୍ଧାଳୁମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାତ୍ରା, ଦର୍ଶନ ଓ ମାଗଣା ମହାପ୍ରସାଦ ମିଳିବାର ସୁବିଧା କରାଯାଇଛି। ବିଶେଷକରି 60ରୁ 75 ବୟସର ବୃଦ୍ଧ ଓ 75 ବର୍ଷ ପର୍ଯ୍ୟନ୍ତ ବିଧବାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଏବେ ମହିଳାଙ୍କ ନେତୃତ୍ୱରେ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ସେପ୍ଟେମ୍ବର 17 ଭୁବନେଶ୍ୱରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ଏପର୍ଯ୍ୟନ୍ତ 1 କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀମାନଙ୍କୁ ସହାୟତା ରାଶି ଦିଆଯାଇଛି, ଯାହା ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇଥିବା ଭଦ୍ରକ ପୌରାଞ୍ଚଳ ସନ୍ଥିଆ ଗ୍ରାମର ହିତାଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର କହିଛନ୍ତି।
2: ଯେତେବେଳେ ପଇସା ପାଇଲି ଭାବିଲି କ'ଣ କରିବି, ଆଜିକାଲି ଯୋଉ କେମିକାଲ ସାବୁନ ବିକ୍ରି ହେଉଛି ତା ବଦଳରେ ମୁଁ ଅର୍ଗାନିକ ସାବୁନ ତିଆରି କଲି, ଅର୍ଗାନିକ ଆଉ ସାମ୍ପୁ। ଆଉ ମୁଁ ସୁଭଦ୍ରାର ମାନେ ପଇସା ପାଇକି ଉପମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।

0: ଏମିତି ଗୋଟେ ସ୍କିମ୍ ଆଣିଛନ୍ତି ବୋଲି ଆମମାନଙ୍କ ଭଳିଆ ମହିଳାମାନେ ସଶକ୍ତିକରଣ ହୋଇଛନ୍ତି।
1: ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଡାଏଲିସିସ୍ ଓ ରକ୍ତଭଣ୍ଡାର ୟୁନିଟ୍ ଏବଂ ଲୋଇସିଙ୍ଗା ବିଜ୍ଞପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0ର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ଉଦ୍ଘାଟନ କରିଛନ୍ତି। ଲୋଇସିଙ୍ଗାର ଏହି ତିନୋଟି ପ୍ରମୁଖ ଆବଶ୍ୟକତା ପୂରଣ ହୋଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଭିନ୍ନ ଜିଲ୍ଲା ତଥା କ୍ଷେତ୍ର ସ୍ତରରୁ ଆସୁଥିବା ପ୍ରସ୍ତାବଗୁଡ଼ିକର ସମୟଭିତ୍ତିକ ସମୀକ୍ଷା ତଥା ଯାଞ୍ଚରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରତ୍ୟେକ ପ୍ରସ୍ତାବର ପୃଷ୍ଠଭୂମି, ଆଇନଗତ ସମୀକ୍ଷା, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଓ ସୁପାରିଶକୁ ସମୟଭିତ୍ତିକ ଅନୁଧ୍ୟାନ ମାଧ୍ୟମରେ ଉଲ୍ଲେଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାରର ଗୋଟିଏ ଗେଟ୍ ଆଜି ଅପରାହ୍ନ 3ଟାରେ ଖୋଲାଯିବ ବୋଲି ପୋଡ଼ଗଡ଼ ବନ୍ଧ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ସୁଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 642 ମିଟର ଥିବାବେଳେ ଆଜି ସକାଳ 8ଟା ସୁଦ୍ଧା ଏହାର ଜଳସ୍ତର 640.3 ମିଟର ରହିଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ 12ଟି ଗେଟ୍ ମଧ୍ୟରୁ ଆଜି ଗୋଟିଏ ଗେଟ୍ ଖୋଲାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଯାଜପୁର ଜିଲ୍ଲାରେ ଥିବା ସେବା ସଂକଳ୍ପ ଅଭିଯାନରେ ବିଜେପି ପକ୍ଷରୁ ଯାଜପୁର ରୋଡ୍ସ୍ଥିତ ବ୍ୟାସଦେବ ଟାଉନ୍ହଲ୍ ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯାଇଛି। ଏହି ଶିବିରରେ ବିଧାୟକ ଆକାଶ ଦାସ ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆଖି ପରୀକ୍ଷା ପରେ ମାଗଣା ଚଷମା ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଓ ଦେଶ ପ୍ରତି ସମର୍ପଣ ଭାବକୁ ସମ୍ମାନ ଜଣାଇ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି ବୋଲି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ଯତ୍ନ ନେବା ଏବଂ ଏକ ସୁସ୍ଥ ସମାଜ ଗଠନ ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଶିଶୁ ଯତ୍ନ ଦିବସ ପାଳିତ ହେଉଛି। ଶିଶୁମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କ ଲାଳନ ପାଳନଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ସମାଜର ପ୍ରତ୍ୟେକ ସ୍ତରରେ ଶିଶୁମାନେ

ମାନଙ୍କ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ସାମୁହିକ ଭାବେ ପଦକ୍ଷେପ ନେବା ଲାଗି ଆଜିର ଦିବସରେ ବାର୍ତ୍ତା ପ୍ରଦାନ କରାଯାଇଛି। ଏନେଇ ବିଭିନ୍ନ ସ୍ଥାନରେ ସଭାସମିତି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲା ବାଗୁରାଇ ପିଏମ୍ଶ୍ରୀ ବିନ୍ଦୁ ମାଧବ ହାଇସ୍କୁଲରେ 70ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ 7ଟି ବ୍ଲକ୍ରୁ 700ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ଖେଳ ପ୍ରଦର୍ଶନ କରିଥିଲେ। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣବଳୟ ଗତ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ମହାନଦୀ ଜଳ ବିବାଦ ନେଇ ଭୁବନେଶ୍ୱରଠାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା। ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଦେଶର 1067ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଶୁଭାରମ୍ଭ କରିବେ ଉପମୁଖ୍ୟମନ୍ତ୍ରୀ। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବ ଆସନ୍ତାକାଲି। 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ସୌଦାଗର କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସକର ଓ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ପିଆକା ଘର।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଉପହାର କଥଚିତ୍ରରୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ, FM ମାଧ୍ୟମରେ 100.3

ମେଗାହର୍ଜ ଏବଂ ନ୍ୟୁଜନ୍ ଏୟାରଏଫ୍ ମାଧ୍ୟମରେ ଶ୍ରୋତାବନ୍ଧୁ ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ନମସ୍କାର ଶ୍ରୋତାବନ୍ଧୁ, ଭାରତ ସରକାରଙ୍କ ଜନହିତକର ଯୋଜନାକୁ ନେଇ ପ୍ରସ୍ତୁତ ଉଦୟ ଭାରତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସାଦର ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଦିଲେଶ୍ୱର ରଣା। ନମସ୍କାର। ଶ୍ରୋତାବନ୍ଧୁ, ଆପଣମାନେ ଜାଣନ୍ତି ପ୍ରତି ଅଧ୍ୟାୟରେ ଆମେ ଭାରତ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଅନେକ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରିଥାଉ, ଯାହା ସାଧାରଣ ଲୋକଙ୍କ ଜୀବନଯାପନ ପ୍ରଣାଳୀକୁ ସହଜ, ସରଳ ଓ ସୁଗମ କରିଥାଏ। ଏହି ଯୋଜନା ସବୁ ଉନ୍ନତମାନର ଜୀବନଶୈଳୀ ପାଇଁ ପଥକୁ ପ୍ରଶସ୍ତ କରାଇଥାଏ। ଏଥିପାଇଁ ଆମେ ସମସ୍ତେ ଏହାର ବିଭିନ୍ନ ଦିଗ ଓ ସୁବିଧା ସୁଯୋଗ ଉପରେ ଜାଣିବାର ଆବଶ୍ୟକତା ରହିଛି। ତେବେ ଆଜିର ଅଧ୍ୟାୟରେ ଆମେ ଜାଣିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ବିଷୟରେ। ଏହା କେନ୍ଦ୍ର ସରକାରଙ୍କ ଏକ ପରିକଳ୍ପିତ ଯୋଜନା, ଯାହା ଘରୋଇ ସୋଲାର ପ୍ରକଳ୍ପ ସ୍ଥାପନ ନିମନ୍ତେ ସବସିଡି ପ୍ରଦାନ କରିଥାଏ। ଏହି ଯୋଜନାରେ ସୌର ପେନାଲ ଲାଗିଥାଏ, ବିଜୁଳି ବିଲ୍ ହ୍ରାସ ପାଇଥାଏ। ତେଣୁ ସୌରଶକ୍ତିର ସୁବିନିଯୋଗ ନିମିତ୍ତ ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ କଥା ହେବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସେବା ପ୍ରଦାନ କରୁଥିବା ଜଣେ ସଂସ୍ଥା ମୁଖ୍ୟଙ୍କ ସହ।
1: ସାର୍ ନମସ୍କାର।
2: ନମସ୍କାର ସାର୍,
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
2: ମୋ ନାଁ ଡମ୍ବରୁଧର ପଟେଲ, ମୁଁ ହେଉଛି ଫାଉଣ୍ଡର ଡାଇରେକ୍ଟର ଅଫ୍ ସୋଲାରୁସନ୍ ସର୍ଭିସେସ୍ LLP। ଆମେ PM ସୂର୍ଯ୍ୟଘରର ଗୋଟେ ଏମ୍ପାନେଲ୍ ଭେଣ୍ଡର।
1: ତେବେ ସାର୍, ଆପଣଙ୍କଠୁ ଆମେ ପ୍ରଥମେ ଜାଣିବାକୁ ଚାହିଁବୁ ଯେ ଏଇ ଯେଉଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଟି ରହିଛି, ଏଇ ଯୋଜନାରେ ଆମେ କ'ଣ ସବୁ କରିପାରିବା?
2: ଯେପରି PM ଆବାସ ଯୋଜନା, ଏପରି ଗୋଟେ ଫ୍ଲାଗସିପ୍ ପ୍ରୋଗ୍ରାମ ଅଛି PM ସୂର୍ଯ୍ୟଘର ଯୋଜନା। ଏହା ମାଧ୍ୟମରେ ଆମର ପ୍ରଧାନମନ୍ତ୍ରୀ ଗୋଟେ ଇଲେକ୍ଟ୍ରିସିଟି ୟୁଜ୍ କରୁଛୁ ଆମେ, ମନ୍ଥଲି ଆମେ କିଛି ବିଲ୍ ପେ କରୁଛୁ, ସେଇଥିରୁ ଆମେ କେମିତି ମୁକ୍ତି ପାଇବା ସେ ହିସାବରେ ଦେଇଛନ୍ତି। ସୋଲାର ଲଗେଇଲେ ଆମେ ସୋଲାର ଫ୍ରି ପାଉଛୁ, ତାକୁ ଆମେ ଇଲେକ୍ଟ୍ରିସିଟିରେ କନଭର୍ଟ କରିକି ଆମେ ନିଜେ ୟୁଜ୍ କରିପାରିବା ଆଉ ଇଲେକ୍ଟ୍ରିସିଟିରୁ ଆମେ ବଞ୍ଚିପାରିବା।
1: ବହୁତ ସୁନ୍ଦର କଥାଟିଏ ଆପଣ କହିଲେ ଯେ ଆମେ କିଭଳି ଭାବରେ ବିଦ୍ୟୁତ ବ୍ୟବହାରକୁ କମେଇବା ଏବଂ ସୌରଶକ୍ତିର ବ୍ୟବହାରକୁ ବଢ଼େଇବା। ତେବେ ଆପଣଙ୍କର ଯେଉଁ ସଂସ୍ଥା ରହିଛି, ଏହି ସଂସ୍ଥା ମାଧ୍ୟମରେ ଆପଣ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କ'ଣ କ'ଣ ସବୁ ପ୍ରକ୍ରିୟା ରଖିଛନ୍ତି?
2: ପ୍ରଥମେ ଏହାର ଗୋଟେ ଗଭର୍ଣ୍ଣମେଣ୍ଟ ୱେବସାଇଟ୍ ଅଛି, ସେଣ୍ଟ୍ରାଲ ୱେବସାଇଟ୍ PMSURJAGHAR.GOV.IN। ଶ୍ରୋତାବନ୍ଧୁମାନେ .gov.in ମାନେ ହେଲା ଗଭର୍ଣ୍ଣମେଣ୍ଟ ୱେବସାଇଟ୍। ଏହା ଛଡ଼ା ଆଉ ବିଭିନ୍ନ ପ୍ରକାର ଫ୍ରଡ୍ ୱେବସାଇଟ୍ ଅଛି, ସେଥିରେ ଧ୍ୟାନ ରଖିବେ। ତ PMSURJAGHAR.GOV.IN ଥରେ ରେଜିଷ୍ଟ୍ରେସନ୍ କଲା ପରେ ତାପରେ ଆପଣ ଆପ୍ଲାଏ କରିବେ। ଆପ୍ଲାଏ କଲା ପରେ ଆମର ଏଇଟା ରହୁଛି ପେମେଣ୍ଟ ବ୍ୟବସ୍ଥା ଦୁଇ ପ୍ରକାର ଅଛି, ଗୋଟେ ଫାଇନାନ୍ସ ବ୍ୟବସ୍ଥା ବି ଅଛି, ବ୍ୟାଙ୍କ ଗୁଡ଼ା ସାହାଯ୍ୟ କରୁଛନ୍ତି, ଏହା ଛଡ଼ା ନିଜେ ମଧ୍ୟ ଡାଇରେକ୍ଟ ପେମେଣ୍ଟ କରିବେ।
1: ଏଇ ଯେଉଁ ଆପଣ କହିଲେ ସରକାରଙ୍କର ଯେଉଁ ସୁବିଧା ରହିଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ, ତ ଲୋକମାନେ ପ୍ରଥମେ ଯେମିତି କହିଲେ ଆପଣ ଆବେଦନ କରିବେ ଅନଲାଇନ୍ରେ, ତା ପରବର୍ତ୍ତୀ ଆମର ପାହାଚଟି କ'ଣ ରହିବ?
2: ଯେତେବେଳେ ଆପଣ ୱେବସାଇଟ୍ରେ ଆପଣ ଆପ୍ଲାଏ କଲା ପରେ ଗୋଟେ ଭେଣ୍ଡରଟେ ଚୁଜ୍ କରିବେ, ଯେମିତି ଆମେ ହେଲୁ ସୋଲାରୁସନ୍ ସର୍ଭିସେସ୍, ସେମିତି ଗୋଟେ କମ୍ପାନୀଟେ ଆପଣ ଚୁଜ୍ କରିବେ। ତାପରେ ତାଙ୍କ ସହିତ ଆପଣ ସେଠି କଣ୍ଟାକ୍ଟ ନମ୍ବର ପାଇପାରିବେ, ତାଙ୍କୁ ଯୋଗାଯୋଗ କଲେ କ'ଣ କି ସେ ଆସିକି ଆପଣଙ୍କ ଘରେ ଗୋଟେ ସାଇଟ୍ ଭିଜିଟ୍ କରିକି କେମିତି ଲାଗିବ କ'ଣ ସେ ବିଷୟରେ ଆପଣଙ୍କ ସହିତ ଡିସ୍କସନ୍ କରିବେ। ସେତେବେଳେ ଆପଣ କେତେ କଷ୍ଟ ପଡ଼ିବ କ'ଣ ସେ ବିଷୟରେ ବି ଆପଣ ଡିସ୍କସନ୍ କରିପାରିବେ।
1: ଇଏ ତ କହିଲେ ଯେ ଆମେ କିଭଳି ଭାବରେ ହିତାଧିକାରୀଙ୍କ ପାଖରେ ଆମେ ପହଞ୍ଚିବା ଏବଂ ସେମାନଙ୍କୁ ଏହାର ବିଭିନ୍ନ ଆୟାମ ବିଷୟରେ ବୁଝେଇବା। ତେବେ ଯେଉଁ ଆର୍ଥିକ ସହାୟତା ରହିଛି ବା ଯେଉଁ ଅର୍ଥ ଆମକୁ ଦେବାକୁ ପଡୁଛି ଏହି ଯୋଜନାରୁ ଲାଭ ପାଇବା, ସେ ଉପରେ ଟିକେ କହନ୍ତୁ।

0: ଶୁଣନ୍ତୁ, ଆମେ ଯେଉଁ ସୋଲାର ସିଷ୍ଟମଟା ଲଗେଇବା, ଏଇଟା ଅନଗ୍ରିଡ଼ ସିଷ୍ଟମ, ଏଇଟାର ମୂଲ୍ୟ ପାଖାପାଖି ରହିବ, ଭ୍ୟାରି କରିବ, ଯେମିତିକି ଆମର ଏ ବ୍ରାଣ୍ଡ ଅଛି, ବି ବ୍ରାଣ୍ଡ ଅଛି, ସି ବ୍ରାଣ୍ଡ, ଆପଣ କେଉଁ ବ୍ରାଣ୍ଡର ମେଟେରିଆଲ ଲଗାଉଛନ୍ତି ତା ଉପରେ ଡିପେଣ୍ଡ କରେ। ଟିପିକାଲି ଏଇଟା ପାଖାପାଖି 1,90,000 ରୁ 2,20,000 ଭିତରେ ପଡ଼େ ଟୋଟାଲ କଷ୍ଟଟା, ଏଇଟା 3 କିଲୋୱାଟ ପାଇଁ। ଏଥିରେ ଆପଣ ସରକାରଙ୍କ ତରଫରୁ ସହାୟତା ପାଉଛନ୍ତି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ, ପ୍ରତି କିଲୋୱାଟ ଫାର୍ଷ୍ଟ 2 କିଲୋୱାଟ ଯାଏଁ 30,000 30,000 ପାଉଛନ୍ତି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ। ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରୁ ପାଉଛନ୍ତି 25,000 25,000। ଫର ଏକ୍ଜାମ୍ପଲ, ଆପଣ ଯଦି 1 କିଲୋୱାଟ ଲଗେଇବେ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ ସାହାଯ୍ୟ ପାଇବେ 30,000 ପ୍ରତି କିଲୋୱାଟ, ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ପାଇବେ 25,000, ତ ମାନେ 55,000 ପାଇଲେ। 2 କିଲୋୱାଟ ପାଇଁ 30,000 30,000 60,000 ପାଇଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରୁ ପାଇବେ 25,000 25,000 50,000, ଟୋଟାଲ ପାଇଲେ 1,10,000 ଆପଣ ସବସିଡି ପାଇଲେ 2 କିଲୋୱାଟ ପାଇଁ। 3 କିଲୋୱାଟ ପାଇଁ କିନ୍ତୁ ପଡ଼ୁଛି, ଫାର୍ଷ୍ଟ 2 କିଲୋୱାଟ ତ 30,000 30,000, 3 ନମ୍ବର କିଲୋୱାଟରେ ପଡ଼ୁଛି 18,000, ଟୋଟାଲ 78,000 ପାଇବେ। ଏବଂ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରୁ ମିଳୁଛି 25,000 25,000 ପ୍ଲସ 10,000, ମାନେ ଟୋଟାଲ ସେଥିରେ 60,000, ଟୋଟାଲ 3 କିଲୋୱାଟରେ 138,000 ସବସିଡି ଆପଣ ପାଇପାରିବେ।
1: ଆପଣଙ୍କ କହିବା ଅନୁସାରେ ଆମେ ଯଦି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସାମିଲ ହେବା, ତାହେଲେ ଆମର ଯେଉଁ ବ୍ୟବହାରର ଦକ୍ଷତା ଅନୁଯାୟୀ ଆମକୁ ବିଭିନ୍ନ ପ୍ରକାର ଯେଉଁ ସବସିଡି ରହିଛି ତାହା ମିଳିବ। ତେବେ ଯେଉଁ ଆପଣ କହିଲେ 1 କିଲୋୱାଟର କଥା, 2 କିଲୋୱାଟର କଥା ଏବଂ 3 କିଲୋୱାଟର କଥା, ଏଇ ଯେଉଁ ଦକ୍ଷତା ଅନୁଯାୟୀ ଆମେ କ'ଣ କ'ଣ ସବୁ ବ୍ୟବହାର କରିପାରିବା?
0: ଦେଖନ୍ତୁ, ସାଧାରଣତଃ ଆମ 3 କିଲୋୱାଟରେ ଆମେ ଗୋଟେ ଘରେ ଟିଭି, ଫ୍ରିଜ, କୁଲର, ମାନେ ଏଇ ଯାଏଁ ଆମେ ଯାହା ୟୁଜ୍ କରୁଛୁ ସାଧାରଣ ବର୍ଗ, ସେମାନେ 3 କିଲୋୱାଟ ଯାଏଁ ସଫିସିଏଣ୍ଟ ରହୁଛି। ସେଇଥିରେ ଆମକୁ ପାଖାପାଖି ଧରି ନିଅନ୍ତୁ 300 ୟୁନିଟ୍ର ବିଜୁଳି ଦରକାର, ସେଇଥିପାଇଁ 3 କିଲୋୱାଟଟା ସଫିସିଏଣ୍ଟ। ଆଉ ଯାହା ଘରେ ମନେ କରନ୍ତୁ ଫ୍ୟାନ୍ ଅଛି, 3-4ଟା ଲାଇଟ୍ ଅଛି, ଆଉ ମାନେ ଏତିକି ସବୁ ଅଛି, ତ 2 କିଲୋୱାଟ ସଫିସିଏଣ୍ଟ।
1: ବହୁତ ସୁନ୍ଦର କଥା। ଯେଉଁ ଶ୍ରୋତା ବନ୍ଧୁମାନେ ମଧ୍ୟ ଆଜି ଆମ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ସେମାନେ ମଧ୍ୟ ସଚେତନ ହେବେ ଏବଂ ତାଙ୍କର ଦରକାର ଅନୁଯାୟୀ ସେମାନେ ଏହାକୁ ଉପଯୋଗ କରିବା ହେବେ। ତେବେ ବର୍ତ୍ତମାନ ସମୟରେ ଆଉ ଗୋଟେ କଥା ଆପଣଙ୍କୁ ପଚାରିବାକୁ ଚାହିଁବି, ଯେ ପରିବେଶ ସୁରକ୍ଷା, ସଚେତନତା ଏବଂ ଯେଉଁ ବିଦ୍ୟୁତ ଶକ୍ତିର କମ୍ ବ୍ୟବହାରକୁ ନେଇକି ଯେତେବେଳେ ଏହି କାର୍ଯ୍ୟକ୍ରମ ଜାରି ରହିଛି, ଏହି ଯୋଜନା ମାଧ୍ୟମରେ ଆପଣ ଏ ଯାଏଁ କେତେ ଲୋକଙ୍କ ପାଖରେ ପହଞ୍ଚିଲେଣି?
0: ଆମେ କରେଣ୍ଟଲି ଏବେ ଯାଏଁ ପାଖାପାଖି ଆମର 150 ଜଣଙ୍କୁ ଆମର ମାନେ ସର୍ଭିସ୍ ପ୍ରୋଭାଇଡ଼ କରିସାରିଛୁ। ସମଗ୍ର ପଶ୍ଚିମ ଓଡ଼ିଶାରେ ଆମେ ଆକ୍ଚୁଆଲି କରୁଛୁ, 9ଟା ଡିଷ୍ଟ୍ରିକ୍ଟରେ, ଆଉ 150 ଜଣ ଆମର ଅଲରେଡ଼ି ହ୍ୟାପି କ୍ଲାଏଣ୍ଟ ଅଛନ୍ତି।
1: ବହୁତ ସୁନ୍ଦର କଥା, ଆପଣ 150ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସାମିଲ କରିପାରିଛନ୍ତି। ତେବେ ଯେତେବେଳେ ଜଣେ ଆବେଦନ କରୁଛି, ଆବେଦନ ପରବର୍ତ୍ତୀ ସମୟରେ ବା ଆବେଦନ କରିବା ପୂର୍ବରୁ ତା ପାଖରେ କି କି ନଥିପତ୍ର ବା କାଗଜପତ୍ର ଥିବାର ଆବଶ୍ୟକତା ରହିଛି?
0: ଏହା ପାଇଁ ଆମକୁ ଆଧାର କାର୍ଡ, ପ୍ୟାନ୍ କାର୍ଡ, ଇଲେକ୍ଟ୍ରି ବିଲ୍, ବ୍ୟାଙ୍କ ପାସବୁକ୍, ଏତିକି ଜିନିଷ ଆମକୁ ଦରକାର।
1: ବଢ଼ିଆ କଥା। ଏହିସବୁ କାଗଜପତ୍ର ଯଦି ଜଣେ ଲୋକ ପାଖରେ ରହିବ, ତାହେଲେ ସେ ଆପଣଙ୍କର ଯେଉଁ ଯୋଜନାଟି ରହିଛି ସେଥିପାଇଁ ସେ ଆବେଦନ କରିପାରିବ କିମ୍ବା ପରବର୍ତ୍ତୀ ପଦକ୍ଷେପରେ ସେ ସାମିଲ ହୋଇପାରିବ। ତେବେ ସାର୍, ଏଇଠି ଆପଣଙ୍କୁ ଆଉ ଗୋଟେ କଥା ପଚାରିବି, ଯେ ଆମେ ଯେତେବେଳେ ସୋଲାର ପ୍ୟାନେଲ ଆମେ ଲଗାଉଛୁ ଆମ ଘରେ, ସେତେବେଳେ ବିଦ୍ୟୁତ ବିଲ୍ କ'ଣ କେମିତି ଆସିବ ସବୁ?
0: ଦେଖନ୍ତୁ, ଧରି ନିଅନ୍ତୁ ଆପଣଙ୍କର ସୋଲାର ଲଗେଇବା ଆଗରୁ 300 ୟୁନିଟ୍ ଆସୁଥିଲା ବିଜୁଳି, ଆପଣ 300 ୟୁନିଟ୍ ଯେତେବେଳେ 3 କିଲୋୱାଟ ଲଗେଇବେ, 3 କିଲୋୱାଟ ସାଧାରଣତଃ 300 ୟୁନିଟ୍ ଆମକୁ ସୋଲାରଟା ଇଲେକ୍ଟ୍ରିସିଟି ପ୍ରୋଭାଇଡ଼ କରିବ, ତ ଆପଣଙ୍କର ମନ୍ଥ ଏଣ୍ଡରେ ନେଟ୍ ବିଲ୍ ହେଇଯିବ 300, ଯାହା ୟୁଜ୍ କରିଥାନ୍ତେ ନିଜେ ସେଟା ସୋଲାର ପାଇଗଲେ ତ 0 ବିଲ୍ ଆସିବ, ଯାହାର 300 ୟୁନିଟ୍ ଯାଏଁ ଅଛି। ଧରି ନିଅନ୍ତୁ ଯିଏ 400 ୟୁନିଟ୍ ୟୁଜ୍ କରୁଥିଲା, ମାନେ ପଇସା ହିସାବରେ ଯଦି ହିସାବ କରିବେ, ତାହେଲେ ପାଖାପାଖି 2,000 ଟଙ୍କାର ଯାହାର ବିଲ୍ ଆସୁଥିଲା ସେ, ତ ସେ ସୋଲାରରୁ ପାଇଗଲା 300 ୟୁନିଟ୍, ତ 400 ୟୁନିଟ୍ରୁ 300 ୟୁନିଟ୍ ମାଇନସ୍ ହେଇଗଲା, ମାନେ ଆପଣ ଓନ୍ଲି 100 ୟୁନିଟ୍ର ସେ ମାସରେ ବିଲ୍ ପେ କରିବେ। ଯାହାର 2,000 ଟଙ୍କା ଆସୁଥିଲା ସେ ପାଖାପାଖି 500 ଟଙ୍କା ପେ କରିପାରେ।
1: ମାନେ ଅତି କମ୍ ଖର୍ଚ୍ଚରେ ଆମେ କିଭଳି ଭାବରେ ସୌରଶକ୍ତିକୁ ବିନିଯୋଗ କରିକି ବିଦ୍ୟୁତ ବ୍ୟବହାରକୁ କମେଇବା, ଏ ଦିଗରେ ଏହା ସୁନ୍ଦର ପଦକ୍ଷେପ। ତେବେ ଆପଣ ଯେଉଁ ହିତାଧିକାରୀମାନଙ୍କୁ ଏ ଯାଏଁ ସାମିଲ କରିଛନ୍ତି, ଯେତେବେଳେ ସେମାନଙ୍କର କିଛି ଅସୁବିଧା ଆସୁଛି, ଅଭିଯୋଗ ଆସୁଛି, ତାହାକୁ ସମାଧାନ କରିବା ପାଇଁ ଆପଣଙ୍କ ତରଫରୁ କ'ଣ କ'ଣ ସବୁ ପଦକ୍ଷେପ ନେଉଛନ୍ତି?
0: ଆମର ଯେତେବେଳେ ଆମେ ଲଗାଉଛୁ ସୋଲାର ସିଷ୍ଟମ, ଏଇଟା ଆମର ରହୁଛି 5 ବର୍ଷର ଏଗ୍ରିମେଣ୍ଟ ରହୁଛି। ଏଥିରେ ଆମର ମେଜର କମ୍ପୋନେଣ୍ଟ ହେଲା ସୋଲାର ପ୍ୟାନେଲ, ତାପରେ ରହିଲା ଗୋଟେ ଇନଭର୍ଟର, ତାପରେ ବାକି ସବୁ ସାମଗ୍ରୀ, ୱାୟାରିଂ, କେବୁଲ, ତାପରେ ବିଭିନ୍ନ ପ୍ରକାର ଫ୍ୟୁଜ୍ ବକ୍ସ ଅଛି, ସେସବୁ ଜିନିଷ। ସୋଲାର ପ୍ୟାନେଲ ଉପରେ 25 ବର୍ଷର ପୁରା ୱାରେଣ୍ଟି, ଇନଭର୍ଟର ଉପରେ 10 ବର୍ଷ ୱାରେଣ୍ଟି ଡାଇରେକ୍ଟ କମ୍ପାନୀରୁ ମିଳୁଛି। ତା ବାଦେ ଆମେ କମ୍ପ୍ଲିଟ୍ ସିଷ୍ଟମ ଉପରେ 5 ବର୍ଷର ଆମର ସର୍ଭିସ୍ ୱାରେଣ୍ଟି ଫ୍ରି 5 ବର୍ଷ ପାଇଁ। ଅନ୍ କଲ୍ ଆମେ ଗୋଟେ ଦିନରେ ମ୍ୟାକ୍ସିମମ୍ 2 ଦିନରେ ଆମେ ସପୋର୍ଟ ପ୍ରୋଭାଇଡ଼ କରୁଛୁ।
1: ବହୁତ ସୁନ୍ଦର କଥା ଯେ ଆପଣ ଲୋକଙ୍କୁ ଯେତିକି ସେବା ଯୋଗାଉଛନ୍ତି, ତାଠୁ ଅଧିକ ସେମାନଙ୍କର ଯେଉଁ ଅସୁବିଧା ରହିଛି, ଅଭିଯୋଗ ରହିଛି, ତାହାକୁ ସମାଧାନ କରିବା ପାଇଁ ମଧ୍ୟ ତତ୍ପର ରହିଛନ୍ତି। ତେବେ ଏଇ ଯେଉଁ ସୋଲାର ପେନାଲ୍ଟି ବସେଇବା ପାଇଁ, ମାନେ କୋଉ ଜାଗାଟା ଠିକ୍ ବୋଲି ଆପଣ ଭାବୁଛନ୍ତି? ଘର ଛାତ, ନା ଘର ବାହାରେ, ନା କୋଉ ଜାଗାରେ?
0: ଦେଖନ୍ତୁ, ଘର ଛାତ ହେଲେ ବହୁତ ବଢିଆ, ଘର ଛାତ ଉପରେ ଆମର ଲଗେଇ ପାରିବା, ଯେଉଁଥିରେ ଛାଇ ପଡୁନଥିବ, ସ୍ୟାଡୋ ଫ୍ରି ଏରିଆ। 3 କିଲୋୱାଟ ପାଇଁ ମାତ୍ର 200 ସ୍କୋୟାର ଫୁଟ୍ ଏରିଆ ଦରକାର, ବେଶୀ ସେ ବେଶୀ ସେଇ 200 ସ୍କୋୟାର ଫୁଟ୍ଟା ସ୍ୟାଡୋ ଫ୍ରି ହେବା ଦରକାର। ତଳେ ଯଦି ଲଗେଇବା, ତଳେ ବି

0: ଗ୍ରାଉଣ୍ଡ ମାଉଣ୍ଟ ବି ଆମେ କରିପାରିବା, କିନ୍ତୁ ସେଇଟା ମିନିମମ୍ 8 ଫୁଟ୍ ହାଇଟ୍ ହେବା ଦରକାର। ପୁଣି କିନ୍ତୁ ଗ୍ରାଉଣ୍ଡ ମାଉଣ୍ଟରୁ ଛାତଟା ଭଲ।
1: ଆପଣଙ୍କ କହିବା ଅନୁଯାୟୀ ଆମେ ଯଦି ଛାତ ଉପରେ କରିବା ତାହେଲେ ତାହା ସହଜ, ସୁଲଭ ଏବଂ ସୁନ୍ଦର ଭାବରେ ଆମେ ଯାହା ଆଶା କରୁଥିବା ଆଶାନୁରୂପ ଫଳ ପାଇପାରିବା। ତେବେ ଆପଣଙ୍କ ତରଫରୁ ଏତେ ସୁନ୍ଦର ପଦକ୍ଷେପ ତ ନିଆଯାଉଛି, ସୋଲାର ପ୍ୟାନେଲରୁ ଯେଉଁ ସୌରଶକ୍ତି ଆସୁଛି ସେଇଟା ସିଧାସଳଖ ଭାବେ ଆମେ ବ୍ୟବହାର କରିପାରିବା ନା ବିଦ୍ୟୁତର ଯେଉଁ ସଂଯୋଗ ଥିବ ତାହାରି ମାଧ୍ୟମରେ କରିପାରିବା?
0: ଦେଖନ୍ତୁ, ଏଇଟା ହେଲା ଅନ୍ ଗ୍ରିଡ୍ ସିଷ୍ଟମ, ଯେଉଁ ସବସିଡି ସ୍କିମ୍ ଅଛି ଅନ୍ ଗ୍ରିଡ୍ ସିଷ୍ଟମ, ମାନେ ୟା ପାଇଁ ଆମକୁ ସେପାରେଟ୍ ୱାୟାରିଂ କରିବା ଦରକାର ନାହିଁ। ଘରେ ଯେଉଁ ସାଧାରଣ ୱାୟାରିଂ ଅଛି, ଘରର ୱାୟାରିଂ, ଆମର ସୋଲାରରୁ ଡାଇରେକ୍ଟ କରେଣ୍ଟ ଆସିକି ଡାଇରେକ୍ଟ ଆପଣଙ୍କର ଯେଉଁଠି MCB ବୋର୍ଡ ଲାଗିଛି, ଡିଷ୍ଟ୍ରିବ୍ୟୁସନ୍ ବକ୍ସ, ଡାଇରେକ୍ଟ ସେଇଠି କନେକ୍ସନ୍ ଦିଆଯିବ। ଆପଣ ଘରେ ସୋଲାରରୁ ବି ୟୁଜ୍ କରିବେ, ଆଉ ଯଦି ସୋଲାର କମ୍ ପଡ଼ିଯାଉଛି ତାହେଲେ ଟାଟା ପାୱାର ୟୁଜ୍ କରିବେ। କିନ୍ତୁ ଯଦି ଆପଣଙ୍କର ଧରି ନିଅନ୍ତୁ କେଉଁ ଟାଇମ୍ରେ ଆପଣ ଗୋଟେ ହିଟର୍ଟେ ଚଲେଇ ଦେଲେ କି ଏସି ଚଲେଇ ଦେଲେ, ସେଇ ଟାଇମ୍ରେ ଯଦି ଲୋଡ଼୍ଟା ମନେ କରନ୍ତୁ 4 କିଲୋୱାଟ୍ ହେଇଗଲା, ତାହେଲେ ଆପଣ 3 କିଲୋୱାଟ୍ ସୋଲାରରୁ ପାଇଲେ, ବାକି 1 କିଲୋୱାଟ୍ ଟାଟା ପାୱାରରୁ ପାଇବେ। କିନ୍ତୁ କେଉଁ ଟାଇମ୍ରେ ହେଇପାରେ, ଆପଣ ଖାଲି ପଙ୍ଖା ଚଲେଇଛନ୍ତି, ଗୋଟେ କିଲୋୱାଟ୍ ୟୁଜ୍ କରୁଛନ୍ତି, ସେ ଜାଗାରେ ଆପଣ 1 କିଲୋୱାଟ୍ଟା ସୋଲାରରୁ ୟୁଜ୍ କଲେ, ବାକି 2 କିଲୋୱାଟ୍ଟା ଅଟୋମେଟିକ୍ ସେ ତାଙ୍କର ବିଦ୍ୟୁତ ମିଟର ସାହାଯ୍ୟରେ ଟାଟା ପାୱାରକୁ ପଳେଇଥିବ, ସେଇଟାକୁ ପୁଣି ଆପଣ ରିଟର୍ନ ବି ୟୁଜ୍ କରିପାରିବେ। କହିବା କଥା ହେଲା, ଆପଣ ଧରି ନିଅନ୍ତୁ ଯଦି ଆମର 400 ୟୁନିଟ୍ ଯଦି ଜେନେରେଟ୍ ହେଲା ସୋଲାରରୁ, ଆଉ ଆପଣ ଯଦି ୟୁଜ୍ କରୁଛନ୍ତି 300 ୟୁନିଟ୍, ତାହେଲେ 100 ୟୁନିଟ୍ଟା ସେଭ୍ ହେଇକି ରହିବ, ନେକ୍ସଟ ମନ୍ଥରେ ଆଡ଼ଜଷ୍ଟ ହେବ। ଧରି ନିଅନ୍ତୁ କେଉଁ ମନ୍ଥରେ ଆପଣଙ୍କର ବେଶୀ ଦରକାର ହେଲା, ତାହେଲେ ସେଇଟା ଯେଉଁ ପଠେଇଥିବେ ସେଇଟାକୁ ଆପଣ ନିଜେ ୟୁଜ୍ କରିବେ।
1: ନିଶ୍ଚିତ ଭାବରେ ଶକ୍ତି ସଂରକ୍ଷଣର ଏହା ଗୋଟିଏ ସୁନ୍ଦର ପଦକ୍ଷେପ। ତେବେ ଏଇ ଯେଉଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ରହିଛି, ଏଇଟା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ, ଲୋକମାନଙ୍କୁ ସଚେତନ କରାଇବା ପାଇଁ, ଲୋକମାନଙ୍କୁ ଏହା ବିଷୟରେ ଜଣାଇବା ପାଇଁ ଆପଣ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରନ୍ତି କି?
0: ହଁ, ଆମ ତରଫରୁ ବିଭିନ୍ନ ପ୍ରକାର ଆୱେର୍ନେସ୍ ପ୍ରୋଗ୍ରାମ୍ ଚାଲେ, ଗଭର୍ଣ୍ଣମେଣ୍ଟ ତରଫରୁ, ଟାଟା ପାୱାର ତରଫରୁ ବି ବିଭିନ୍ନ ପ୍ରକାର ଆୱେର୍ନେସ୍ ପ୍ରୋଗ୍ରାମ୍ ଚାଲେ। ଆମେ ଯାଇ ଯାଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବି କରୁ। ମିଳିତ ପ୍ରୟାସରେ ଆମେ ଚାହୁଁଛୁ ଗଭର୍ଣ୍ଣମେଣ୍ଟ ସାଙ୍ଗରେ ମିଶିକି ବି ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍ କରୁଛୁ। ବିଭିନ୍ନ ପ୍ରକାର ଆମର ଯେମିତି କଳାହାଣ୍ଡି ମହୋତ୍ସବ ହେଲା, ସେହି ପ୍ରକାରରେ ବି ଆମେ ସେଠି ଗୋଟେ ଗୋଟେ ଆମର ନିଜର ଷ୍ଟଲ୍ ଦେଇକି ବି ମାର୍କେଟିଂ କରାଉଛୁ।
1: ବହୁତ ବଢ଼ିଆ କଥା ଯେ ଲୋକମାନଙ୍କ ପାଖରେ ସୁବିଧା ପହଞ୍ଚୁ, ଏଇ ବାର୍ତ୍ତା ନେଇ ଆପଣ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ତେବେ ଆଜି ଆପଣଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାମାନେ ଶୁଣୁଛନ୍ତି, ସେମାନଙ୍କୁ କ'ଣ କହିବେ ଏଇ ଯେଉଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ନେଇ?
0: ନିହାତି ଏଇଟା ଗୋଟେ ଆମର ସରକାରଙ୍କର ବହୁତ ବଡ଼ ଭଲ ଷ୍ଟେପ୍ ଗୋଟେ। ଫାଇନାନ୍ସିଆଲ୍ ବେନିଫିଟ୍ ତ ଆମେ ପାଉଛୁ ଲଙ୍ଗ୍ ଟର୍ମରେ, କାହିଁକି ଆପଣ ଯଦି ଦେଖିବେ ଫାଇନାନ୍ସିଆଲ୍ କାଲ୍କୁଲେସନ୍ କରିବେ, ତାହେଲେ ଏହାର ଆମେ 3 ବର୍ଷରେ ଏହାର ରିଟର୍ନ ଅନ୍ ଇନ୍ଭେଷ୍ଟମେଣ୍ଟ ଆସିଯାଉଛି ଏଇ ଇନ୍ଭେଷ୍ଟମେଣ୍ଟ, ଆଉ ଏହାର ୱାରେଣ୍ଟି ହେଲା 25 ବର୍ଷ, ମାନେ ନେକ୍ସଟ 20 ଇୟର୍ସ ଆପଣ ଫ୍ରି ଇଲେକ୍ଟ୍ରିସିଟି ପାଇଲେ, ମାନେ ନେକ୍ସଟ 20 ଇୟର୍ସର ପଇସା ଆପଣଙ୍କ ପାଇଁ ସେଭିଂ ରହିଲା, ଏଇଟା ଗୋଟେ। ତା ବାଦେ ଏଇଟା ହେଲା ଆମର ଗ୍ରୀନ୍ ଫ୍ୟୁଚର୍, ଆମେ ଆମର ଫ୍ୟୁଚର୍ ଜେନେରେସନ୍କୁ କେମିତି ମାନେ ଗ୍ରୀନର୍ ଏନ୍ଭାରମେଣ୍ଟ ଦେବା। ଏବେ ଦେଖନ୍ତୁ କ୍ଲାଇମେଟ୍ ଚେଞ୍ଜ ଯେଉଁ ହିସାବରେ ଚାଲୁଛି, ସେ ସବୁ ଦେଖିବେ ବୋଲେ ଆମର ଫ୍ୟୁଚର୍ ଜେନେରେସନ୍କୁ ଆମେ ଗୋଟେ ବ୍ଲେସିଂସ୍ ଗୋଟେ ଦେବା, ସେଇଟା ଗୋଟେ କହିପାରିବି ଆଉ। ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ମାନେ ସମସ୍ତେ ସୋଲାର ୟୁଜ୍ କରନ୍ତୁ, ଆଉ ଫାଇନାନ୍ସିଆଲ୍ ବେନିଫିଟ୍ ସହିତ ଇକୋ ଫ୍ରେଣ୍ଡଲି, ମୁଁ କହେ ଜେନେରାଲି ଇକୋ ଆଣ୍ଡ ଇକୋ ଫ୍ରେଣ୍ଡଲି, ଇକୋ ମାନେ ଇକୋନୋମିକାଲ ଫ୍ରେଣ୍ଡଲି ଅଲସୋ, ଆଣ୍ଡ ଇକୋ ମିନ୍ସ ଏନ୍ଭାରମେଣ୍ଟ ଫ୍ରେଣ୍ଡଲି ଅଲସୋ, ଏଇଭଳିଆ ମୁଁ ଚାହୁଁଛି ଯେ ସମସ୍ତେ କରନ୍ତୁ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆଜି ଆପଣ ଆମକୁ ସମୟ ଦେଲେ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ବିଷୟରେ ଏତେ ସୁନ୍ଦର ଭାବେ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ଧନ୍ୟବାଦ ସାର୍।
2: ଶ୍ରୋତା ବନ୍ଧୁ, ଆପଣମାନେ ନିଶ୍ଚିତ ଭାବେ ଜାଣିପାରିଥିବେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ବିଷୟରେ ସୂଚନା ଓ ତଥ୍ୟ। ତେବେ ଏହାକୁ ବ୍ୟବହାର କରି ତୃଣମୂଳ ସ୍ତରରେ କିଭଳି ହିତାଧିକାରୀ ଉପକୃତ ହେଉଛନ୍ତି, ଆସନ୍ତୁ ଶୁଣିବା।
1: ସାର୍ ନମସ୍କାର।
3: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର୍।
3: ବିଜୟ ସେନାପତି, ଗ୍ରାମ ରୁପ୍ରା, ବ୍ଲକ ନର୍ଲା, ଜିଲ୍ଲା କଳାହାଣ୍ଡି।
1: ତେବେ ସାର୍, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯେଉଁ ଯୋଜନାଟି ରହିଛି ଭାରତ ସରକାରଙ୍କ ଦ୍ୱାରା, ଆମେ ଦେଖୁଛୁ ଯେ ଆପଣ ଆପଣଙ୍କ ଘରେ ତାହାକୁ ବ୍ୟବହାର କରିସାରିଛନ୍ତି, ତେବେ ଏହି ଯୋଜନା ବିଷୟରେ ଆପଣ କେମିତି ଜାଣିବାକୁ ପାଇଲେ?
3: ଏହି ଯୋଜନା ବିଷୟରେ ବିଭିନ୍ନ ସମ୍ବାଦପତ୍ରମାନଙ୍କର ତ ଆଡ଼ଭର୍ଟାଇଜମେଣ୍ଟ ଆସୁଛି, ଆଡ଼ଭର୍ଟାଇଜମେଣ୍ଟ ଦେଖି ଯୋଗାଯୋଗ କଲୁ ଭୁବନେଶ୍ୱର ଗୋଟେ ସଂସ୍ଥା ସହିତ। ତାପରେ ସେମାନେ ଆଧାର କାର୍ଡ଼ର ଜେରକ୍ସ କପି ଆଉ ବ୍ୟାଙ୍କ ଆକାଉଣ୍ଟ ଫଟୋ ଏସବୁ ଅନଲାଇନ୍ରେ ପଠାଇବା ପାଇଁ କହିଲେ, ପଠାଇଲୁ। ଭେରିଫିକେସନ୍ କଲା ପରେ ସେଠୁ ଆସିଲା, ସାଙ୍କ୍ସନ୍ ହେଇକି ଆସିଲା। ତାପରେ ବ୍ୟାଙ୍କକୁ ସେମାନେ ଗୋଟେ ଚିଠି ପଠାଇଲେ, ବ୍ୟାଙ୍କରୁ ଚିଠି ପଠାଇବା ପରେ ବ୍ୟାଙ୍କ ଆମକୁ ଇନଫର୍ମ କଲେ। ଇନଫର୍ମ କଲା ପରେ ଆମେ ଗଲୁ ବ୍ୟାଙ୍କରେ, ମାତ୍ର ଅଧଘଣ୍ଟା ଭିତରେ ସେ କାମ ସରିଗଲା, ସାଇନ୍ପତ୍ର କରିଦେଲୁ। ଯେତେବେଳେ ସାଇନ୍ପତ୍ର କରିଦେଲୁ, 170,000 ଟଙ୍କାର ଫାଇନାନ୍ସ ହେଲା। ପୁଣି 170,000 ଭିତରୁ 1,00,000 ଟଙ୍କା ଫାର୍ଷ୍ଟ ଇନଷ୍ଟଲମେଣ୍ଟ ସେ କମ୍ପାନୀକୁ ବ୍ୟାଙ୍କ ପଠାଇଲେ। ତାପରେ କମ୍ପାନୀରୁ ତାଙ୍କର ସୋଲାର ପ୍ଲେଟ୍ ଏସବୁ ସରଞ୍ଜାମ ଆସିଲା, ଫିଟିଂ କରିଦେଲେ, ଗୋଟେ ଦିନରେ ହିଁ ଫିଟିଂ କରିଦେଲେ ଆଉ ଗଲେ।
1: ଏ ଯେଉଁ ଆପଣ କହିଲେ, ଯେତେବେଳେ ଆପଣ ଗୋଟେ ସଂସ୍ଥା ସହ ଯେଉଁମାନେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସେବା

0: ପ୍ରଦାନ କରୁଛନ୍ତି, ସେମାନଙ୍କୁ ଆପଣ ଯୋଗାଯୋଗ କଲେ, ତାପରେ ସେମାନେ ଆପଣଙ୍କ ପାଖକୁ ଆସିଥିଲେ ନା ସିଧାସଳଖ ବ୍ୟାଙ୍କକୁ ଆପଣ ଯାଇଥିଲେ?
1: ସେମାନଙ୍କ ସହିତ ଅନଲାଇନ୍ରେ ହିଁ ସମ୍ପର୍କ ରହିଥିଲା। ତାପରେ ବ୍ୟାଙ୍କକୁ ଯେତେବେଳେ ସେମାନେ ମେସେଜ ପଠେଇଦେଲେ, ଚିଠି କରିଦେଲେ, ବ୍ୟାଙ୍କରୁ ଆମକୁ ଇନଫର୍ମେସନ୍ ଆସିଲା ଯେ ବ୍ୟାଙ୍କକୁ ଆସିବା ପାଇଁ। ତାପରେ ବ୍ୟାଙ୍କକୁ ଯାଇ ଅଧା ଘଣ୍ଟା ଭିତରେ ସେ କାମଟା ଛାଡ଼ିଦେଲେ। ତାପରେ ଫାଇନାନ୍ସ ଯେତେବେଳେ ହେଇଗଲା, 170,000 ଫାଇନାନ୍ସ ହେଲା। ଫାର୍ଷ୍ଟ ଇନଷ୍ଟଲମେଣ୍ଟରେ 100,000 ଆଉ ଇନଷ୍ଟଲ ହେଇକି ସାରିଲା ପରେ ଆଉ 70,000 ବ୍ୟାଙ୍କ ସେମାନଙ୍କୁ ପ୍ରଦାନ କଲେ।
0: ତେବେ ଏଇ ଯେଉଁ ସୋଲାର ପ୍ୟାନେଲ ଆପଣଙ୍କ ଘରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ ଲଗେଇଛନ୍ତି, ତାର ଦକ୍ଷତା କେତେ ରହିଛି?
1: ପ୍ରଧାନମନ୍ତ୍ରୀ ଏଇ ସୂର୍ଯ୍ୟ ଘର ଯୋଜନା ଯେତେବେଳେ ଲଗେଇଲି, ବର୍ତ୍ତମାନ ମୋ ବିଦ୍ୟୁତ ବିଲ୍ ପ୍ରାୟ ନାହିଁ କହିଲେ ଚଳେ। କେଉଁ ମାସରେ 60 ଟଙ୍କା, କେଉଁ ମାସରେ 120 ଟଙ୍କା, 180 ଟଙ୍କା, ଏତି ଭିତରେ ଗୋଟେ ସୁବିଧା ଯେ ମୁଁ ଆଗରୁ ଇଣ୍ଡକ୍ସନ ଲଗାଉନଥିଲି, ଗ୍ୟାସରେ ଆମର ସବୁ ରୋଷେଇ ହେଉଥିଲା, ଗ୍ୟାସ 20 ଟାଙ୍କି 25 ଦିନ ଯାଉଥିଲା। ତାପରେ ଇଣ୍ଡକ୍ସନ ବ୍ୟବହାର କରିବା ପରେ ଆମର ଗ୍ୟାସଟା 2.5 ମାସ ଯାଉଛି, ଏବଂ ଇଲେକ୍ଟ୍ରି ବିଲ୍ ହାର୍ଡଲି 120-140 ଏମିତି ଭିତରେ ଆସୁଛି। ଏହାର 3 କିଲୋୱାଟର ମୋ ସୂର୍ଯ୍ୟ ଘରଟା ସୋଲାର ପ୍ଲାଣ୍ଟ ଲଗାଇଛି। ଏଠାରେ ପୁଣି 170 ତ ଲୋନ୍ ସେଙ୍କ୍ସନ୍ ହେଲା, କିନ୍ତୁ ତାର 15 ଦିନ ଭିତରେ ଆମର 78,000 ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରୁ ଏବଂ 60,000 ଏପରିକି 1,38,000 ଆମେ ଫେରିପାଇଲୁ।
0: ବହୁତ ସୁନ୍ଦର କଥା ସାର୍। ଭାରତ ସରକାରଙ୍କ ତରଫରୁ ଯେଉଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ରହିଛି, ତା ଅଧୀନରେ ଆପଣ ଲାଭାନ୍ୱିତ ହୋଇଛନ୍ତି। ତେବେ ଏଇ ଯେଉଁ 3 କିଲୋୱାଟର କଥା ଆପଣ କହିଲେ, ଏଥିରେ ଆପଣ କ'ଣ କ'ଣ ସବୁ ଜିନିଷ ବ୍ୟବହାର କରିପାରୁଛନ୍ତି?
1: 3 କିଲୋୱାଟ ଭିତରେ ଘରର ସମସ୍ତ ଲାଇଟ୍ ଜଳୁଛି, ଫ୍ୟାନ୍ ଜଳୁଛି, ଏସି 2 ବି ଚାଲିପାରୁଛି, ଆଉ ସ୍ପେଶାଲି ତ ରୋଷେଇ ପାଇଁ ଇଣ୍ଡକ୍ସନ୍ଟା ବହୁତ ଏଇଟା କାମ କରୁଛି। ଆଉ ଏଜ୍ ୟୁଜୁଆଲ ଇଲେକ୍ଟ୍ରି ଯେମିତି ବ୍ୟବହାର କରୁଥିଲୁ, ଆଉ ଏଠି ମଧ୍ୟ ସେ ପ୍ରକାର ହିଁ ଲଗେଇଲା ପରେ, କିନ୍ତୁ ଇଲେକ୍ଟ୍ରି ବିଲ୍ଟା ଆମର କମ୍ ଆସୁଛି।
0: ଆପଣ ପ୍ରଥମେ ବିଦ୍ୟୁତ୍ର ବ୍ୟବହାର କରୁଥିଲେ ଏବଂ ବର୍ତ୍ତମାନ ଆପଣ ଯେଉଁ ସୌରଶକ୍ତିର ବ୍ୟବହାର କରୁଛନ୍ତି, ଏଇ ଯେଉଁ ବ୍ୟବହାରର ପରିବର୍ତ୍ତନ ହେଲା, ଏହା ଭିତରେ ଆପଣ ଭାବୁଛନ୍ତି କି ଯେ ପରିବେଶ ସୁରକ୍ଷା ଦିଗରେ ଏହା ଆମକୁ କାମରେ ଆସୁଛି?
1: ନିଶ୍ଚିତ ଭାବରେ ପରିବେଶ ସୁରକ୍ଷା ଦିଗରେ ଏଇଟା କାମରେ ଆସୁଛି। ଯେଉଁ ସୋଲାର ଲାଇଟ୍ଟା, ସୂର୍ଯ୍ୟ ଶକ୍ତିଟା, ଯେଉଁଟାକି ବିନିଯୋଗ ହେଇପାରୁନଥିଲା, ଆମେ ସେଇଟାକୁ ବିନିଯୋଗ କରିପାରିଲୁ ବର୍ତ୍ତମାନ, ଆଉ ଆମ ଉପକାରରେ ଆମ କାମରେ ଲଗେଇ ପାରୁଛୁ।
0: ନିଶ୍ଚିତ ଭାବରେ ସାର୍, ଯେତେବେଳେ ଆମେ ବିଦ୍ୟୁତ୍ର ବ୍ୟବହାର କରୁଥିଲୁ ଏବଂ ସୌରଶକ୍ତିର ବ୍ୟବହାର କରୁନଥିଲୁ, ସେତେବେଳେ ଗୋଟେ ଶକ୍ତିର ଅପଚୟ ଘଟୁଥିଲା, କିନ୍ତୁ ବର୍ତ୍ତମାନ ଆମେ ବିଦ୍ୟୁତ୍କୁ ସଂଗ୍ରହ କରିପାରୁଛୁ, ସେହି ବିଦ୍ୟୁତ୍କୁ ଆମେ ଅନ୍ୟ କାମରେ ମଧ୍ୟ ଲଗେଇ ପାରୁଛୁ। ତେବେ ଏଇଠି ପଚାରିବାକୁ ଚାହିଁବି ଯେ ଆପଣ ଯେତେବେଳେ ଆପଣଙ୍କ ଗାଁରେ ସୋଲାର ପ୍ୟାନେଲ ଏଇ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଅଧୀନରେ ବସେଇଲେ, ତାପରେ ଆପଣଙ୍କର ପଡ଼ୋଶୀ ବା ଆଖପାଖ ଲୋକଙ୍କର ପ୍ରତିକ୍ରିୟା କ'ଣ ରହିଥିଲା?
1: ମୁଁ ଲଗେଇବା ପରେ ପରେ ଆମ ପଡ଼ୋଶୀ, ଆମ ଗାଁର ଲୋକମାନଙ୍କ ଭିତରେ ଏଇଟା ଦେଖି ଆଗ୍ରହ ସୃଷ୍ଟି ହେଲା, ଏବଂ ଗାଁରେ ମଧ୍ୟ ଆଉ 8-10 ଜଣ ଲଗେଇ ସାରିଛନ୍ତି।
0: ବହୁତ ସୁନ୍ଦର କଥା ସାର୍। ଆପଣ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାମିଲ ହେବା ପରେ ପରେ ଅନ୍ୟ ଲୋକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି, ଏବଂ ସେମାନଙ୍କର ସର୍ବଶ୍ରେଷ୍ଠ ଯୋଗଦାନ ସ୍ୱରୂପ, ଭାରତ ସରକାରଙ୍କର ଏହି ଯୋଜନାକୁ ସୁଫଳ କରିବା ସ୍ୱରୂପ ସେମାନେ ମଧ୍ୟ ସୌରଶକ୍ତିର ବ୍ୟବହାର ନିମିତ୍ତ ଆଗେଇ ଆସିଛନ୍ତି। ତେବେ କଥାବାର୍ତ୍ତାର ଶେଷରେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆଜି ଆପଣଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାମାନେ ଶୁଣୁଛନ୍ତି, କ'ଣ କହିବେ ସେମାନଙ୍କୁ ଏହି ଯୋଜନାକୁ ନେଇ?
1: ସମସ୍ତ ଶ୍ରୋତାମାନଙ୍କୁ ମୋର ଅନୁରୋଧ, ଆମେ ବିଦ୍ୟୁତ୍ ଶକ୍ତିର ଏହାଦ୍ୱାରା ଆମେ ସଞ୍ଚୟ କରିପାରିବା, ଏବଂ ଯେଉଁ ଶକ୍ତିଟା ନଷ୍ଟ ହୋଇଥିଲା, କୌଣସି ଉପଯୋଗରେ ଆସୁନଥିଲା, ଆମେ ତାକୁ ଉପଯୋଗ କରିପାରିଲୁ, ଏବଂ ମାତ୍ର 42,000 ଯେଉଁଟାକୁ ମୋତେ ପରିଶୋଧ କରିବାକୁ ପଡ଼ୁଛି, ସେତିକି ଟଙ୍କାରେ ମୁଁ ସରକାରଙ୍କର ଏଡ଼େ ବଡ଼ ସୁବିଧାଟି ମୁଁ ପାଇପାରିଲି, ଏବଂ ମାସକୁ ମାତ୍ର 120-140 ଏମିତି 185 ଏମିତି ଭିତରେ ବିଲ୍ ଆସୁଛି, ଏବଂ ଅତି କମ୍ ବିଲ୍ରେ ମୁଁ ବିଦ୍ୟୁତ୍ ମନ ଇଚ୍ଛା ବ୍ୟବହାର କରିପାରୁଛି। ତେଣୁ ସମସ୍ତଙ୍କୁ ଅନୁରୋଧ ଯେ ଏଇ ସୂର୍ଯ୍ୟଘର ଯୋଜନାରେ ନିଜ ଘରେ ଗୋଟେ ଗୋଟେ ଇନଷ୍ଟଲ କରିବେ, ଏବଂ ଏହାର ଲାଭ ନେବେ। କେନ୍ଦ୍ର ସରକାରଙ୍କର ଯେଉଁ ସୁବିଧା, ସେ ସୁବିଧାଟା ସମସ୍ତେ ପ୍ରାପ୍ତ କରିବେ ବୋଲି ମୋର ଆଶା। ଅତି ସହଜ ଏବଂ ସରଳ ହିସାବରେ ଏହା ଲାଗୁଛି, କୌଣସି ଅଫିସକୁ ଦୌଡ଼ିବାକୁ ପଡ଼ୁନାହିଁ।
0: ବହୁତ ସୁନ୍ଦର ବାର୍ତ୍ତା ସାର୍। ଆମେ ମଧ୍ୟ ଚାହିଁବୁ ଯେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କର ଏହି ଯେଉଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ରହିଛି, ସେଥିରେ ସାମିଲ ହେବେ ଏବଂ ବିଦ୍ୟୁତ୍ର ବ୍ୟବହାରକୁ କମେଇବେ। ଆଜି ଆପଣ ଆମକୁ ସମୟ ଦେଲେ ଏବଂ ଆମ ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଉପରେ ଏତେ ସୁନ୍ଦର ଭାବରେ କଥାବାର୍ତ୍ତା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
1: ନମସ୍କାର।

ଆଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତ ଦେଇପାରିବେ। ଆମ ନମ୍ବରଟି ହେଉଛି 8895994143। ନମ୍ବରଟି ପୁଣି ଥରେ କହି ରଖୁଛୁ 8895994143। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆସନ୍ତା ଅଧ୍ୟାୟରେ ପୁଣି ଏକ ନୂଆ ଯୋଜନା ସହ ଉପସ୍ଥିତ ହେବୁ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଦିଲେଶ୍ୱର ରଣା, ନମସ୍କାର।

ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟରେ ତ ଶୁଣିଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ବିଷୟରେ। ତେବେ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଚିଠିଟିଏ ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା, ଚିଠି ପାଇଛୁ

0: ଆକାଶବାଣୀ ହିଁ ଆପଣଙ୍କ ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏ ସମୟଟି ଯୁବଶ୍ରୋତାଙ୍କର, ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
2: ଓପା, ଚାକିରି ମିଳିଗଲା।
3: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡ଼ାଏ ଶପିଂ।
2: ହଁ ଅପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ୍।
3: ରହିଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
2: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
3: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
2: କିନ୍ତୁ ଅପା,
3: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
2: ହଁ ଅପା, ପାର୍ଟି ମୋର, ବଜେଟ୍ ତୋର।
3: ଆଚ୍ଛା।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ପର୍ବପର୍ବାଣୀ ଆମ ଜୀବନରେ କେବଳ ଆନନ୍ଦ ନେଇ ଆସେ ନାହିଁ, ଏହା ଆମକୁ ଆମର ମାଟି ସହିତ, ଆମର ଲୋକଙ୍କ ସହିତ ଏବଂ ଆମର ପରମ୍ପରା ଓ ସଂସ୍କୃତି ସହିତ ପୁଣି ଥରେ ଯୋଡ଼ିଦିଏ। ଆଉ ଯେତେବେଳେ କଥା ଆସେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର, ସେତେବେଳେ ଆମ ଆଖି ସାମ୍ନାରେ ଭାସି ଉଠେ ନୂଆ ଧାନର ସୁଗନ୍ଧ, ଚାଷୀଙ୍କ ପରିଶ୍ରମ, ଘରକୁ ଫେରୁଥିବା ପରିବାରର ସଦସ୍ୟ, ବଡ଼ମାନଙ୍କ ଆଶୀର୍ବାଦ, ନୂଆଖାଇ ଜୁହାରର ଆତ୍ମୀୟତା ଏବଂ ଲୋକଗୀତର ସୁର। ନୂଆଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ, ଏହା ହେଉଛି ମାଟିକୁ ଧନ୍ୟବାଦ ଦେବାର ପର୍ବ, ଚାଷୀଙ୍କ ଶ୍ରମକୁ ସମ୍ମାନ କରିବାର ପର୍ବ ଏବଂ ନିଜ ମୂଳ ସହିତ ଯୋଡ଼ି ହେବାର ପର୍ବ। ଶ୍ରୋତବନ୍ଧୁ, ନୂଆ ଅର୍ଥ ନୂତନ ଏବଂ ଖାଇ ଅର୍ଥ ଖାଇବା। ନୂଆ ଫସଲର ପ୍ରଥମ ଅନ୍ନକୁ ଇଷ୍ଟ ଦେବୀ ବା ଇଷ୍ଟ ଦେବତାଙ୍କୁ ଅର୍ପଣ କରିବା ପରେ ତାହାକୁ ପ୍ରସାଦ ଭାବରେ ଗ୍ରହଣ କରିବା, ଏହି ପରମ୍ପରା ହିଁ ନୂଆଖାଇର ମୂଳ ଭାବନା। କିନ୍ତୁ କଳାହାଣ୍ଡିର ନୂଆଖାଇ କହିଲେ ଏହା ସହିତ ଜଡ଼ିତ ଆଉ ଏକ ସ୍ୱତନ୍ତ୍ର ପରମ୍ପରା ଆମ ସାମ୍ନାକୁ ଆସେ। ପଶ୍ଚିମ ଓଡ଼ିଶାରେ ସାଧାରଣତଃ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ। ଚଳିତ ବର୍ଷ ଅର୍ଥାତ୍ 2026ରେ ପଞ୍ଚମୀ ସେପ୍ଟେମ୍ବର 15 ତାରିଖରେ ପଡ଼ିଥିଲା। କଳାହାଣ୍ଡିର ବିଭିନ୍ନ ଗ୍ରାମାଞ୍ଚଳରେ ଏହି ଦିନ ନୂଆ ଅନ୍ନ ଅର୍ପଣ କରାଯାଇ ନୂଆଖାଇ ପାଳନ କରାଯାଇଥିଲା। କିନ୍ତୁ କଳାହାଣ୍ଡିର ନୂଆଖାଇ ପରମ୍ପରାର ଏକ ବିଶେଷତା ହେଉଛି, ଏଠାରେ ନୂଆଖାଇ ପାଳନର ଏକାଧିକ ପର୍ଯ୍ୟାୟ ରହିଛି। ପଞ୍ଚମୀରେ ଆରମ୍ଭ ହେଉଥିବା ଏହି ପରମ୍ପରା ଦଶମୀ ପର୍ଯ୍ୟନ୍ତ ଏକ ଭିନ୍ନ ରୂପରେ ଆଗକୁ ବଢ଼େ। କଳାହାଣ୍ଡିର ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ସହିତ ଜଡ଼ିତ ନବାର୍ଣ୍ଣ ପରମ୍ପରା ଦଶମୀ ତିଥିରେ ପାଳିତ ହେବା ଏହି ଅଞ୍ଚଳର ଏକ ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ପରମ୍ପରା। ତେବେ 2026ରେ ମା ମାଣିକେଶ୍ୱରୀଙ୍କ ମନ୍ଦିରରେ ନବାର୍ଣ୍ଣ ଅର୍ପଣ ସେପ୍ଟେମ୍ବର 21 ତାରିଖ ସୋମବାର ଭାଦ୍ରବ ଶୁକ୍ଳ ଦଶମୀରେ ହେବା ପାଇଁ କଳାହାଣ୍ଡି ରାଜବାଟୀ ପକ୍ଷରୁ ସୂଚନା ଦିଆଯାଇଥିଲା। ମନ୍ଦିରରେ ନୂଆ ଧାନର ପ୍ରଥମ ଅର୍ଣ୍ଣ ମା ମାଣିକେଶ୍ୱରୀଙ୍କୁ ଅର୍ପଣ କରାଯିବା ପରେ ସାଧାରଣ ଲୋକେ ନୂଆ ଅର୍ଣ୍ଣ ଗ୍ରହଣ କରିବାର ପରମ୍ପରା ରହିଛି। ଏହି କାରଣରୁ କଳାହାଣ୍ଡିର ଅନେକ ଗାଁରେ ପଞ୍ଚମୀରେ ନୂଆଖାଇ ହେଉଥିବା ବେଳେ ଭବାନୀପାଟଣା ସହର ଏବଂ ମା ମାଣିକେଶ୍ୱରୀଙ୍କ ପରମ୍ପରା ସହିତ ଜଡ଼ିତ ଅଞ୍ଚଳରେ ଦଶମୀର ନବାର୍ଣ୍ଣକୁ ମଧ୍ୟ ନୂଆଖାଇର ଏକ ବିଶେଷ ଅଂଶ ଭାବରେ ଦେଖାଯାଏ। ହଁ ଶ୍ରୋତାବନ୍ଧୁ, ନୂଆଖାଇ ହେଉଛି ଏକ ଜୀବନ୍ତ ଲୋକ ପରମ୍ପରା, ଯାହା ବିଭିନ୍ନ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ, ଇଷ୍ଟ ଦେବତା ଏବଂ ପୁରାତନ ପରମ୍ପରା ଅନୁସାରେ ନିଜସ୍ୱ ରୂପ ଧାରଣ କରିଛି। ନୂଆ ଅନ୍ନ ଓ ଚାଷୀଙ୍କ ଶ୍ରମ, ନୂଆଖାଇର ମୂଳରେ ରହିଛି କୃଷି। ଆମ ଥାଳିରେ ଥିବା ଗୋଟିଏ ମୁଠା ଚାଉଳ ପଛରେ ରହିଛି ଚାଷୀଙ୍କ ଅନେକ ଦିନର ପରିଶ୍ରମ। ମାଟି ପ୍ରସ୍ତୁତ କରିବାଠାରୁ ବିହନ ବୁଣିବା, ଚାରା ରୋଇବା, ବର୍ଷା ଓ ଖରାକୁ ସାମ୍ନା କରିବା, ଫସଲର ଯତ୍ନ ନେବା ଏବଂ ଶେଷରେ ଧାନ ଅମଳ କରିବା ପର୍ଯ୍ୟନ୍ତ ଚାଷୀଙ୍କ ଜୀବନ ପ୍ରକୃତି ସହିତ ଗଭୀର ଭାବରେ ଜଡ଼ିତ। ତେଣୁ ନୂଆଖାଇ ଆମକୁ ଅନ୍ନର ମୂଲ୍ୟ ବୁଝାଏ। ଏହା ଆମକୁ ମନେ ପକାଇ ଦିଏ ଯେ ଖାଦ୍ୟ ଅପଚୟ କରିବା ଉଚିତ ନୁହେଁ ଏବଂ ଯେଉଁ ହାତ ଆମ ପାଇଁ ଅନ୍ନ ଉତ୍ପାଦନ କରେ ସେହି ଚାଷୀଙ୍କ ପରିଶ୍ରମକୁ ସମ୍ମାନ କରିବା ଆମର ଦାୟିତ୍ୱ। ନୂଆଖାଇ

ଏର ଧାର୍ମିକ ଭାବନାରେ ନବାର୍ଣ୍ଣର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ନୂଆ ଫସଲର ପ୍ରଥମ ଅର୍ଣ୍ଣକୁ ନିଜେ ଗ୍ରହଣ କରିବା ପୂର୍ବରୁ ଇଷ୍ଟଦେବୀ ବା ଇଷ୍ଟଦେବତାଙ୍କୁ ଅର୍ପଣ କରାଯାଏ। ଏହା ମଧ୍ୟରେ ରହିଛି ଏକ ସରଳ କିନ୍ତୁ ଗଭୀର ବାର୍ତ୍ତା, ଯାହା ପ୍ରକୃତି ଆମକୁ ଦେଇଛି ତାହା ପାଇଁ ପ୍ରଥମେ କୃତଜ୍ଞତା। କଳାହାଣ୍ଡିରେ ଏହି କୃତଜ୍ଞତାର ଭାବନା ମା ମାଣିକେଶ୍ୱରୀଙ୍କ ନବାର୍ଣ୍ଣ ପରମ୍ପରା ସହିତ ଆହୁରି ଗଭୀର ଭାବେ ଜଡ଼ିତ। ଏବଂ ଶ୍ରୋତାବନ୍ଧୁ, ନୂଆଖାଇର ଆଉ ଏକ ଅତ୍ୟନ୍ତ ସୁନ୍ଦର ପରମ୍ପରା ହେଉଛି ନୂଆଖାଇ ଜୁହାର। ଏହି ଦିନ ସାନମାନେ ବଡ଼ମାନଙ୍କୁ ଜୁହାର କରନ୍ତି, ବଡ଼ମାନେ ସ୍ନେହ ଓ ଆଶୀର୍ବାଦ ଦିଅନ୍ତି। ଏହି ଜୁହାର କେବଳ ଏକ ପ୍ରଥା ନୁହେଁ, ଏହା ଆମ ସମାଜରେ ବୟସ୍କଙ୍କ ପ୍ରତି ସମ୍ମାନ, ପରିବାର ପ୍ରତି ସ୍ନେହ ଏବଂ ପରସ୍ପର ପ୍ରତି ଆତ୍ମୀୟତାର ପ୍ରତୀକ। ନୂଆଖାଇ ଅବସରରେ ଅନେକ ପରିବାରର ସଦସ୍ୟ ଯେଉଁମାନେ ଚାକିରି, ଶିକ୍ଷା କିମ୍ବା ଅନ୍ୟ କାରଣରୁ ଦୂର ସହରରେ ରହୁଛନ୍ତି, ସେମାନେ ନିଜ ଘରକୁ ଫେରିବାକୁ ଚେଷ୍ଟା କରନ୍ତି, କାରଣ ନୂଆଖାଇ ହେଉଛି ଘରକୁ ଫେରିବାର ପର୍ବ, ନିଜ ଲୋକଙ୍କୁ ଭେଟିବାର ପର୍ବ, ପୁରୁଣା ସମ୍ପର୍କକୁ ନୂଆ ଉଷ୍ମତା ଦେବାର ପର୍ବ। ଶ୍ରୋତାବନ୍ଧୁ, ନୂଆଖାଇ ପରେ ହେଉଥିବା ଭେଟଘାଟର ମଧ୍ୟ ରହିଛି ଏକ ବିଶେଷ ସାମାଜିକ ମହତ୍ତ୍ୱ। ପର୍ବ ଅବସରରେ ଲୋକେ ପରସ୍ପରକୁ ଭେଟନ୍ତି, ଶୁଭେଚ୍ଛା ଜଣାନ୍ତି ଏବଂ ମିଳିମିଶି ଖୁସି ବାଣ୍ଟନ୍ତି। ଅନେକ ସମୟରେ ମନୋମାଳିନ୍ୟ ଓ ମତଭେଦକୁ ପଛରେ ଛାଡ଼ି ନୂଆ ସମ୍ପର୍କର ଆରମ୍ଭ କରିବାର ଅବସର ମଧ୍ୟ ଦିଏ ନୂଆଖାଇ। ସେଥିପାଇଁ ନୂଆଖାଇ କେବଳ ଏକ କୃଷି ପର୍ବ ନୁହେଁ, ଏହା ସାମାଜିକ ଏକତା ଓ ଭାଇଚାରାର ମଧ୍ୟ ଏକ ପର୍ବ। ନୂଆଖାଇ ସହିତ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକ ସଂସ୍କୃତିର ଅନେକ ରଙ୍ଗ ଜଡ଼ିତ। ସମ୍ବଲପୁରୀ ଗୀତ, ଲୋକନୃତ୍ୟ, ଢୋଲ, ନିଶାନ, ତାସା ଭଳି ପାରମ୍ପରିକ ବାଦ୍ୟର ଧ୍ୱନି, ପାରମ୍ପରିକ ପୋଷାକ ଏବଂ ଘରୋଇ ଖାଦ୍ୟର ସୁଗନ୍ଧ ସବୁ ମିଶି ନୂଆଖାଇର ପରିବେଶକୁ ଆହୁରି ରଙ୍ଗୀନ କରିଦିଏ। ଏହି ପର୍ବ ଆମ ଲୋକଗୀତ ଓ ଲୋକନୃତ୍ୟକୁ ମଧ୍ୟ ନୂଆ ପିଢ଼ି ସହିତ ଯୋଡ଼ି ରଖିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ହଁ ଶ୍ରୋତା ବନ୍ଧୁ, ପରମ୍ପରା ବଦଳେ ଭାବନା ରହିଯାଏ, ସମୟ ବଦଳିଛି। ଆଜି ଆମେ ଗାଁରୁ ସହରକୁ ଆସିଛୁ, ଅନେକ ଲୋକେ ରାଜ୍ୟ ବା ଦେଶ ବାହାରେ ରହୁଛନ୍ତି, ଜୀବନଶୈଳୀ ବଦଳିଛି, ଉତ୍ସବ ପାଳନର ଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି, କିନ୍ତୁ ନୂଆଖାଇର ମୂଳ ଭାବନା ଆଜି ମଧ୍ୟ ସେହିପରି ଅଛି। ନୂଆ ଅର୍ଣ୍ଣକୁ ସମ୍ମାନ, ଚାଷୀଙ୍କ ଶ୍ରମକୁ ସମ୍ମାନ, ପ୍ରକୃତି ପ୍ରତି କୃତଜ୍ଞତା, ବଡ଼ମାନଙ୍କ ପ୍ରତି ସମ୍ମାନ, ପରିବାର ପ୍ରତି ଭଲ ପାଇବା ଏବଂ ସମାଜରେ ଏକତାର ଭାବନା, ଏହି କାରଣରୁ ନୂଆଖାଇ ଆଜି ମଧ୍ୟ ଆମ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ନୂଆଖାଇର ପବିତ୍ର ଅବସରରେ ଆମର କାମନା ପ୍ରତ୍ୟେକ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ, ଚାଷୀଙ୍କ ଜୀବନ ସୁଖମୟ ହେଉ, ଆମ ମାଟି ଓ ପ୍ରକୃତି ସୁରକ୍ଷିତ ରହୁ, ଆମର ପରମ୍ପରା ଓ ଲୋକ ସଂସ୍କୃତି ଆଗାମୀ ପିଢ଼ି ପର୍ଯ୍ୟନ୍ତ ଜୀବନ୍ତ ରହୁ। ଶ୍ରୋତାବନ୍ଧୁ, ଆଗକୁ କଥା ହେବା, ହେଲେ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଶ୍ରୋତାବନ୍ଧୁ, ଆଜି ହେଉଛି ସେପ୍ଟେମ୍ବର 20। ଆଜି ପାଳନ କରାଯାଉଛି ୱାର୍ଲ୍ଡ କ୍ଲିନ୍ଅପ୍ ଡେ ବା ବିଶ୍ୱ ସଫେଇ ଦିବସ। ହଁ ଶ୍ରୋତାବନ୍ଧୁ, ସଫା ପରିବେଶ ଆମ ସମସ୍ତଙ୍କର ଆବଶ୍ୟକତା। ଆମେ ଯେଉଁ ଘରେ ରହୁଛୁ, ଯେଉଁ ରାସ୍ତାରେ ଚାଲୁଛୁ, ଯେଉଁ ସହର ବା ଗାଁରେ ବାସ କରୁଛୁ, ସେହି ସ୍ଥାନଗୁଡ଼ିକ ସଫା ରହୁ ବୋଲି ଆମେ ସମସ୍ତେ ଚାହୁଁ। କିନ୍ତୁ ପରିବେଶକୁ ସଫା ରଖିବା କେବଳ ସଫେଇ କର୍ମଚାରୀ ବା ପୌର ସଂସ୍ଥା ବା ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଚିନ୍ତାଧାରାକୁ ଆହୁରି ବ୍ୟାପକ କରିବା ପାଇଁ 8 ଡିସେମ୍ବର 2023 ମିଳିତ ଜାତିସଂଘର ସାଧାରଣ ସଭା 20 ସେପ୍ଟେମ୍ବରକୁ ୱାର୍ଲ୍ଡ କ୍ଲିନ୍ଅପ୍ ଡେ ଭାବରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ଘୋଷଣା କରିଥିଲେ। ଏହି ଦିବସର ପାଳନରେ ୟୁଏନ୍ ହ୍ୟାବିଟେଟ୍ ସହଯୋଗ କରିଥିଲା। ବାସ୍ତବରେ ବିଶ୍ୱ ସଫେଇ ଦିବସ କେବଳ ଗୋଟିଏ ଦିନ ଝାଡ଼ୁ ଧରି ରାସ୍ତା ସଫା କରିବାର ଦିନ ନୁହେଁ, ଏହା ଆମକୁ ଚିନ୍ତା କରିବାର ଏକ ସୁଯୋଗ ଦିଏ। ଆମେ କେତେ ଆବର୍ଜନା ସୃଷ୍ଟି କରୁଛୁ, କେତେ ଜିନିଷ ଆବଶ୍ୟକତା ନଥିଲେ ମଧ୍ୟ କିଣୁଛୁ, କେତେ ଖାଦ୍ୟ ନଷ୍ଟ କରୁଛୁ, ଏବଂ ଆମେ ସୃଷ୍ଟି କରୁଥିବା ଆବର୍ଜନାର ଠିକ୍ ପରିଚାଳନା କରୁଛୁ କି, ଏହି ସବୁ ପ୍ରଶ୍ନ ଆମ ମନରେ ଉଠେ। ଏହି ବର୍ଷର ବିଶେଷ ବାର୍ତ୍ତା ହେଉଛି ଫ୍ରମ୍ କ୍ଲିନ୍ ପ୍ଲେଟ୍ସ ଟୁ କ୍ଲିନ୍ ସିଟିଜ୍, ଅର୍ଥାତ୍ ସଫା ପ୍ଲେଟ୍ରୁ ସଫା ସହର ପର୍ଯ୍ୟନ୍ତ। ଏଥର ଖାଦ୍ୟ ଅପଚୟ ବା ଫୁଡ୍ ୱେଷ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆମେ ପ୍ରାୟତଃ ଭାବୁ ପ୍ଲେଟ୍ରେ ଅଳ୍ପ ଖାଦ୍ୟ ପଳିଗଲା, ଏଥିରେ କ'ଣ ବା ହେଲା, କିନ୍ତୁ ଏହି ଅଳ୍ପ ଯେତେବେଳେ କୋଟି କୋଟି ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୁଏ, ତାହାର ପରିମାଣ ବହୁତ ବଡ଼ ହୋଇଯାଏ। ୟୁଏନ୍ର ତଥ୍ୟ ଅନୁସାରେ 2022 ଘର ଖାଦ୍ୟ ପରିବେଷଣ କେନ୍ଦ୍ର ଓ ଖୁଚୁରା ବିକ୍ରୟ ସ୍ତରରେ ପ୍ରାୟ 1.05 ବିଲିୟନ୍ ମେଟ୍ରିକ୍ ଟନ୍ ଖାଦ୍ୟ ଅପଚୟ ହୋଇଥିଲା। ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ଖାଦ୍ୟର ପ୍ରାୟ 19%। ଆଉ ଏକ ତଥ୍ୟ ଆମକୁ ଚିନ୍ତା କରାଇପାରେ, ଏହି ଖାଦ୍ୟ ଅପଚୟର ପ୍ରାୟ 60% ଘରୋଇ ସ୍ତରରୁ ଆସିଥିଲା। ତେଣୁ ପରିବେଶ ସୁରକ୍ଷାର ଆରମ୍ଭ ହୁଏ ଆମ ନିଜ ଘରରୁ। ଯେତିକି ଖାଇପାରିବା ସେତିକି ନବା, ଆବଶ୍ୟକତା ଅନୁସାରେ ରାନ୍ଧିବା, ଅବଶିଷ୍ଟ ଖାଦ୍ୟକୁ ଉପଯୋଗ କରିବାର ଉପାୟ ଖୋଜିବା, ଜୈବ ଆବର୍ଜନାକୁ ଅଲଗା କରିବା, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଅପଚୟକୁ ଯଥାସମ୍ଭବ କମାଇବା, ଏସବୁ ଛୋଟ ଛୋଟ ପଦକ୍ଷେପ ଲାଗିପାରେ, କିନ୍ତୁ ଲକ୍ଷ ଲକ୍ଷ ଲୋକ ଏହା କଲେ ପରିବର୍ତ୍ତନ ବଡ଼ ହୋଇଯିବ। ୱାର୍ଲ୍ଡ କ୍ଲିନ୍ଅପ୍ ଡେର ଉଦ୍ଦେଶ୍ୟ ମଧ୍ୟ କେବଳ ଆବର୍ଜନା

ଆବର୍ଜନା ଉଠାଇବାରେ ସୀମିତ ନୁହେଁ। ଏହା ଆମକୁ ଆବର୍ଜନା କମାଇବା, ସମ୍ପଦର ସଠିକ୍ ବ୍ୟବହାର କରିବା ଏବଂ ଅଧିକ ସ୍ଥାୟୀ ଜୀବନଶୈଳୀ ଆପଣେଇବା ଦିଗରେ ପ୍ରେରିତ କରେ। ସଫେଇ ଅଭିଯାନ ଗୋଟିଏ ଦିନର ହୋଇପାରେ, କିନ୍ତୁ ସଫା ରଖିବାର ଅଭ୍ୟାସ ପ୍ରତିଦିନର ହେବା ଦରକାର। ତେବେ ଶ୍ରୋତାବନ୍ଧୁ, ଏଇଠି ଆସନ୍ତୁ ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

କ୍ରିୟା ଥାଏ। ଶିକ୍ଷା ସହିତ ଶାରୀରିକ ସକ୍ରିୟତା, କ୍ରୀଡ଼ା, ଶୃଙ୍ଖଳା, ଦଳଗତ ଭାବନା ଏବଂ ସୁସ୍ଥ ଜୀବନଶୈଳୀର ମଧ୍ୟ ଗୁରୁତ୍ୱ ରହିଛି। ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍ର ମୂଳ ଉଦ୍ଦେଶ୍ୟ ମଧ୍ୟ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ସାମାଜିକ ଓ ଶିକ୍ଷାଗତ ଭୂମିକାକୁ ଉଜାଗର କରିବା। ୟୁନେସ୍କୋ କହେ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମାଧ୍ୟମରେ ସମ୍ମାନ, ଆତ୍ମସମ୍ମାନ, ସଚ୍ଚୋଟତା, ଖେଳୁଆଡ଼ ମନୋଭାବ ଓ ଉତ୍କର୍ଷ ପାଇଁ ପ୍ରୟାସ ଭଳି ମୂଲ୍ୟବୋଧ ବିକଶିତ କରାଯାଇପାରେ। କ୍ରୀଡ଼ା ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ, ଜିତିବା ଯେତିକି ଜରୁରୀ, ହାରିବା ପରେ ପୁଣି ଉଠି ଠିଆ ହେବା ମଧ୍ୟ ସେତିକି ଜରୁରୀ। ଏକ ଖେଳାଳି ଫିଲ୍ଡରେ କେବଳ ନିଜ ପାଇଁ ଖେଳେ ନାହିଁ, ସେ ନିୟମ ମାନେ, ସାଥୀ ଖେଳାଳିଙ୍କୁ ସମ୍ମାନ କରେ, ପ୍ରତିପକ୍ଷକୁ ସମ୍ମାନ କରେ ଏବଂ ଫଳାଫଳକୁ ସ୍ୱୀକାର କରିବା ଶିଖେ। ଏହି କାରଣରୁ କ୍ରୀଡ଼ା ଏକ ପ୍ରକାର ଜୀବନ ଶିକ୍ଷା ମଧ୍ୟ। ଆଜିର ଦିନଟି ବିଶେଷ କରି ଆମ ଯୁବପିଢ଼ିଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ନେଇ ଆସେ। ପାଠପଢ଼ାର ଚାପ, ପରୀକ୍ଷାର ପ୍ରସ୍ତୁତି, ଭବିଷ୍ୟତର ଚିନ୍ତା, ଏସବୁ ମଧ୍ୟରେ ଶରୀର ପାଇଁ କିଛି ସମୟ ଦେବା ମଧ୍ୟ ଆବଶ୍ୟକ। ସମସ୍ତେ ଖେଳାଳି

ସମ୍ମାନ କରେ ଏବଂ ଫଳାଫଳକୁ ସ୍ୱୀକାର କରିବା ଶିଖେ। ଏହି କାରଣରୁ କ୍ରୀଡ଼ା ଏକ ପ୍ରକାରର ଜୀବନ ଶିକ୍ଷା ମଧ୍ୟ। ଆଜିର ଦିନଟି ବିଶେଷ କରି ଆମ ଯୁବପିଢ଼ିଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ନେଇ ଆସେ। ପାଠପଢ଼ାର ଚାପ, ପରୀକ୍ଷାର ପ୍ରସ୍ତୁତି, ଭବିଷ୍ୟତର ଚିନ୍ତା, ଏସବୁ ମଧ୍ୟରେ ଶରୀର ପାଇଁ କିଛି ସମୟ ଦେବା ମଧ୍ୟ ଆବଶ୍ୟକ। ସମସ୍ତେ ଖେଳାଳି ହେବା ଆବଶ୍ୟକ ନୁହେଁ, କିନ୍ତୁ ନିଜ ସାମର୍ଥ୍ୟ ଓ ପସନ୍ଦ ଅନୁଯାୟୀ କିଛି ଶାରୀରିକ କ୍ରିୟାକଳାପରେ ନିୟମିତ ଭାବରେ ଯୋଗ ଦେବା ଜୀବନଶୈଳୀର ଏକ ଭଲ ଅଂଶ ହୋଇପାରେ। କ୍ରିକେଟ, ଫୁଟବଲ, ହକି, ଭଲିବଲ, ବ୍ୟାଡମିଣ୍ଟନ, ଦୌଡ଼, ସାଇକ୍ଲିଂ, ପହଁରିବା କିମ୍ବା ଯୋଗ ଓ ଅନ୍ୟାନ୍ୟ ଶାରୀରିକ ଅଭ୍ୟାସ, ଏହିସବୁ ଏହି ଭିତରେ ଆସୁଛି, ଯାହା ଆମକୁ ଆନନ୍ଦ ଦିଏ ଏବଂ ଶରୀରକୁ ସକ୍ରିୟ ରଖେ। ତାହା ପାଇଁ ସମୟ ଦେବା ନିଶ୍ଚିନ୍ତ ଭାବରେ ଜରୁରୀ। ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଓ ଶାରୀରିକ କ୍ରିୟାକଳାପର ସୁଯୋଗ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ୟୁନେସ୍କୋର ମତରେ ଶିକ୍ଷା ଓ କ୍ରୀଡ଼ାକୁ ଏକାଠି କରି ସୁସ୍ଥ ଓ ଦାୟିତ୍ୱବାନ ସମାଜ ଗଠନରେ ସହାୟତା ମିଳିପାରେ। ଏବେ ଯଦି ଆମେ ଆଜିର ଦୁଇଟି ଦିବସକୁ ଏକାଠି ଦେଖିବା, ତେବେ ଏଥିରେ ଏକ ସୁନ୍ଦର ସାମଞ୍ଜସ୍ୟ ଦେଖାଯାଏ। ୱାର୍ଲଡ କ୍ଲିନ୍ ଅପ୍ ଡେ ଆମକୁ କହୁଛି, ଆମେ ଯେଉଁ ପରିବେଶରେ ବଞ୍ଚୁଛୁ ତାହାକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ଆମ ଦାୟିତ୍ୱ। ଆଉ ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟ ଆମକୁ ମନେ ପକାଉଛି, ଆମ ନିଜ ଶରୀର ଓ ମନର ଯତ୍ନ ନେବା ମଧ୍ୟ ଆମର ଦାୟିତ୍ୱ। ଗୋଟିଏ ଆମକୁ ବାହାର ପରିବେଶ ପ୍ରତି ସଚେତନ କରେ, ଅନ୍ୟଟି ଆମକୁ ନିଜ ଶରୀର, ମନ ଓ ସମାଜ ପ୍ରତି ସଚେତନ କରେ। ଏବଂ ଦୁଇଟିର ମଧ୍ୟରେ ରହିଛି ଗୋଟିଏ ସାଧାରଣ କଥା, ଦାୟିତ୍ୱ। ଆମେ ଯେଉଁଠି ରହୁଛୁ ସେଇଠି ଟିକିଏ ଅଧିକ ସଫା ରଖିବା, ଆମେ ଯେଉଁ ସମାଜର ଅଂଶ ସେହି ସମାଜ ପାଇଁ ଟିକିଏ ଅଧିକ ଦାୟିତ୍ୱବାନ ହେବା, ନିଜ ଶରୀର ପାଇଁ ଟିକିଏ ସମୟ ଦେବା ଏବଂ ଆମ ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ, ସ୍ୱଚ୍ଛ, ସୁନ୍ଦର ପରିବେଶ ଛାଡ଼ିଦେବା।

ଆଜିର ମନୋରଞ୍ଜନରୁ ଆମେ ଏତିକି ମନେ ରଖିବା, ଆବର୍ଜନାକୁ ରାସ୍ତାରେ ନୁହେଁ ଠିକ୍ ସ୍ଥାନରେ ପକାଇବା, ଖାଦ୍ୟକୁ ଅପଚୟ ନ କରିବା, ପ୍ରକୃତିକୁ ସମ୍ମାନ କରିବା ଏବଂ ନିଜ ଶରୀରକୁ ମଧ୍ୟ ସମୟ ଦେବା। ପରିବର୍ତ୍ତନ ସବୁବେଳେ ବଡ଼ ପଦକ୍ଷେପରୁ ହିଁ ଆସେ ନାହିଁ, ବେଳେବେଳେ ଗୋଟିଏ ଛୋଟ କାମ, ରାସ୍ତାରେ ପଡ଼ିଥିବା ଆବର୍ଜନାକୁ ଉଠେଇ ଡଷ୍ଟବିନ୍ରେ ପକାଇବା, ପ୍ଲେଟ୍ରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ନ ନେବା କିମ୍ବା ପ୍ରତିଦିନ କିଛି ସମୟ ଶରୀରକୁ ସକ୍ରିୟ ରଖିବା, ଏସବୁ ମଧ୍ୟ ଏକ ପରିବର୍ତ୍ତନର ଆରମ୍ଭ ହୋଇପାରେ। ୱାର୍ଲ୍ଡ କ୍ଲିନ୍ଅପ୍ ଡେ ଆମକୁ ଏକ ସ୍ୱଚ୍ଛ ପୃଥିବୀର ସ୍ୱପ୍ନ ଦେଖାଏ, ସେହିପଟେ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟ ଆମକୁ ଏକ ସୁସ୍ଥ, ସକ୍ରିୟ ଓ ଦାୟିତ୍ୱବାନ ଯୁବ ସମାଜର ଆବଶ୍ୟକତା ମନେ ପକାଏ। ଆଉ ଆମେ ସମସ୍ତେ ମିଶି ଯଦି ନିଜ ନିଜ ସ୍ଥାନରୁ ଛୋଟ ଛୋଟ ପଦକ୍ଷେପ ନେବା, ତେବେ ନିଶ୍ଚୟ ଆମ ଘର, ଆମ ଗାଁ, ଆମ ସହର ଏବଂ ଆମ ପୃଥିବୀ ଆହୁରି ସୁନ୍ଦର ହୋଇପାରିବ। ଏହି ଆଶା ଓ ସୁନ୍ଦର ଚିନ୍ତା ସହିତ ଆଜିର ମନୋରଞ୍ଜନୀ ଏହି ଆସରକୁ ଏଇଠି ବିରାମ ଦେଉଛୁ। ଆପଣମାନେ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ, ନିଜ ଚାରିପାଖକୁ ସଫା ରଖନ୍ତୁ ଏବଂ ନିଜ ଜୀବନରେ ସୁସ୍ଥ ଅଭ୍ୟାସକୁ ସ୍ଥାନ ଦିଅନ୍ତୁ। ପୁଣି ଏକ ନୂଆ ବିଷୟ, ନୂଆ ଗୀତ ଓ ନୂଆ ଉତ୍ସାହ ସହିତ ଆମେ ଆସିବୁ। ସେତିକି ପର୍ଯ୍ୟନ୍ତ ଆପଣମାନଙ୍କ ଠାରୁ ବିଦାୟ ନେଉଛୁ। ହେଲେ ଶ୍ରୋତାବନ୍ଧୁ, ବିଦାୟ ନେବା ପୂର୍ବରୁ ଆପଣଙ୍କୁ ସେହି ଅନୁରୋଧଟି କରିବି, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତରେ ଚିଠି ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6 ହେବା ପାଇଁ ଯାଉଛି। ଶ୍ରୋତାବନ୍ଧୁ ଶୁଣନ୍ତୁ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଶିଶିରା ଦାସ, ନବକିଶୋର ଭତ୍ରା, ରମାରାଣୀ ବାରିକ ଓ ସତ୍ୟନାରାୟଣ ଅଧିକାରୀ। ଚେତନା ଚିନ୍ତନ ପ୍ରଚାର କରିବୁ 6:30। ସକାଳ 6:35ରେ ଶୁଣିବେ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱଚ୍ଛ ଜୀବନ ପ୍ରଚାର କରିବୁ 7:25। ସକାଳ 7:30ରେ ଶୁଣିବେ ଶ୍ରୀରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ 7:40। ସକାଳ 7:45ରେ ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ। ଶିଳ୍ପୀମାନେ ହେଲେ ବାଳକୃଷ୍ଣ ଦାସ ଓ ବିଷ୍ଣୁପ୍ରିୟା ମହାନ୍ତି। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:35ରେ ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଏନ୍ ଶ୍ରୀନିବାସ, ଅସୀମା ପଣ୍ଡା ଓ ଅନ୍ତରା ଚକ୍ରବର୍ତ୍ତୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସ ପ୍ରଚାର କରିବୁ 8:45ରେ। ସକାଳ 9:00ରେ ଶୁଣିବେ କେତୋଟି ହିନ୍ଦୀ ପଥଚିତ୍ରର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:10ରେ। ସକାଳ 9:45ରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10ରେ। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ ଦିନ 12:00ରେ ଓ ଦିନ 2:45ରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:30ରେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ମଧୁଛନ୍ଦା ପାଢ଼ୀ, ନିଶିଗନ୍ଧା ଶତପଥୀ ଓ ଗୋପାଳକୃଷ୍ଣ ବେହେରା। ଚାଷର କଥା ପ୍ରଚାର କରିବୁ ଦିନ 1:10ରେ। ଦିନ 1:20ରେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାୟନ ପ୍ରଚାର କରିବ ଅପରାହ୍ନ 5:30ରେ। ସନ୍ଧ୍ୟା 6:00ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଆକାଶବାଣୀ କଟକ କେନ୍ଦ୍ରରୁ। ସମନ୍ୱିତ କାର୍ଯ୍ୟକ୍ରମ ଯୁବାଶକ୍ତି ପ୍ରଚାର କରିବୁ 6:30ରେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25ରେ ଶୁଣିବେ ବଲାଙ୍ଗୀର ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30ରେ। ରାତି 8:00ରେ ଗୀତ ଗଜଲର କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ଅଦନାନ ସାମୀ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ 8:15ରେ। ଶିଳ୍ପୀମାନେ ହେଲେ ଶଙ୍କର ପ୍ରସାଦ ଦତ୍ତ ଓ ନମିତାରାଣୀ ପଟ୍ଟନାୟକ। ଆସନ୍ତାକାଲି 8:30ରେ ସ୍ପୋର୍ଟସ୍ ଗେମ୍ ସ୍ପଟ୍ଲାଇଟ୍, 9:15ରେ ପବ୍ଲିକ୍ ସ୍ପିକ୍, 9:30ରେ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ 10:00ରେ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଆସନ୍ତାକାଲି 10:20ରେ। 10:30ରେ ପଣ୍ଡିତ ଅଜିନ ପହନକରଙ୍କ ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏବଂ FM ମାଧ୍ୟମରେ 103 ମେଗାହର୍ଜ ଓ ନ୍ୟୁଜ୍ ଅନ୍ ଏୟାର୍ ମାଧ୍ୟମରେ।

0: ଶୁଣ ଚା ନିଅ। ଆରେ ଚା ନିଅ ମ।
1: ଦେଲ
0: କଣ ଏମିତି ଗଣି ପକଉଛ ଯେ?
1: ଆରେ ଖବର କାଗଜର ଚାରି ପୃଷ୍ଠା ଓଲଟେଇଲେଣି, ସ୍ଥାନୀୟ ଖବର ଗୋଟେ ବି ନାହିଁ।
0: ଓହୋ, ଆରେ ବାବା ଏତେ କାହିଁକି? ଆମ ରେଡିଓଟା ଅନ୍ କଲନି? ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ବା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ ଖୋଲା।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ। ସମୟ ସନ୍ଧ୍ୟା 6:20 ହେବା ପାଇଁ ଯାଉଛି। ଶ୍ରୋତାବନ୍ଧୁ, ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିଂସାରୂପକ ରାକ୍ଷସ କିପରି ମଣିଷକୁ ଏ ସମାଜକୁ ନଷ୍ଟ କରିଦିଏ ସେ ସମ୍ପର୍କରେ ସୌରା ଭାଇ ଭଉଣୀମାନେ ଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାନ୍ତି। ନିଶା ନିବାରଣ ସମ୍ପର୍କରେ ଗାଉଥିବା ଗୀତ ଆସନ୍ତୁ ଶୁଣିବା।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ସୌରା ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ବୈଶର ସବର ଓ ସାଥୀ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକେ ପରେ।

ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
1: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
0: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ ସାତ ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
1: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା ସଢେଇ ଅବ୍ୟବହୃତ ହାଣ୍ଡି ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
0: ଘର ପାଖରୁ ବଣବୁଦା ସଫା କରନ୍ତୁ।
1: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
0: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
1: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
3: ଅଛି ନା ବାପା, CKYC ID।
2: CKYC ମାନେ?
3: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14-digit CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
2: ବାଃ, RBI କହେ
3: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
4: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡେଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି, କଣ ଗୋଡ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ୱାରା ଡେଙ୍ଗୁ ଜ୍ୱର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।
5: ଜୀବନ କେ ପ୍ରାରମ୍ଭିକ ବର୍ଷ ମେ ହି
6: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶା ଛତିଶଗଡ଼ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱତନ୍ତ୍ର ସଘନ ସଂଶୋଧନର ଆସନ୍ତାକାଲି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା, ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା T20 ଲିଗ୍ CM ଟ୍ରଫିକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦୟ ସାଏ ସାକ୍ଷାତ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାକ୍ଷାତ ସମୟରେ ଓଡ଼ିଶା ଛତିଶଗଡ଼ ମଧ୍ୟରେ ସମନ୍ୱୟକୁ ଆହୁରି

0: ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା ହୋଇଛି। ଏହାସହ ବିକାଶ ଏବଂ ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବା ଲାଗି ଦୁଇ ରାଜ୍ୟ ପ୍ରତିବଦ୍ଧତା ଦୋହରାଇଥିବା ଶ୍ରୀ ମାଝୀ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସକାଳେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସାଏ କହିଥିଲେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ କେନ୍ଦ୍ରୀୟ ଜଳ ଆୟୋଗର ନିଷ୍ପତ୍ତିକୁ ସହମତି ଜଣାଇଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ ଯେଉଁ ନିଷ୍ପତ୍ତି ନେବେ ତାହାକୁ ଉଭୟ ରାଜ୍ୟ ଗ୍ରହଣ କରିବେ। ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ ନାହିଁ ବୋଲି ଶ୍ରୀ ସାଏ କହିଥିଲେ। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବ। ଅଧିବେଶନ ସମୟରେ 8ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ 9ଟି କାର୍ଯ୍ୟଦିବସ ରହିବ। 26 ଓ 27 ତାରିଖ ସରକାରୀ ଛୁଟି ଯୋଗୁଁ ଗୃହ କାର୍ଯ୍ୟ ବନ୍ଦ ରହିବ। ସେହିଭଳି ଆସନ୍ତା ମାସ 2 ତାରିଖରେ ଗାନ୍ଧି ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ବିଧାନସଭା ଅଧିବେଶନକୁ ନେଇ ପୋଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଅଧିବେଶନ ପାଇଁ 30 ପ୍ଲାଟୁନ୍ ପୋଲିସ ଫୋର୍ସ ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ଲୋକସେବା ଭବନରୁ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି,
1: ପାରାମେଡିକାଲ ଷ୍ଟାଫ ଯାଉଛନ୍ତି ଏବଂ ପ୍ରତ୍ୟେକ ଯାତ୍ରୀଙ୍କର ବସ୍କୁ ଆସିବା ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟର ପରୀକ୍ଷଣ ସରିଛି।
0: ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର 910 ଜଣ ଶ୍ରଦ୍ଧାଳୁ ପୁରୀ ଗସ୍ତ କରିବେ। ଆସନ୍ତା ମାସ 17 ତାରିଖ ସୁଦ୍ଧା 13ଟି ଜିଲ୍ଲାର 10,535 ଜଣ ଶ୍ରଦ୍ଧାଳୁ ଏହି ଯୋଜନାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଯୋଜନାରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଶ୍ରଦ୍ଧାଳୁମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାତ୍ରା, ଦର୍ଶନ ଓ ମାଗଣା ମହାପ୍ରସାଦ ମିଳିବାର ସୁବିଧା କରାଯାଇଛି। ବିଶେଷକରି 60ରୁ 75 ବୟସର ବୃଦ୍ଧ ଓ 75 ବର୍ଷ ପର୍ଯ୍ୟନ୍ତ ବିଧବାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ବିକାଶ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ପ୍ରାଥମିକତା ଭିତ୍ତିକ ଉନ୍ନୟନ କାର୍ଯ୍ୟକ୍ରମ ନେଇ ନବଗଠିତ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବୈଠକରେ ଯୋଗଦେଇ 11ଟି ବିଭାଗର ବିଭିନ୍ନ ଯୋଜନା, ପ୍ରକଳ୍ପର ଅଗ୍ରଗତି ଏବଂ ଆଗାମୀ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଯୋଗଦେଇ ପ୍ରଗତି ପଥେ ଗଞ୍ଜାମ ଲକ୍ଷ୍ୟରେ ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଏସ୍ଆଇଆର୍ ସମ୍ପର୍କିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କ୍ରମରେ ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗଣମାଧ୍ୟମକୁ ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିବେ। ଭୋଟର ତାଲିକାରେ ସଂଶୋଧନକୁ ନେଇ ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା ମେ 30 ତାରିଖରୁ ଜୁନ୍ 28 ତାରିଖ ମଧ୍ୟରେ କରାଯାଇଥିଲା। ପରେ ଜୁଲାଇ 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇଥିଲା। ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଦାବି ଆପତ୍ତି ଦାଖଲ ପାଇଁ ସୁଯୋଗ ଦିଆଯାଇଥିଲା। ପ୍ରକ୍ରିୟାରେ ଭୋଟର ତଥ୍ୟର ଯାଞ୍ଚ, ସଂଶୋଧନ ଏବଂ ଦାବି ଆପତ୍ତିର ସମାଧାନ କରାଯାଇ ଭୋଟର ତାଲିକାକୁ ଅଧିକ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରସାର ଭାରତୀ ଅବସରପ୍ରାପ୍ତ କର୍ମଚାରୀ ଫୋରମ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ସେବାନିବୃତ୍ତ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା ସହ ପରଲୋକ ଗମନ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ 11 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆକାଶବାଣୀ ଓ ଦୂରଦର୍ଶନର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଏ ସମ୍ପର୍କରେ ସଂଗଠନର ସଚିବ ଡିକେ ବଳ କହିଛନ୍ତି,
2: ଆମର ଏଇ ପ୍ରସାର ଭାରତୀ ଅବସରପ୍ରାପ୍ତ କର୍ମଚାରୀ ମଞ୍ଚରେ ଆକାଶବାଣୀ ଓ ଦୂରଦର୍ଶନରେ ଦୀର୍ଘ ବର୍ଷ ଧରି ସେବା କରି ଅବସର ଗ୍ରହଣ କରିଥିବା ସମସ୍ତ ଶ୍ରେଣୀର କର୍ମଚାରୀମାନଙ୍କୁ ଏକତ୍ରିତ କରି ଏହି ମଞ୍ଚର ଗଠନ କରିଛି। ଏପର୍ଯ୍ୟନ୍ତ 3ଟି ସଫଳ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି। ଏ 2ଟି କାର୍ଯ୍ୟକ୍ରମରେ 80 ବର୍ଷ ଓ 20 ଜଣ ଅବସରପ୍ରାପ୍ତ ସଦସ୍ୟଙ୍କୁ ଆମେ ସମ୍ବର୍ଦ୍ଧିତ କରିସାରିଛୁ।
0: ନୂଆପଡ଼ା ଜିଲ୍ଲାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଯୋଜନାର ଅଗ୍ରଗତି ଓ ଉପଲବ୍ଧି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହ 21ତମ ପଶୁଧନ ଗଣନାର ଜିଲ୍ଲାସ୍ତରୀୟ ତଥ୍ୟ

ମଧ୍ୟ ଉପସ୍ଥାପିତ ହୋଇଥିଲା। ଦିବ୍ୟାଙ୍ଗ ଜନକ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ 75 ଜଣ ହିତାଧିକାରୀଙ୍କୁ ଜୀବିକା ସହାୟତାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ମୋଟ 3,75,000 ଟଙ୍କା ବଣ୍ଟନ କରାଯାଇଛି। ଏହି ସହାୟତା ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ସହ ଛୋଟ ଆୟବର୍ଦ୍ଧକ କାର୍ଯ୍ୟ ଆରମ୍ଭ କରି ନିଜେ ସ୍ୱାବଲମ୍ବୀ ହୋଇପାରିବେ। ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଏନ୍ଏସ୍ସିବି କଲେଜ ପରିସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାମୁକ୍ତି ଶପଥ ଗ୍ରହଣ, ସ୍ୱାକ୍ଷର ଅଭିଯାନ, ସଂକଳ୍ପ ଚକ୍ର, ଲୋକନୃତ୍ୟ ଏବଂ ନାଟକ ପରିବେଷିତ ହୋଇଥିଲା। ରାୟଗଡ଼ା ଜିଲ୍ଲାରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏ ପକ୍ଷରୁ ଆୟୋଜିତ ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ କଟକ ବାରବାଟୀ ଷ୍ଟାଡିୟମ୍ରେ ଉଦ୍ଘାଟନ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ 6 ଫ୍ରାଞ୍ଚାଇଜ୍ ଦଳ ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କଟକ ପାନ୍ଥର୍ସ,

0: ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏ ପକ୍ଷରୁ ଆୟୋଜିତ ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ କଟକ ବାରବାଟୀ ଷ୍ଟାଡିୟମ୍ରେ ଉଦ୍ଘାଟନ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ 6 ଫ୍ରାଞ୍ଚାଇଜ୍ ଦଳ ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କଟକ ପାନ୍ଥର୍ସ, ସମ୍ବଲପୁର ୱାରିୟର୍ସ, ରାଉରକେଲା ସୁପରଷ୍ଟାର ଓ କେନ୍ଦୁଝର ମାଇନର୍ସ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଦଳରେ 16 ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଆଜି ଉଦ୍ଘାଟନୀ ମ୍ୟାଚ୍ କଟକ ପାନ୍ଥର୍ସ ଏବଂ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଖେଳାଯାଉଛି। 10-ଦିନିଆ ଏହି ପ୍ରତିଯୋଗିତାରେ 17 ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା 28 ତାରିଖ ଦିନ କ୍ୱାଲିଫାୟର୍ସ ଏବଂ 29 ତାରିଖ ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ତଥା ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ମଧ୍ୟ ଯୋଗ ଦେଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଆଜି ମହିଳା 10 ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଏଥିସହ ଏଲାଭେନିଲ୍ ଭାଲାରିଭାନ୍ ମହିଳା 10 ମିଟର ଏୟାର ରାଇଫଲ ଏକକ ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ପୁରୁଷ ହକି ଦଳ ଇଣ୍ଡୋନେସିଆକୁ 13-1 ଗୋଲ୍ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବୁଧବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସମୁଦ୍ର ଅଂଶାନ୍ତ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାରର ଗୋଟିଏ ଗେଟ୍ ଆଜି ଅପରାହ୍ନ 3:30ରେ ଖୋଲାଯାଇଛି। ଗେଟ୍ ଖୋଲା ହେବା ଦ୍ୱାରା ପ୍ରାୟ 5 ଲକ୍ଷ ଘନମିଟର ଜଳ ନିଷ୍କାସିତ ହେଉଛି। ତଳମୁଣ୍ଡ ଅଞ୍ଚଳର ଲୋକମାନେ ନଦୀକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ପୁଣିଥରେ ଓଡ଼ିଶା ଛତିଶଗଡ଼ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ୱତନ୍ତ୍ର ସଘନ ସଂଶୋଧନର ଆସନ୍ତାକାଲି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଏବଂ କଟକ ବାରବାଟୀ ଷ୍ଟାଡିୟମ୍ରେ ଓଡ଼ିଶା ଟି20 ଲିଗ୍ ସିଏମ୍ ଟ୍ରଫିକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆକାଶବାଣୀ କଟକ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତ ଗାଁର ଦେଶ, ଭାରତର ଆତ୍ମା ଗାଁରେ ହିଁ ରହିଛି। ଦେଶର ଗାଁଗୁଡ଼ିକ ମଧ୍ୟରୁ ଅନେକର ସ୍ୱାତନ୍ତ୍ର୍ୟ ବେଶ ଆଶ୍ଚର୍ଯ୍ୟଜନକ। ଏପରି କେତେକ ଗାଁ ଅଛି ଯାହାର ଜୀବନଶୈଳୀ କେବଳ ଆଶ୍ଚର୍ଯ୍ୟ କରେ ନାହିଁ, ପ୍ରେରଣା ମଧ୍ୟ ଦେଇଥାଏ। ଏମିତି କେତୋଟି ଗାଁ ବିଷୟରେ ଆସନ୍ତୁ ଜାଣିବା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁଠାରୁ 300 କିଲୋମିଟର ଦୂରରେ ମତ୍ତୁର ଗ୍ରାମ, ଯାହା ସଂସ୍କୃତ ଗ୍ରାମ ନାମରେ ପରିଚିତ। 500 ପରିବାର ଏବଂ ପ୍ରାୟ 3,500 ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ସମସ୍ତ ବାସିନ୍ଦା ପରସ୍ପର ସହ ସଂସ୍କୃତ ଭାଷାରେ କଥାବାର୍ତ୍ତା କରନ୍ତି। 10 ବର୍ଷ ବୟସରୁ ହିଁ ଏଠାରେ ପିଲାମାନଙ୍କୁ ବେଦ ଜ୍ଞାନ ଶିକ୍ଷା ଦିଆଯାଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟ 600 ବର୍ଷ ତଳେ କେରଳର ସଙ୍କେତୀ ବ୍ରାହ୍ମଣମାନେ ଏଠାରେ ଆସି ବସବାସ କରିଥିଲେ। ସେ ସମୟରୁ ଏଠାରେ ସଂସ୍କୃତ ଭାଷା ପ୍ରଚଳିତ, ତେବେ ପରେ ସେମାନେ କନ୍ନଡ଼ ଭାଷା କହିଲେ। 35-40 ବର୍ଷ ତଳେ ପେଜାବର ମଠର ସ୍ୱାମୀଜୀ ଏହାକୁ ପୁନଃ ସଂସ୍କୃତ ଭାଷାର ଗ୍ରାମ ଭାବେ ପରିଚିତ କରାଇବା ଲାଗି ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଏହାପରେ ମାତ୍ର 10 ଦିନ ପର୍ଯ୍ୟନ୍ତ 2 ଘଣ୍ଟା ଲେଖାଏଁ ଅଭ୍ୟାସ କରି ଗ୍ରାମର ସମସ୍ତ ବାସିନ୍ଦା ସଂସ୍କୃତରେ କଥାବାର୍ତ୍ତା କଲେ। ତେବେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ଅନ୍ତର୍ଗତ ଝିରି ଗ୍ରାମର ବାସିନ୍ଦା ମଧ୍ୟ ସଂସ୍କୃତକୁ ନିଜ ଦୈନନ୍ଦିନ ଜୀବନର ଭାଷା ଭାବେ ଗ୍ରହଣ କରିନେଇଛନ୍ତି। ଉତ୍ତରପ୍ରଦେଶର ଏହି ନିଆରା ଗାଁ ଟଟିଆକୁ ଗଲେ ପ୍ରାଚୀନ କାଳକୁ ଫେରିଯାଇଥିବା ପରି ଅନୁଭବ ହେବ। ଏହି ଗ୍ରାମର ବାସିନ୍ଦା ସମସ୍ତ ପ୍ରକାର ଆଧୁନିକ ଉପକରଣ ଏପରିକି ବିଦ୍ୟୁତ୍ ବ୍ୟବହାରରୁ ବି ଦୂରେଇ ରହିବାକୁ ଚାହାନ୍ତି। ସେମାନେ ସ୍ୱାମୀ ହରିଦାସ

ସମ୍ପ୍ରଦାୟ ସହ ଜଡ଼ିତ। ବୃନ୍ଦାବନ ଅଧିପତି ବାଙ୍କେ ବିହାରୀଙ୍କ ପରମ ଭକ୍ତ ହରିଦାସ ଜୀ ସେଠାକାର ପକ୍ଷୀ, ଫୁଲ ଏବଂ ଗଛ ଆଦିରୁ ପ୍ରେମ ଓ ଦିବ୍ୟ ସଙ୍ଗୀତ ଶିକ୍ଷା କରିଥିଲେ ବୋଲି କୁହାଯାଏ। ତେଣୁ ଏବେ ବି ଶ୍ରଦ୍ଧାଳୁ ଏବଂ ଅନୁଗାମୀମାନେ ଏଠାରେ ପ୍ରକୃତି ସହିତ ଯୋଡ଼ି ହୋଇ ରହିଛନ୍ତି। ସୂର୍ଯ୍ୟାସ୍ତ ପରେ ସେମାନେ ବଲ୍ ବଦଳରେ ବତୀ ଜଳାଇଥାନ୍ତି ଏବଂ ବିଦ୍ୟୁତ୍ ପଙ୍ଖା ବି ବ୍ୟବହାର କରନ୍ତି ନାହିଁ। ରାଧାଷ୍ଟମୀ ଏଠାକାର ପ୍ରମୁଖ ପର୍ବ। ଯମୁନା ନଦୀ ପାଖରେ ଥିବା ଏହି ଅଞ୍ଚଳ ଚାରିପଟେ ବାଉଁଶ ବୁଦା ରହିଥିବା ବେଳେ ସ୍ଥାନୀୟ ଭାଷାରେ ବାଉଁଶକୁ ଟଟିଆ କୁହାଯାଉଥିବାରୁ ଏହାର ନାମ ଟଟିଆ ରଖାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା କୁର୍ମା ଗ୍ରାମରେ ବର୍ଷ ବର୍ଷ ଧରି ଲୋକେ ବୈଦିକ ପରମ୍ପରା ଅନୁସାରେ ରହୁଛନ୍ତି। ପ୍ରକୃତି କୋଳରେ ଥିବା କୁର୍ମାର ବାସିନ୍ଦା ସମ୍ପୂର୍ଣ୍ଣ ଗୁରୁକୁଳ ପରମ୍ପରା ପାଳନ କରନ୍ତି। ଘର ନିର୍ମାଣ କରିବା ଲାଗି ବି ବାଲିରେ ଲେମ୍ବୁ, ଗୁଡ଼ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇଥାନ୍ତି। ପାରମ୍ପରିକ ଉପାୟରେ ଏଠାରେ କୃଷି କାର୍ଯ୍ୟ ବି କରାଯାଏ। ତଥ୍ୟ ଅନୁସାରେ ଏହି ଗାଁରେ 56 ଜଣ ବାସ କରୁଛନ୍ତି। ଜଣେ ଅଧ୍ୟାପକ ଏଠାରେ ଥିବାବେଳେ ସେ ବେଦ ପୁରାଣ ପଢ଼ାଇଥାନ୍ତି। ଏଠାରେ କଳା ଓ ନାଲି ଚାଉଳ ଚାଷ କରାଯାଏ। ଜଣେ ବଢ଼େଇ ପୋଷାକ ପାଇଁ କପଡ଼ା ବୁଣିବା ଏବଂ ସିଲେଇ କରିବା ଲାଗି ଲୋକ ମଧ୍ୟ ଏଠାରେ ଅଛନ୍ତି। ପୋଷାକ ଧୋଇବା ଲାଗି ବି ଡିଟର୍ଜେଣ୍ଟ ବଦଳରେ ପ୍ରାକୃତିକ କେଶର ଡସ ବ୍ୟବହାର କରାଯାଏ। ବିଦ୍ୟୁତ୍ ସଂଯୋଗ ମଧ୍ୟ ଏଠାରେ ନିଆଯାଇ ନାହିଁ। 2018ରେ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ଏବଂ ତାଙ୍କ ଶିଷ୍ୟମାନେ ଏଠାରେ କୁଟୀର ପ୍ରତିଷ୍ଠା କରିଥିଲେ। ଏଠାକାର ଛାତ୍ର ତେଲୁଗୁ, ସଂସ୍କୃତ, ଇଂରାଜୀ ଏବଂ ହିନ୍ଦୀରେ ପାରଙ୍ଗମ। ଏ ଗ୍ରାମରେ ରହିବା ଖାଇବା ମାଗଣା ହୋଇଥିଲେ ବି ଆଶ୍ରମରେ ରହିଲେ ଭୋର 3:30 ଉଠି ଦିବ୍ୟ ପୂଜା କରିବା ସହ ଭଜନ ଏବଂ ପ୍ରସାଦ ସେବନ ପରେ ଦୈନନ୍ଦିନ କାର୍ଯ୍ୟରେ ଲାଗିବାକୁ ହୋଇଥାଏ। ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ବଡ଼ୁଆସାର ଭକ୍ତିଗ୍ରାମ ମଧ୍ୟ ବୈଦିକ ଗ୍ରାମ ଭାବେ ପରିଚିତ। ଏଠାକାର ଜୀବନଶୈଳୀ ସହରୀ ତଥା ଆଧୁନିକ ସଭ୍ୟତାଠାରୁ ଖୁବ୍ ଦୂରରେ। ସହରରେ ମୋବାଇଲ ସ୍କ୍ରିନ୍ରେ ଦିନଚର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଏଠାରେ ବୈଦିକ ପରିବେଶରେ ପ୍ରକୃତି, ଆଧ୍ୟାତ୍ମିକତା ଏବଂ ପାରମ୍ପରିକ ରୀତିରେ ଦିନ ଆରମ୍ଭ ହୁଏ। ସକାଳୁ ଶୀଘ୍ର ଉଠିବା, ପୂଜାପାଠ, ଯୋଗ ଧ୍ୟାନ ସହିତ ଦିନର ଅଧିକାଂଶ ସମୟ ସେମାନେ ପ୍ରକୃତି ଏବଂ ଆଖପାଖର ମଣିଷଙ୍କ ସହ ବିତାଇବାକୁ ପ୍ରୟାସ କରନ୍ତି। ଏଠାରେ ମୋବାଇଲ ଓ ଟିଭିର ବ୍ୟବହାର ଖୁବ୍ ସୀମିତ। ଏଠାକାର ଜୀବନଶୈଳୀ ବୁଝାଇଥାଏ ଯେ ପ୍ରକୃତ ସୁଖ ଶାନ୍ତି କେବଳ ଅତ୍ୟାଧୁନିକ ସୁବିଧାରେ ନାହିଁ, ସରଳତାର ମଧ୍ୟ ନିଜସ୍ୱ ସୁନ୍ଦର ସ୍ଥାନ ରହିଛି।

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଦେଖୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରିହାତିଯୁକ୍ତ ରନ୍ଧା ଗ୍ୟାସ୍ର ବୁକିଂ ଲାଗି ଆଇବା ମାସର ଏକ ତାରିଖରୁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବା। କେନ୍ଦ୍ର ପେଟ୍ରୋଲିୟମ୍ ଆର୍ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁସାରେ ଖାଲି ଯୋଗ୍ୟ ପରିବାରମାନଙ୍କୁ ରିହାତି ଥିବାର ଏଲ୍ପିଜି ସିଲିଣ୍ଡର ଯୋଗାବାର ସୁନିଶ୍ଚିତ କରିବାରଟା ଏହି ବାୟୋମେଟ୍ରିକ୍ ପ୍ରମାଣୀକରଣ କରିବାର ମୂଳ ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାଥି କେନ୍ସି ଯୋଗ୍ୟ ପରିବାର ରନ୍ଧା ଗ୍ୟାସ୍ ପାଇବାରୁ ବଞ୍ଚିତ ନାହିଁ ହୁଅନ୍ତ ବୋଲିକରି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଯେନ୍ ଉପଭୋକ୍ତାମାନେ ଆଘନୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି ସେମାନଙ୍କୁ ଆଉଥରେ କରିବାର ଲାଗି ନାଇଁ ପଡ଼େ। ସୂଚନା ଅନୁସାରେ ଏଲ୍ପିଜି ସିଲିଣ୍ଡର ଯୋଗାଣ ସୁବିଧାଥି ବିତରକମାନଙ୍କଠାରେ ନାହେଲେ ତୈଳ ଯୋଗାଣ କମ୍ପାନୀମାନଙ୍କର ମୋବାଇଲ୍ ଆପ୍ ଜରିଏ ଭିଲ୍ ଆଧାର ପ୍ରମାଣୀକରଣ କରାଯାଇପାରବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆ ନିଆ କରବେ। ଏଇଟା ତାଙ୍କର 137 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତାରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଖଲିଆକାନିଠାରେ ନୂଆକରି ତିଆର 30 ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଉଦ୍ଘାଟନ କରିଛନ୍। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ବ୍ରଜରାଜନଗର ଆର୍ ତାର ଆଖପାଖର ଇଲାକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକେ ବରକସ୍ କରବା। 30 ଶଯ୍ୟା ସୁବିଧା ଥିବାରୁ ଏଥର ରୋଗୀମାନଙ୍କୁ ଆବଶ୍ୟକତା ଅନୁସାରେ ଭର୍ତ୍ତି କରାଯାଇକରି ଚିକିତ୍ସା ସୁବିଧା ଦିଆଯାଇପାରବା। ଖାସ୍ କରି ଜରୁରୀ ସମୟଥି ଜଲ୍ଦି ଚିକିତ୍ସା ସୁବିଧା ମିଳିବାରଟା ଏଥି କେନ୍ଦ୍ର ସାହାଯ୍ୟ କରବା। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆର୍ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ଡାଏଲିସିସ୍ ଆର୍ ରକ୍ତଭଣ୍ଡାର ୟୁନିଟ୍ ଆର୍ ଲୋଇସିଂହା ବିଜ୍ଞପିତ ଅଞ୍ଚଳ ପରିଷଦରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର 2 ନମ୍ବର ଖେପ୍ ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏତାକେ ଉଦ୍ଘାଟନ କରିଛନ୍। ଲୋଇସିଂହାର ଏହି 3ଟା ପ୍ରମୁଖ ଆବଶ୍ୟକତା ପୂରା ହୋଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍। ମେରା ଯୁବା ଭାରତ ତରଫୁ ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର ନିଶାମୁକ୍ତ ଯୁବା ଫର୍ ବିକଶିତ ଭାରତ ସଂକଳ୍ପ ସମାରୋହ ହୋଇଯାଇଛି। ଏହି ଅବସରରେ ଏନ୍ଏସ୍ଏସ୍, ଏନ୍ସିସି, ମେରା ଯୁବା ଭାରତ ସ୍ୱେଚ୍ଛାସେବୀ ଆର୍ ଛାତ୍ରଛାତ୍ରୀମାନେ ଯୋଗ ଦେଇକରି ନିଶା ବିରୋଧୀ ଶପଥ ପାଠ କରିଥିଲେ। ଏତାର ସହିତ ନୁକ୍କଡ଼ ନାଟକ, ଲୋକଗୀତ, ଲୋକନାଚ ଆର୍ ସ୍ୱାକ୍ଷର ଅଭିଯାନ ଜରିଏ ନିଶାର କୁପ୍ରଭାବ ବାବଦେ ସଚେତନ କରାଯାଇଥିଲା। ଛୁଆମାନଙ୍କର ଠିକ୍ ଭାବେ ଯତ୍ନ ନେବାର ଆର୍ ଗୋଟେ ସୁସ୍ଥ ସମାଜ ଗଠନ ଲାଗି ସଚେତନ କରିବାର ଉଦ୍ଦେଶ୍ୟ ଆଜି ଜାତୀୟ ଶିଶୁ ଯତ୍ନ ଦିବସ ପାଳନ କରାଯାଉଛି। ଛୁଆମାନେ ଦେଶର ଭବିଷ୍ୟତ, ସେଥିଲାଗି ସେମାନଙ୍କ ଲାଳନ ପାଳନଠାରୁ ମୂଲ କରିକି ଶିକ୍ଷା ସ୍ୱାସ୍ଥ୍ୟ ଲାଗି ଅତିକା ଯତ୍ନବାନ ହେବାର ଦରକାର ଅଛି। ସମାଜର ଫିସ୍ ତର୍ଣ୍ଣ ଛୁଆମାନଙ୍କର ଉନ୍ନତ ଭବିଷ୍ୟତ ଗଠନ ଦିଗେ ସାମୂହିକ ଭାବେ ପଦକ୍ଷେପ ନେବାର ଲାଗି ଆଜିର ଦିବସଟି ବାର୍ତ୍ତା ଦିଆଯାଇଛି। ଏଥିଲାଗି ରାଜ୍ୟର ଭିନ୍ ଭିନ୍ ଜାଗାରୁ ସଭା ସମିତି ଆର୍ ଆଲୋଚନା ଚକ୍ରମାନ କରାଯାଇଛି। ଦିବ୍ୟାଙ୍ଗମାନଙ୍କର ସଶକ୍ତିକରଣ ଆର୍ ଆତ୍ମନିର୍ଭରଶୀଳତାକେ ପ୍ରୋତ୍ସାହନ ଦେବାର ଉଦ୍ଦେଶ୍ୟ ନୂଆପଡ଼ା ଜିଲ୍ଲା ପରିଷଦ ତରଫୁ 75 ଜଣ ହିତାଧିକାରୀଙ୍କୁ ଜୀବିକା ସାହାଯ୍ୟର 2 ନମ୍ବର କିସ୍ତି ଦିଆଯାଇଛି। ଫି ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଁ ଆର୍ଥିକ ସାହାଯ୍ୟ ଦିଆଯାଇଛି। ଏହି ସାହାଯ୍ୟ ଜରିଏ ହିତାଧିକାରୀମାନେ ସେମାନଙ୍କର ଜୀବିକାକେ ବରକସ୍ କରିବାର ସହିତ ଆର୍ଥିକ ହିସାବରେ ସ୍ୱାବଲମ୍ବୀ ହୋଇପାରିବେ। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଆର୍ ତାର ଆଖପାଖର ଇଲାକାନୁ ଆଜି ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛି। ଇତାର ପ୍ରଭାବଟି ଏବା 25 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜିଲ୍ଲାନୁ ଜବରନୁ ଅତି ଜବର ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏବା 24 ଘଣ୍ଟା ଭିତରେ 8ଟା ଜିଲ୍ଲାନୁ ବିଜୁଳି ଘଡ଼ଘଡ଼ି ମାରିକରି ଅତି ଜବର ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ମହାନଦୀ ଜଲ ବିବାଦକେ ନେଇକରି ଭୁବନେଶ୍ୱରଠାରେ ଓଡ଼ିଶା ଆର୍ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭିତରେ ହୋଇଛି ଆଲୋଚନା। ବିକଶିତ ଭାରତ ଲାଗି 100 ହପ୍ତା ଧରିକରି ନିଶାମୁକ୍ତ ଯୁବ ଅଭିଯାନ ଅଧୀନତି ଦେଶର 1067ଟା ଜାଗାନ ହେଉଛି ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ରିହାତି ଥିବା ରନ୍ଧା ଗ୍ୟାସ୍ର ବୁକିଂ ଲାଗି ଏବା ମାସର 1 ତାରିଖରୁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ହେବା ବାଧ୍ୟତାମୂଳକ। ଆଉ ଉତ୍ତର ଆଣ୍ଡାମାନ ସାଗରନୁ ହୋଇଥିବା ଲଘୁଚାପ ପ୍ରବଳେ ଏବେ 25 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାରୁ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ କଟକ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସୁବାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ଜଳବାୟୁ ପ୍ରଭାବର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଛି କହିଲେ ରାଷ୍ଟ୍ରପତି। ନ୍ୟୁୟର୍କଠାରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନର ବୈଠକରେ ଭାରତର ନେତୃତ୍ୱ ନେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉତ୍ତରପ୍ରଦେଶରେ ଏଟିଏସ୍ର ଅପରେସନରେ ନକ୍ସଲ କମାଣ୍ଡର ନିହତ ଏବଂ ଏସିଆନ୍ ଗେମ୍ସର ମହିଳା 10 ମିଟର ଏୟାର ରାଇଫଲ ଏକକ ପ୍ରତିଯୋଗିତାରେ ଦେଶର ଏଲ୍ଲା ଭେନିଲ ଭାଲାରିଭାନ ରୌପ୍ୟ ପଦକ ବିଜୟୀ। ଇଣ୍ଡୋନେସିଆକୁ 13-1 ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ। ଜଳବାୟୁ ସମ୍ପର୍କିତ ପ୍ରଭାବର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଥିବା ବର୍ତ୍ତମାନ ସମୟରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହା ସ୍ପଷ୍ଟ ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତା ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଜଳବାୟୁ ସମ୍ପର୍କିତ ବିପଦ କ୍ରମଶଃ ଗୁରୁତର ହେଉଛି। ଏ ସମ୍ପର୍କରେ ବିଶ୍ୱ ବୈଜ୍ଞାନିକ ଗୋଷ୍ଠୀ ସତର୍କ ସୂଚନା ଦେଇଛନ୍ତି। ଏଣୁ ପରିବେଶ ଜନିତ ବିପଦର ମୁକାବିଲା ଲାଗି ସ୍ଥାନୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ସହଯୋଗ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
3: ହାଲ କେ ସମୟ ମେ ହୁଏ ଅନେକ ପ୍ରାକୃତିକ ଆପଦାଓ ନେ ଏ ସ୍ପଷ୍ଟ କିଆ ହେ କି କ୍ଲାଇମେଟ ଇମ୍ପାକ୍ଟ କୁ କମ କରନେ କେ ଲିଏ ସଶକ୍ତ କ୍ଲାଇମେଟ ଆକ୍ସନ କରନା ଆବଶ୍ୟକ। ବିଶ୍ୱ କା ବୈଜ୍ଞାନିକ ସମୁଦାୟ ଚେତାବନୀ ଦେ

0: କରାଯିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଆଜି ଉତ୍ତରପ୍ରଦେଶର ମିରଟଠାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଆୟୋଜିତ ବିମାନ ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ବାୟୁସେନା ପକ୍ଷରୁ ବିଭିନ୍ନ ରଣକୌଶଳ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ବାୟୁସେନାର ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ବୃତ୍ତିଗତ ଦକ୍ଷତାର ବଳିଷ୍ଠ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଭାରତୀୟ ବାୟୁସେନା ଆଜି ସୁଦ୍ଧା ଦେଶ ଓ ବିଦେଶରେ 800ରୁ ଉର୍ଦ୍ଧ୍ୱ ଏୟାର ଶୋ କରି ସାହସିକତା ପ୍ରଦର୍ଶନ କରିଥିବାରୁ ମନ୍ତ୍ରୀ ଶ୍ରୀ ସେଠ ପ୍ରଶଂସା କରିଛନ୍ତି। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭଳି ସମ୍ମିଳନୀ ଏବଂ ପ୍ରଦର୍ଶନୀ ପରିସରର କାର୍ଯ୍ୟକାରିତା। ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ପ୍ରଦର୍ଶନୀ ପରିସର ହେଉଛି ଭାରତର ବିଶ୍ୱଶ୍ରେଣୀୟ ମଣ୍ଡପ। ସେଠାରେ ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ। ଏସିଆନ୍ ଗେମ୍ସର ମହିଳା 10 ମିଟର ଏୟାର ରାଇଫଲ ଏକକ ପ୍ରତିଯୋଗିତାରେ ଏଲ୍ଲା ଭେନିଲ୍ ଭାଲାରିଭାନ୍ ଆଜି ରୌପ୍ୟ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଆଜି ମହିଳା 10 ମିଟର ଏୟାର ରାଇଫଲ ଦଳଗତ ବର୍ଗରେ ମଧ୍ୟ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ଏହି ସଫଳତା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ପୁରୁଷ ହକି ଦଳ ଏସିଆନ୍ ଗେମ୍ସରେ ଆଜି ଇଣ୍ଡୋନେସିଆକୁ 13-1 ପରାସ୍ତ କରି ତା'ର ବିଜୟ ଅଭିଯାନ ଆରମ୍ଭ କରିଛି। ଜାପାନର କାକାମିଗାହାରାଠାରେ ଚାଲିଥିବା ପୁଲ୍ ଏ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂ 4ଟି ଗୋଲ୍ ଦେଇଥିବା ବେଳେ ରାଜିନ୍ଦର ସିଂ, ମନଦୀପ ସିଂ, ଅଧିନାୟକ ହରମନପ୍ରୀତ ସିଂ ଏବଂ ଯୋଗରାଜ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଇଣ୍ଡୋନେସିଆ ପକ୍ଷରୁ 33ତମ ମିନିଟ୍ରେ ୱାଲିଆ ଅର୍ଦ୍ଧ ଗୋଟିଏ ଗୋଲ୍ ଦେଇଥିଲେ। ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପୂର୍ବରୁ ଭାରତୀୟ ମହିଳା ଦଳ ପୁଲ୍ ବି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 19-0 ପରାସ୍ତ କରି ବିଜୟ ହାସଲ କରିଛି। ଭାରତୀୟ ମହିଳା ଦଳ ଆସନ୍ତାକାଲି ଇଣ୍ଡୋନେସିଆକୁ ପରବର୍ତ୍ତୀ ମ୍ୟାଚ୍ରେ ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜଳବାୟୁ ପ୍ରଭାବର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଛି କହିଲେ ରାଷ୍ଟ୍ରପତି। ନ୍ୟୁୟର୍କଠାରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନର ବୈଠକରେ ଭାରତର ନେତୃତ୍ୱ ନେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉତ୍ତରପ୍ରଦେଶରେ ଏଟିଏସ୍ର ଅପରେସନରେ ନକ୍ସଲ କମାଣ୍ଡର ନିହତ ଏବଂ ଏସିଆନ୍ ଗେମ୍ସର ମହିଳା 10 ମିଟର ଏୟାର ରାଇଫଲ ଏକକ ପ୍ରତିଯୋଗିତାରେ ଦେଶର ଏଲ୍ଲା ଭେନିଲ୍ ଭାଲାରିଭାନ୍ ରୌପ୍ୟ ପଦକ ବିଜୟୀ। ଇଣ୍ଡୋନେସିଆକୁ 13-1 ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଭଦ୍ରକ ଜିଲ୍ଲାରେ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଉପରେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଏକ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ବନ୍ୟାଞ୍ଚଳ ଅନୁଧ୍ୟାନ କରି ମନ୍ତ୍ରୀ ଶ୍ରୀ ନାୟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥକୁ ସଠିକ୍ ବିନିଯୋଗ କରିବା ଉପରେ ପରାମର୍ଶ ଦେଇଥିଲେ।
3: ଦେଖନ୍ତୁ, ବନ୍ୟା ପାଇଁ ସରକାର ପଦକ୍ଷେପ ନେଇଛନ୍ତି, ସମସ୍ତେ ତାକୁ ସ୍ୱାଗତ କରୁଛୁ। ତଳ ଉପବିନ୍ଧା, ରାଜଳି ବିନ୍ଧା, ଏ ଦୁଇଟା ଯାକ ଯେଉଁ ଘାଇ ହେଇଛି, ଘାଇକୁ ଆମେ ଦେଖିବାର ସୌଭାଗ୍ୟ ପାଇଲୁ। ଏଠି ରେଜିଷ୍ଟ୍ରେସନର ଗୋଟିଏ ରେଜିଷ୍ଟ୍ରେସନ ହେଇଛି, ଆଉ ଗୋଟିଏ ରେଜିଷ୍ଟ୍ରେସନ ବାକି ଅଛି। ତୁରନ୍ତ କରିବା ପାଇଁ ଆମେ ତାଙ୍କ ଟିକେ ଟେକ୍ନିକାଲର ଏପଟ ସେପଟ ଥିଲା, ତାକୁ ବି ଆମେ କହିଛୁ। ଆମେ ଯାହା ଦେଖୁଛୁ ଆଗାମୀ ଦିନରେ ନ ହଉ, ସବୁଠାରୁ ବଡ଼ କଥା ଆଜିର ସରକାରର ହୃଦବୋଧ ହେଉଛି ଆଗାମୀ ଦିନରେ ଯେଉଁ ଆକ୍ସନ୍ ପ୍ଲାନ୍ଟା କରିବ, ଆଗାମୀ ଦିନରେ ଏସବୁ ସମସ୍ୟା ନ ହଉ।
2: ସେବା ସଂକଳ୍ପ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରୀ ପୋଖରୀ ବ୍ଲକ ସୋଳମପୁର ସ୍ଥିତ ପ୍ରାଚୀନ ବୌଦ୍ଧପୀଠଠାରେ

0: ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଶାସନ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚୁଥିବା କହିଥିଲେ।
1: ସେବାକୁ ଯିଏ ନିଜ ଜୀବନର ଆୟୁଧ ବୋଲି ଜାଣନ୍ତି ଏବଂ ଯିଏ ମା ମାଟିର ଦୁଃଖ କଷ୍ଟ ଏ କଥାକୁ ବୁଝନ୍ତି, ଲାଲକିଲ୍ଲାର ପ୍ରଥମ ଅଭିଭାଷଣରେ ସିଏ ବଡ଼ ବଡ଼ ପ୍ରକଳ୍ପର ଉଦ୍ଘାଟନ କରିନାହାନ୍ତି, ସିଏ ବଡ଼ ବଡ଼ ବନ୍ଦରର କଥା କହିନାହାନ୍ତି, ସିଏ ବଡ଼ ବଡ଼ ସ୍ମାର୍ଟ ସିଟିର କଥା କହିନାହାନ୍ତି। ସିଏ କହିଛନ୍ତି ଯଦି ମୁଁ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବରେ ଆସନ ଅଳଙ୍କୃତ କଲି ଲାଲକିଲ୍ଲାରେ ଅଭିଭାଷଣ ଦଉଛି ଯେ ମୁଁ ପ୍ରଥମେ 5 ବର୍ଷରେ ଶୌଚାଳୟ ନିର୍ମାଣ କରିବି।
0: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଳନ ଅବସରରେ ଆମ ପର୍ବ ଆମ ଗର୍ବ ଆମ ପିଢ଼ି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଯୋଗଦେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର କହିଥିଲେ,
2: ଗଣେଶ ଚତୁର୍ଥୀ କଥା ଆସେ ସେତେବେଳେ ଭଦ୍ରକ କଥା ଭଦ୍ରକ ଜିଲ୍ଲାରେ ଏକ ଉତ୍ସବ ମୁଖର ଉଠେ, କାରଣ ବିଶେଷ କରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଗଣେଶ ଚତୁର୍ଥୀ ଏକ ମହାପର୍ବ ରୂପେ ଉଭା ହୋଇଛି। ଏଠାରେ ଟୋକା ଗଣେଶ, ବୁଢ଼ା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ, ଏହିପରି ଅନେକ ଗଣେଶ ଦୀର୍ଘ ଏକ ମାସ ଧରି ଏଠାରେ ପୂଜା ପାଇଥାନ୍ତି।
0: ଭଦ୍ରକ ପୌରାଞ୍ଚଳର ପୁରୁଣା ବଜାରର 500 ବର୍ଷର ମୋଗଲ ଶାସନ ସମୟର ବାବା ବୁଢ଼ା ଗଣେଶ, ଚାନ୍ଦି ମେଢ଼ ଟୋକା ଗଣେଶ, କୁଆଁସ ଗ୍ରାମର ସିଦ୍ଧି ବିନାୟକ ପିଲା ଗଣେଶ, କାଞ୍ଚନ ଗଣେଶ, ଶ୍ରୀ ଲୋକନାଥ ମନ୍ଦିରରେ ବାବା ଗଣେଶ, ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବୁଢ଼ା ଗଣେଶ ସମେତ ଜିଲ୍ଲାର 7 ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଗଜାନନ ଗଣେଶ ମେଢ଼ ସ୍ଥାନ ପାଇଛି। ଗଣେଶ ଚତୁର୍ଥୀ ପୂଜାଠାରୁ ଏକ ମାସ ଧରି ବାବା ବୁଢ଼ା ଗଣେଶ ଆଦି ପୂଜା ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ ହଲ୍ଠାରେ ରାଜ୍ୟର ପ୍ରଥମ କରି ଓଡ଼ିଶୀ ପ୍ରତିଭାର ଅନ୍ୱେଷଣ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶୀ ସଙ୍ଗୀତ ଏବଂ ନୃତ୍ୟର ଅଧିକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ଭଦ୍ରକ ଜିଲ୍ଲା ସମ୍ପର୍କରେ, ତଥ୍ୟ ଦେଇଥିଲେ ଅଶୋକ କୁମାର ନାୟକ ଏବଂ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।
4: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ବଢ଼ିଆ ପ୍ରଶ୍ନ ଆପଣ ପଚାରିଲେ। ଆପଣ ଦେଖନ୍ତୁ, କପା ଯେହେତୁ ଗୋଟେ ଦୀର୍ଘ ମିଆଦୀ ଫସଲ, ପାଖାପାଖି 6 ମାସ ଆମର କ୍ଷେତରେ ରହୁଛି କପା ଫସଲ, ସେଥିପାଇଁ ଆମର ପଟୁ ମଟାଳ ବା ଦୋରସା ମାଟି ବା କୃଷ୍ଣ କାର୍ପାସ ମାଟିର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବହୁତ ସମୟରେ ଦେଖିବେ ଆମର କଳାହାଣ୍ଡି ଜିଲ୍ଲାରେ ସବୁ ମାଟି ତ କଳା ମାଟି ନୁହେଁ ବା ମଟାଳ ମାଟି ନୁହେଁ, ଚାଷୀ ଭାଇମାନେ ବହୁତ ସମୟରେ ଆମର ଅନୁର୍ବର ବା ଅନୁନ୍ନତ ମାଟିରେ ମଧ୍ୟ କପା ଚାଷ ବା କପା ଫସଲ କରିଥାନ୍ତି। ଯେହେତୁ ଏଇଟା ଅର୍ଥକାରୀ ଫସଲ, ଅଧିକ ଲାଭ ପାଇବା ପାଇଁ ସେମାନେ ନିମ୍ନମାନର ଜମିରେ ମଧ୍ୟ କପା ଫସଲ କରିଥାନ୍ତି। ତେଣୁ ଏଥିରେ ମୁଁ ଚାଷୀ ଭାଇମାନଙ୍କୁ ଗୋଟେ କଥା କହିବାକୁ ଚାହିଁବି, ଯେଉଁ ମାଟି ବହୁତ ଦିନ ପର୍ଯ୍ୟନ୍ତ ଜଳ ସଂରକ୍ଷଣ କରିପାରିବ ବା କୃଷ୍ଣ କାର୍ପାସ ମାଟି ବା ମୋଟାଳ ମାଟି, ସେଇଭଳି ମାଟିରେ ଆପଣଙ୍କର କପା ଚାଷ କରିବା ଭଲ। ଏବଂ ଜଳବାୟୁ କଥା ଯେଉଁ ଆପଣ କହିଲେ, ଆମର କଳାହାଣ୍ଡି ଜିଲ୍ଲାରେ ଯେତିକି ବର୍ଷା ହେଉଛି ପାଖାପାଖି 1300 ବା 1350 ମିଲିମିଟର ବର୍ଷା ଆମେ ବର୍ଷକୁ ପାଇଥାଉ, ତେଣୁ ସେତିକି ବର୍ଷା ଆମର କପା ଚାଷ ପାଇଁ ସେତିକି ଯଥେଷ୍ଟ। ଗୋଟେ କଥା ଆମେ ଲକ୍ଷ୍ୟ କରୁଛୁ, ବର୍ଷା ଜଳର ଯେଉଁ ପରିମାଣ ମାସକୁ ଯେତିକି ପରିମାଣରେ ହେବା କଥା, ଯେଉଁ ମାସରେ ଯେତିକି ପରିମାଣରେ ବର୍ଷା ହେବା କଥା, ବିଗତ କିଛି ବର୍ଷ ହେଲା ସେଇଟା ସେହି ଅନୁପାତରେ ହେଉନାହିଁ। ତେଣୁ ଚାଷୀ ଭାଇମାନେ ବହୁତ ସମୟରେ ଅସୁବିଧା, ବିହନ ଲଗାଇବା ବା କୁଡ଼ା ଖସା କରିବା, ଘାସ ନିୟନ୍ତ୍ରଣ କରିବା, ଫସଲରେ ଔଷଧ ସିଞ୍ଚନ କରିବା ପାଇଁ ସେମାନେ ବହୁତ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଜଳବାୟୁ ବା ମୃତ୍ତିକା ମୋଟାମୋଟି ଭାବରେ ଦେଖିବାକୁ ଗଲେ ଆମର କଳାହାଣ୍ଡି ଜିଲ୍ଲା ପାଇଁ କପା ଚାଷ ପାଇଁ ଉତ୍କୃଷ୍ଟ ଅଟେ। ଏବଂ ଚାଷୀମାନେ ଯଦି ସାବଧାନତା ଅବଲମ୍ବନ କରନ୍ତି, ଠିକ୍ ଜମିରେ କପା ଚାଷ କରନ୍ତି, ତାହେଲେ ଅଧିକ ଲାଭ ପାଇବାର ସମ୍ଭାବନା ଅଛି।
1: ତ ଆଉ ଗୋଟେ କଥା ରହିଲା ଆଜ୍ଞା, ଯେତେବେଳେ ଭଲ ମଞ୍ଜି ଗୋଟେ ନେଇ ହୁଏ, କିସମ ଯେନ୍ଟାକି ଆମେ କହୁଛୁ, ଭଲ ଗଛ ନେଇ ହୁଏ, ଭଲ ଗଛ ନେଇ ହେଲେ ଆଜ୍ଞା ଫଲ ଭଲ ନେଇ ହୁଏ, ଯାହାଦ୍ୱାରା କି ଚାଷୀ ତାର ଅମଲ ନା ଠୁକର ଖାଇବା ଆଜ୍ଞା, ତ ସେଥିର କାଜେ ବୋଲିକରି ୟାର ଉନ୍ନତ କିସମ କାଣ ସବୁ ଅଛି?
0: ନିଶ୍ଚିତ ଭାବରେ ଆପଣଙ୍କର ଯେକୌଣସି ଫସଲ ଅଧିକ ଅମଳ ପାଇବା ପାଇଁ ହେଲେ ପ୍ରଥମ ତାର ଉପାଦାନ ହେଉଛି ମଞ୍ଜି। ତେଣୁ ମଞ୍ଜି ଯଦି ଆମେ ଭଲ ବ୍ୟବହାର କରିପାରିବା, ତାପରେ ଆମେ ବୈଜ୍ଞାନିକ ଜ୍ଞାନକୌଶଳ ଯେତେ ଆମେ ଦେଇପାରିବା, ସେତେ ଅଧିକ ଅମଳ ଆମେ ପାଇପାରିବା। କିନ୍ତୁ ମୁଁ ଯେମିତି ପ୍ରଥମରୁ ଆପଣଙ୍କୁ କହୁଥିଲି, ଯେହେତୁ ଆମ ରାଜ୍ୟରେ କପା ଫସଲର ବିହନ ଉତ୍ପାଦନ ହେଉନାହିଁ, ତେଣୁ ଶଙ୍କର କିସମ ବିହନ ଆମ ଚାଷୀ ଭାଇମାନେ ବ୍ୟବହାର କରୁଛନ୍ତି, ତେଣୁ ବିଭିନ୍ନ ବାହାର ରାଜ୍ୟ ଏବଂ ଅଲଗା କମ୍ପାନୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ଆପଣମାନଙ୍କୁ ଗୋଟେ ଖବର ବା ଦେବାକୁ ଚାହୁଁଛି, ଚାଷୀ ଭାଇମାନଙ୍କୁ ଗୋଟେ ସୂଚନା ଦେବାକୁ ଚାହୁଁଛି, ଆମର ଯେଉଁ ସର୍ବଭାରତୀୟ ସଂଯୋଜିତ କପା ଗବେଷଣା କେନ୍ଦ୍ର ଅଛି ଭବାନୀପାଟଣାଠାରେ, ଏବଂ ଏହା ଦୀର୍ଘ 20 ବର୍ଷ ହେଲାଣି ଏଥିରେ ଏହି ଜିଲ୍ଲାରେ ଆମେ ସେଥିରେ କାର୍ଯ୍ୟ କରୁଛୁ। ଏବଂ ଚାଷୀ ଭାଇମାନଙ୍କ ପାଇଁ ମୁଁ କହିବାକୁ ଚାହିଁବି, ଆମର କପାର 2 କିସମ ଯେମିତିକି BS279 ଏବଂ BS30, ଏଇଭଳି 2 କିସମ ଆମର ଏଇ କପା ଗବେଷଣା କେନ୍ଦ୍ରରୁ ଆମେ ତାକୁ ବାହାର କରିବାକୁ ସକ୍ଷମ ହୋଇଛୁ। ଏବଂ ଏଇ କପା ଯେଉଁ କିସମ ଦୁଇଟା ବାହାରିଛି, ସେଇଟା ଆମର ଯେହେତୁ ଆମର ଅଞ୍ଚଳକୁ ନେଇକି ଆମେ ତାକୁ ଉଦ୍ଭାବନ କରାଯାଇଛି, ତେଣୁ ଚାଷୀମାନେ ତାକୁ ବ୍ୟବହାର କରିପାରିବେ। କିନ୍ତୁ ସେଥିରେ ଆମେ ଦେଖୁଛୁ ଆମର ଶଙ୍କର କିସମ ଯେତେ ସବୁ ଚାଷୀମାନେ କରୁଛନ୍ତି, ତା ଭଳି ଏ ଅମଳ ଏଥିରେ ଦେଉଛି ଏବଂ ତା'ର ରୋଗ ପୋକ ସହନ ଶକ୍ତି ମଧ୍ୟ ଅଛି। ତେଣୁ ଆମର ବିହନ କିଛି ମାତ୍ରାରେ ଆମେ ଉତ୍ପାଦନ କରିଛୁ, ଯେଉଁ ଚାଷୀଭାଇମାନେ ତାକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି, ଆମଠୁ ମଧ୍ୟ ବିହନ ସେମାନେ ସଂଗ୍ରହ କରିପାରିବେ।
1: ଆଜ୍ଞା, ଚାଷୀରେ ଆଉ ଗୋଟେ ସବୁଠୁ ବଡ଼ ଶତ୍ରୁ ଥିସି ଆଜ୍ଞା, ସେଇଟା ହେଉଛି ଉଇ। ତ କପା ଗଛ ଏମିତି ଉଇ ଲାଗିଲେ କ'ଣ ସବୁ କରିବାକୁ ପଡ଼ିବ ଆଜ୍ଞା?
0: ଦେଖନ୍ତୁ, ଆମର ଚାଷୀଭାଇମାନଙ୍କର ବହୁତ ବଡ଼ ସମସ୍ୟା ଏଇଟା ଥାଏ, ଆମମାନଙ୍କୁ ମଧ୍ୟ ସେମାନେ ବହୁତ ସମୟରେ ପଚାରିଥାନ୍ତି। ତେଣୁ ଦେଖିବେ ଯେଉଁ ଉଇ କଥା ଆପଣ କହୁଛନ୍ତି, ଏଇଟା ସାଧାରଣତଃ ଆମ ନାଲିକି ସମୟରେ ମାଟିରେ ବେଶୀ ଲାଗିଥାଏ। ତେଣୁ ଚାଷୀମାନେ ଯଦି ଜାଣୁଛନ୍ତି ଯେ ତାଙ୍କର ଜମିରେ ଉଇର ସମସ୍ୟା ରହୁଛି, ତାହେଲେ ସେମାନେ ଯେଉଁ ଖରାଟେ ଚାଷ କରୁଛନ୍ତି ବା ଯେତେବେଳେ ଶେଷଥର ପାଇଁ ସେମାନେ ହଳ କରୁଛନ୍ତି, ଜମି ପ୍ରସ୍ତୁତ କରୁଛନ୍ତି, ସେହି ସମୟରେ ସେମାନେ କ୍ଲୋରୋପାଇରିଫସ୍ ଗୁଣ୍ଡ ଏକରକୁ 10 kg ହିସାବରେ ସେମାନେ ବ୍ୟବହାର କରିପାରିବେ, ଯଦ୍ୱାରା କି ଆପଣଙ୍କର ଉଇର ଯେଉଁ ଅଣ୍ଡା ବା ବିଭିନ୍ନ ପ୍ରକାର ଜିନିଷ ସେଥିରେ ଥିବ ସେ ନଷ୍ଟ ହୋଇଯିବ, ଉଇ ପୋକ ମଧ୍ୟ ନଷ୍ଟ ହୋଇଯିବ।
1: ଆଜ୍ଞା, ଆର୍ ଗୋଟେ କଥା ଆମର ଚାଷୀ ଦାମାନେ କହିସନ୍ ଆଜ୍ଞା, ଯେତେବେଳେ ବି ଆପଣଙ୍କ ଭଳି ଆମର ବିଶେଷଜ୍ଞ ଆଜ୍ଞା ଆମ ସାଙ୍ଗେ ଯେତେବେଳେ ଆମେ କଥାବାର୍ତ୍ତା ହେସୁଁ, ଯେ ପ୍ରତ୍ୟେକ ଚାଷର ଧାଡ଼ି ଏତିକି ଏତିକି ରହିବା, ୟାର ଗଛ ଗଛ ଏତିକି ରହିବା, ତ ଇଏ ଆମର କପା ଯେନ୍ ଲଗାମା ଆଜ୍ଞା, ତା ପ୍ରଣାଳୀଟା କ'ଣ?
0: କପା ଫସଲରେ ମଧ୍ୟ ସେମିତି ଆମେ ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ କେତେ ଦୂରତା ଦିଆଯିବା କଥା, ତା ବିଷୟରେ ମଧ୍ୟ ଆମର ପରୀକ୍ଷା ନିରୀକ୍ଷା କରାଯାଇଛି। ଆମେ ଦେଖୁଛୁ ଆମେ ଯଦି କପାର କିସମ ଆମେ ବ୍ୟବହାର କରିବା, ତାହେଲେ ଧାଡ଼ିକୁ ଧାଡ଼ି 90 cm ଏବଂ ଗଛକୁ ଗଛ ଆମେ 30-45 cm କରିପାରିବା। ଯଦି ଆମେ ଶଙ୍କର କିସମ ଲଗାଉଛୁ, ତାହେଲେ ଧାଡ଼ିକୁ ଧାଡ଼ି ସେମିତି 90 cm ଏବଂ ଗଛକୁ ଗଛ 45-60 cm ଭିତରେ ଆମେ ବ୍ୟବଧାନ ରଖିପାରିବା।
1: ଆଜ୍ଞା, ଆଉ ଗୋଟେ ଯେନ୍ ରହିଲା ଆଜ୍ଞା, ସମନ୍ୱିତ ଖାଦ୍ୟ ସାର ପରିଚାଳନା, ୟାର ବିଷୟରେ କିଛି କୁହନ୍ତୁ?
0: ସବୁ ଫସଲ ପାଇଁ ଯେମିତି ଖାଦ୍ୟ ସାର ପରିଚାଳନାର ଆବଶ୍ୟକତା ରହିଛି, କପା ଫସଲର ମଧ୍ୟ ସେମିତି ଆବଶ୍ୟକତା ରହିଛି। ସମନ୍ୱିତ କଥା ଯଦି ଆମେ କହିବା, ତାହେଲେ ଆମେ କେବଳ ରାସାୟନିକ ସାର ଉପରେ ନିର୍ଭର କରିକିରି, ଆଉ ଯେତେ ପ୍ରକାରର ଆମର ଉତ୍ସ ଅଛି ଉପାଦାନର, ଯେମିତି ଆପଣଙ୍କର ଗୋବର ଖତ, ଆଉ ଆପଣଙ୍କର ସବୁଜ ଖତ, ଯେମିତି ପିଡ଼ିଆ ବା ବିଭିନ୍ନ ପ୍ରକାରର ଜୀବାଣୁ ସାର, ଏଗୁଡ଼ାକୁ ଯଦି ଆମେ ଉତ୍ସ ହିସାବରେ ବ୍ୟବହାର କରିବା, ତାହେଲେ ଆମର ରାସାୟନିକ ସାର ଯେଉଁ ଆମେ DAP ପଟାସ

0: ବା ଗ୍ରୋମର ୟୁରିଆ ଏସବୁ ସାର ରାସାୟନିକ ସାର ବ୍ୟବହାର କରୁଛୁ, ସେହି ସାରର ପରିମାଣକୁ ଆମେ କମାଇ ପାରିବା ଏବଂ ସବୁଜ ଖତ, ଗୋବର ଖତ, ଜିଆ ଖତ ବା ଜୈବିକ ପଦ୍ଧତିରେ ଯେଉଁ ଜୈବିକ ଉତ୍ସ ଯେଉଁ ଅଛି ତାକୁ ଯଦି ଆମେ ମିଶାଇକରି ବ୍ୟବହାର କରିବା ତାହେଲେ ତାକୁ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବୋଲି କୁହାଯାଉଛି ଏବଂ କପା ଫସଲରେ ବହୁତ ଭଲ ଭାବରେ ଆମେ ତାକୁ କରିପାରିବା। ଯେମିତିକି ଆପଣଙ୍କର ଆମେ ଗୋବର ଖତ ବ୍ୟବହାର କରିବା, ଏକରକୁ 4-5 ଟ୍ରାକ୍ଟର ଲୋଡ଼ ଗୋବର ଖତ ବ୍ୟବହାର କରିବା ଏବଂ ଆମେ ଛଣି ମଞ୍ଜି କୁ ସବୁଜ ଖତ ହିସାବରେ ବ୍ୟବହାର କରିବା। କପା ଲଗାଇବା ସମୟରେ ଯଦି ଆମେ ଛଣି ମଞ୍ଜି ତାକୁ ବୁଣିବା ଏବଂ 30 ଦିନ ପରେ ସେ ଛଣି ଯେଉଁ ଗଛକୁ ଆମେ ମାଟିରେ ଭର୍ତ୍ତି କରିବା ତାହେଲେ ମଧ୍ୟ ବହୁତ ପରିମାଣରେ ଜୈବିକ ଖତ ଆମ ଜମିକୁ ମିଶିପାରିବ। ସେମିତି ଆପଣଙ୍କର ଜୀବାଣୁ ସାର ଯେଉଁ କହିବି ଆଜୋଟୋବାକ୍ଟର, ଆଜୋସ୍ପିରିଲମ ବା ଫୋସ୍ଫୋକଲଚର କପା ଲଗାଇବାର 12-15 ଦିନ ପରେ ଯଦି ଆମେ ଉପଯୁକ୍ତ ମାତ୍ରାରେ ଆମେ ବ୍ୟବହାର କରିବା ତାହେଲେ ଆମେ ରାସାୟନିକ ସାର ଉପରେ ଆମର ଯେଉଁ ଆମେ ବେଶୀ ଚାଷୀ ଭାବେ ନିର୍ଭର କରୁଛନ୍ତି ରାସାୟନିକ ସାରର ଉପରେ ଆମ ନିର୍ଭରତା କମିଯିବ ଏବଂ ଆମ ଜମିର ସ୍ୱାସ୍ଥ୍ୟ ଭଲ ରହିବ, ଗଛ ହୃଷ୍ଟପୃଷ୍ଟ ଭାବରେ ବଢ଼ିପାରିବ ଏବଂ ଚାଷୀ ରାସାୟନିକ ସାର ବ୍ୟବହାର କରି ଯେଉଁ ଖର୍ଚ୍ଚାନ୍ତ ହେଉଛନ୍ତି, ଅଧିକ ଖର୍ଚ୍ଚ ହେଉଛି, ତାକୁ ମଧ୍ୟ ଆମେ କମାଇ ପାରିବା।
1: ଆଜ୍ଞା, ଆଉ ଗୋଟେ ଆମର ଚାଷୀ ଦାମଙ୍କର କପା ଭିତରେ ଆମେ ଦେଖୁଛୁ ଆଜ୍ଞା, ଯେ କାନ୍ଦୁଲ କରିଥିବେ, ଝୁଡ଼ଙ୍ଗ କରିଥିବେ, ତ ୟାର ଦ୍ୱାରା କିଛି ଏମିତି
0: ସେଗୁଡ଼ାକୁ ଆମେ ମିଶ୍ରିତ ଫସଲ ବୋଲି କହୁଛୁ।
1: ଆଜ୍ଞା,
0: ଦେଖନ୍ତୁ ଆମେ ମିଶ୍ରିତ ଫସଲ ଏଥିପାଇଁ ଆମେ ନେଇଥାଉ, ଆମ ଚାଷୀମାନଙ୍କର ଯେଉଁ ସମସ୍ୟା ରହିଛି, ଧରନ୍ତୁ ଆମର ଅନାବୃଷ୍ଟି ହେବ, ବର୍ଷା ଠିକ୍ ସମୟରେ ହେବନି, ତାହେଲେ ଯଦି ଧରନ୍ତୁ ଆମର କପା ଫସଲ ଭଲ ନହେଲା, ତା ଭିତରେ ଯଦି ଆମେ ଅନ୍ତ ଫସଲ ବିଷୟରେ ହରଡ଼ ନେଇଥିବୁ ବା ବିରି ନେଇଥିବୁ ବା ସୋୟାବିନ ଚାଷ କରିଥିବୁ ତାହେଲେ ମଧ୍ୟ ସେହି ଫସଲରୁ ମଧ୍ୟ ଆମେ କିଛି ଅମଳ କରିପାରିବୁ।
1: ଆଜ୍ଞା,
0: ତେଣୁ କପା ଫସଲ ପାଇଁ ଆମେ ଦେଖିଛୁ ପରୀକ୍ଷା କରି ଯେ କପା ଫସଲର 8 ଧାଡ଼ି କପା ଫସଲରେ କପା ଧାଡ଼ି ଲଗାଇଲା ପରେ 2 ଧାଡ଼ି ଆମେ କାନ୍ଦୁଲ ଲଗାଇ ପାରିବା।
1: ଆଜ୍ଞା,
0: ସେମିତି 8 ଧାଡ଼ି କପା ପରେ ଆମେ 2 ଧାଡ଼ି ବିରି ବା ସୋୟାବିନ, ଏଗୁଡ଼ାକୁ ଆମେ ଅନ୍ତ ଫସଲ ହିସାବରେ ଆମେ ଚାଷ କରିପାରିବା। ଏବଂ ଯେଉଁ ସୋୟାବିନ ବା ବିରି କଥା କହିଲି, ଏଗୁଡ଼ା ସବୁ ବହୁତ ଅଳ୍ପ ମିଆଦି ଫସଲ, ପାଖାପାଖି 3 ମାସ ଭିତରେ ଏହି ଫସଲ ଅମଳ ହୋଇଯାଇଥାଏ ଏବଂ ସେଥିରେ ମଧ୍ୟ ଚାଷୀ 2 ପଇସା ଲାଭ କରିପାରିଥାନ୍ତି।
1: ଆଜ୍ଞା, ଯେହେତୁ ଅମଲ କଥା ଆମେ ଆଡ଼େ ଟିକେ ଯିମା ଆଜ୍ଞା, ତ ୟାର ସମୟ କେବେ ଅମଲ କର୍ମା ଆଉ କପାଟା ତାର ଯତ୍ନ କେତେ ରଖାରଖି ତାର ବିଷୟରେ
0: ଦେଖନ୍ତୁ, ମୁଁ ଯେମିତି କହିଥିଲି ଯଦି ଆମେ ଜୁନ୍ ମାସ ଦ୍ୱିତୀୟ ସପ୍ତାହଠୁ ଆରମ୍ଭ କରି ଜୁଲାଇ ମାସ ପ୍ରଥମ ସପ୍ତାହ ଭିତରେ ଆମେ ଗଛ ଲଗାଇବା, ମଞ୍ଜି ବା ବିହନ ଲଗାଇବା କଥା କାମ ସାରିବା, ତାହେଲେ ତା'ର 4 ମାସ ପରେ 115 ଦିନରୁ 120 ଦିନ ଭିତରେ ଆମର ପ୍ରଥମ ଦଫା ଫଳ ଫାଟିବ, ଯେଉଁ ବକରା କହୁଛନ୍ତି ବକରା ଫାଟିବ। ତେଣୁ ନଭେମ୍ବର ମାସ, ଅକ୍ଟୋବର ମାସ ଲାଷ୍ଟ ବା ନଭେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ଆମର ପ୍ରଥମ ଅମଳ ଆମେ କରିପାରିବା ଏବଂ ତା ପରବର୍ତ୍ତୀ ଅବସ୍ଥାରେ ଆମେ 15 ଦିନ ଛାଡ଼ିକି ଏବଂ ଆଉ 2 ମଧ୍ୟ ଆମେ ଅମଳ କରିପାରିବା।
1: ତ ଏବେ ଆଉ ଗୋଟେ କଥା ମନକେ ଆସିଛି ଆଜ୍ଞା, ଯେକୌଣସି ଚାଷ ଆମେ କଲେ ତାର ଯେନ୍ ଖର୍ଚ୍ଚ ଆରୁ ଲାଭ ସିଆଡ଼େ ମନ ଯାଇଛି ଆଜ୍ଞା, ତ କପା ଆମର ଏ ଅଞ୍ଚଳମାନଙ୍କୁ ଦେଖିଲେ ଆଜ୍ଞା ହାରାହାରି ଏକର ପିଛା କେତେ ଅଛି, ଖର୍ଚ୍ଚା କାଣା ହେଉଛି ଆଜ୍ଞା?
0: ଦେଖନ୍ତୁ, ମୁଁ ଯେମିତି କହୁଥିଲି ଆମର ବୃଷ୍ଟିପୃଷ୍ଟ ଅଞ୍ଚଳ ଏଇଟା ଆମର କଳାହାଣ୍ଡି ଜିଲ୍ଲା, କେବଳ ବର୍ଷା ପାଣି ଉପରେ ଆମେ ନିର୍ଭର କରି କପା ଚାଷ କରିଥାଉ। ଯଦି ବର୍ଷା ଠିକ୍ ସମୟରେ ହେଲା ବା ଠିକ୍ ପରିମାଣରେ ବର୍ଷା ଆମେ ପାଇଲୁ ତାହେଲେ କପା ଆମର ଫସଲ ଭଲ ହୋଇଥାଏ ଏବଂ ଆମେ ଚାଷୀମାନଙ୍କ ସହିତ ଆଲୋଚନା କରି ଏତିକି ଜାଣିଛୁ ଯେ ପାଖାପାଖି 6-8 କ୍ୱିଣ୍ଟାଲ ପର୍ଯ୍ୟନ୍ତ କପା ଅମଳ ବର୍ତ୍ତମାନ ହୋଇପାରୁଛି ଏବଂ ଯେଉଁମାନେ ଅଧିକା ଭଲ ଭାବରେ କପା ଫସଲ ଯତ୍ନ ନେଉଛନ୍ତି, ଖତ ସାର ଯେମିତି କହିଲେ ଘାସ ନିୟନ୍ତ୍ରଣ ବା ରୋଗପୋକ ନିୟନ୍ତ୍ରଣ କରିପାରୁଛନ୍ତି, 8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଗୋଟେ ଏକରରୁ ସେମାନେ ଅମଳ ମଧ୍ୟ ପାଇପାରୁଛନ୍ତି। ଏବଂ ଖର୍ଚ୍ଚ ବାର୍ଚ୍ଚ କଥା ଯଦି ଆପଣ କହିବେ ତାହେଲେ ଦେଖନ୍ତୁ, କପା ଯେହେତୁ ଫସଲ ଗୋଟେ ଦୀର୍ଘମିଆଦୀ ଫସଲ, ବହୁତ ଦିନ ପର୍ଯ୍ୟନ୍ତ ଆମ ଜମିରେ ରହୁଛି, ତେଣୁ ରୋଗପୋକ ପ୍ରାୟ ମୂଳରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରୋଗପୋକ କପା ଫସଲକୁ ଆକ୍ରାନ୍ତ କରିଥାନ୍ତି ଏବଂ ସେଥିରେ ମଧ୍ୟ ଚାଷୀମାନେ ଖର୍ଚ୍ଚାନ୍ତ ହୋଇଥାନ୍ତି। ତେଣୁ ଠିକ୍ ସମୟରେ ଠିକ୍ ପଦ୍ଧତିରେ ଯଦି ଆମେ ରୋଗପୋକ ନିୟନ୍ତ୍ରଣ କରିପାରିବା ଏବଂ ସମନ୍ୱିତ ପଦ୍ଧତିରେ ଆମେ ଖାଦ୍ୟ ସାର ପରିଚାଳନା କରିପାରିବା ତାହେଲେ ହାରାହାରି ଗୋଟେ ଏକରକୁ 20,000 ବା 22,000 ଟଙ୍କା ଭିତରେ ଖର୍ଚ୍ଚ ହେଉଛି ଏବଂ ସେଥିରେ ଆମେ ଯଦି 8 କ୍ୱିଣ୍ଟାଲ ପାଇବା, ଆପଣ ଦେଖନ୍ତୁ ଏ ବର୍ଷ ଆମର ପାଖାପାଖି 6,000 ଟଙ୍କା ଆମର ସହାୟକ ମୂଲ୍ୟ ଥିଲା, 20-22,000 ଟଙ୍କା ଖର୍ଚ୍ଚ କରି ଜଣେ ଚାଷୀ 45,000-50,000 ଟଙ୍କା ପର୍ଯ୍ୟନ୍ତ ଆୟ କରିବାର ସୁଯୋଗ ରହିଛି।
1: ଯାହା ଆଜ୍ଞା, ଆଜି ଆପଣ ମୋର ବୈଠକକୁ ଆସିଲେ, ଆର ଆମେ କପା ଫସଲ ଯେନ୍ କରୁଛୁଁ ଏଇତାର କାଜି ଜ୍ଞାନ କୁଶଲ କେତେ ଜରୁରୀ, ଆଉ ଏଇଟା କେନ୍ ପାଇମା ତାର ବିଷୟରେ ସୁନ୍ଦର ଭାବରେ ଆପଣ ବୁଝାଲେ। ସମୟ ଦେଇଥିବା ହେତୁ ଆକାଶବାଣୀ ତରଫରୁ ଆର ଆମର ବୈଠକରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର
2: ବାବୁରି।
3: ହଁ,
2: ଦେଖନୁ କେତେ ଗହନ କଥା ମନେ ଆଜ୍ଞା କହିଦେଲେ, ଆରୁ ଇ କାନେ ଶୁଣିକରି ସେ କାନେ ଛାଡ଼ିଦେବୁ ବୋଲେ
3: ନାଇଁ ହିଏ ସବୁ ପଏଣ୍ଟ କେ ପଏଣ୍ଟ ଆର ଗଏଣ୍ଟ କେ ଗଏଣ୍ଟ ବାନ୍ଧି କରି ଚଲବାକେ ପଡ଼ବା, କାମେ ଲଗାବାକେ ପଡ଼ବା। ଯେ ଆମର ଦଦା ତ ବିଶେଷଜ୍ଞ ଆଜ୍ଞା ସାଙ୍ଗେ କଥା ହେଲେ ଆର ଆଜ୍ଞା କେ ଧନ୍ୟବାଦ ଦେଲେ,
2: ଆମେ ଶୁଣି ଧନ୍ୟବାଦ ଦମା
3: ଦମା ଦମା।
2: ଯେ ବାବୁ,
3: ହଁ
2: ଜିମାନା ଚାଲ।
3: ଜିମା।

0: ଦେଖିବା। ତ ଦାଦା ଆପଣଙ୍କର ଇଠାନେ କାଇଁ କାଇଁ ଚାଷ କରସନ୍ ଦାଦା?
1: ଦେଖନ୍, ଆମର ଇନେ କପା ଚାଷ ମୁଖ୍ୟ ଫସଲ, ତାପରେ ଧାନ ଚାଷ, ତାପରେ ମିଶ୍ରିତ ଫସଲ ଭାବେ ଆମେ କାନ୍ଦୁଲକେ କପାରେ ଲଗାଉଛୁ, କାନ୍ଦୁଲ ତାପରେ ମକା ବି ଯିଏ ଯେନ୍ତା ଦେଇପାରିଲା ସେମିତି।
0: ତ ଦାଦା ଆପଣ ଯେନ୍ତା କହିଲେ ଆପଣ ଇଠାନେ କପା କରୁଛନ୍, ଆମେ ଜାଣିଛୁ ଯେ କପା ହେଉଛେ ଗୋଟେ ଅର୍ଥକାରୀ ଫସଲ, ତ ଆପଣଙ୍କର ଇଠାନେ କପାନୁ ଆପଣଙ୍କର ଆର୍ଥିକ କେନ୍ତା ତାର ବୃଦ୍ଧି ରହୁଛେ, ଆରୁ ବଜାର ଦରରେ କେନ୍ତା ଆପଣ ତାକେ ବିକ୍ରି କରୁଛନ୍?
1: ଆଜ୍ଞା, ବଜାର ଦରରେ ଦେଖନ୍ ରେଟ୍ ଯାଉଛେ, ହେଲେ ଆମର ସାର ଖତ ଯେତେ ରେଟ୍ ହେଇଯାଉଛେ ସେ ବିଷୟକେ ଦେଖିଲା ବେଲକେ ଆମକେ ଚାଷୀକେ କିଛି ଲାଭ ନାଇଁ ହେବା। ତ ସେନର ଉପଚାର ଯଦି ଆଗକେ ସରକାର କରବେ ତେବେ ଆମେ ବହୁତ ଭଲରେ ଆମେ ଫସଲର ମୂଲ୍ୟ ପାଇପାରମୁ।
0: ନିହାତି ଭାବରେ ଦାଦା, ଯଦି ଆର୍ ଟିକେ ସହାୟତା ମିଳତା ବୋଲେ ଆମେ ଆର୍ ଉନ୍ନତି କରିପାରତୁ। ଯେ ଦାଦା ଆମେ ଆର୍ ଗୋଟେ ଜିନିଷ ଜାଣିଛୁଁ ଯେ ଯେନ୍ସି ବି ଚାଷ କରବାର୍ ଲାଗି ହେଲେ ତାର ଲାଗି ମାଇଟ୍ ଗୋଟେ ବିଶେଷ ଭୂମିକା ନେସି, ତ ଆପଣଙ୍କର ଏଠାନେ କେନ୍ତା ପ୍ରକାରର ମାଇଟ୍ ଅଛେ ଆର୍ ସେଟା ଆପଣଙ୍କର କପା ଫସଲ ଲାଗି ଠିକ୍ ଉପଯୋଗୀ ହେଇପାରୁଛେ କି ନାଇଁ?
1: ମାଟି ଭଲ ଅଛେ ଆଜ୍ଞା, ମାଟି ଦେଖନ୍ କଲା ମାଟି ଅଛେ, ତାପରେ ବାଲି ଦୋର୍ସା ବି ଯେନ୍କି ଜଙ୍ଗଲିଆ ମାଟି ଅଛେ, ରୁଗୁଡ଼ିଆ ମାଟି ଅଛେ, ଖଲିଆ ମାଟି ଅଛେ, ସେଟା ଜାଗା ଅନୁପାତରେ ଯେନ୍ଟା କଲା ମାଟି ଆଜ୍ଞା ସେ ଜାଗାରେ ବହୁତ ବଢ଼ିଆ ସୁନ୍ଦର ଫସଲ ହେଉଛେ, ଆରୁ ରୁଗୁଡ଼ିଆ ମାଟିନେ ଟିକେ ଫସଲଟି କମ୍ ପ୍ରଭାବ ଏକା ହେଉଛେ।
0: ବହୁତ ବଢ଼ିଆ କଥା କହିଲେ ଦାଦା ଆପଣ, ତ ମାଇଟ୍ ଉପରେ ପୁରା କହିଦେଲେ। ଯେ ଆର୍ ଗୋଟେ ଜିନିଷ ବି ଆମେ ଜାଣିଛୁ ଯେ ଆମେ ଚାଷ କରବାର ଆଗରୁ ମାଇଟ୍ର ପରୀକ୍ଷା କରସୁଁ କି ମାଇଟ୍ର ଉର୍ବରତା ବଢ଼ାବାର୍ ଲାଗି ଆମେ ତାର ଚେଷ୍ଟାମାନେ କରସୁଁ, ତ ଆପଣ ଇଠାନେ କାଁ କାଁ ପ୍ରକାରର ପ୍ରୟାସ କରିଛନ୍?
1: ଆଜ୍ଞା ଦେଖନ୍, ଆମେ ଯେନ୍ତା ଜୈବିକ ଖତ ଦେଉଥିଲୁ, ତାପରେ ନିଜର ଖତ ଯେନ୍ଟା ଆମେ ଘରୁଆ ଖତ ଗାଈ ଗୋରୁ ଛେଲମେଣ୍ଡା ଖତ ଆଣିକରି ବି ସେଟା ବି ଆମେ କପା ପୁଟ କଲା ମାଧ୍ୟମରେ ଦେଇକି ଚାଷ କରୁଛୁ। ଆଜ୍ଞା,
0: ବହୁତ ବଢ଼ିଆ କଥା କହିଲେ, ଯେନ୍ଟାକି ଆମେ ରାସାୟନିକ ସାର ନେଇ ଦେଇକରି ଜୈବିକ ସାର ଦେଇକିନା ପୁଣି ଆମେ ଚାଷ କରିପାର୍ମା ଆର୍ ବନେ ଚାଷ ହେଇପାର୍ବା। ତ ଦାଦା ଆମେ ଆର୍ ଗୋଟେ ଜିନିଷ ଜାଣିଛୁ ଯେ ପାଏନ୍ ନାଇଁ ହେଲେ ମାନେ ଫୁନି ନେଇ ବଚିପାରେ, ତ ହେନ୍ତା ଚାଷ ଫୁନି ନେଇ ହେଇପାରେ, ତ ଆପଣଙ୍କର ଇଠାନେ ପାଏନ୍ର କେନ୍ତା ବ୍ୟବସ୍ଥା କରୁଛନ୍ ଆପଣ?
1: ପାଣିର ବ୍ୟବସ୍ଥା ଆଜ୍ଞା, ଆମେ ସେ ଉପରୁ ଏକା ପାଣି ପଡ଼ିଲେ ଯା ହୋଇ ଚାଷ ହେଇପାରୁଛେ, ଆର୍ ଜଳସେଚନର ସୁବିଧାଟା ନାଇଁ ଏ।
0: ତ ଦାଦା ଇ ବରଷ ତ ବନେ ବର୍ଷା ହେଇଛେ, ତ ସେଟା ଚାଷ ଲାଗି ଠିକ୍ ହେଇଛେ କି କେନ୍ତା?
1: ଭଲ୍ ହେଇଛେ ଆଜ୍ଞା, ଯଦି ଆର୍ ଆଗକେ ଟିକେ ବର୍ଷା ଯଦି ଭଲ୍ ହେବା ତେବେ କପା ଲାଗି ବି ଭଲ୍ ଆର୍ ଧାନ ଲାଗି ବି ଭଲ୍ ହେଇପାର୍ବା।
0: ନିହାତି ଭାବରେ, ତ ଆପଣ ତ ଆମକେ ବହୁତ ସାରା ଜିନିଷ୍ କହିଲେ ଦାଦା, ବାକି ଆର୍ ଗୋଟେ ଜିନିଷ୍ ମୁଇଁ ଆପଣଙ୍କେ ପଚାରବାର୍ ଲାଗି ଚାହିଁବି ଯେ ଆପଣ ଯେନ୍ତା ଗୋଟେ ଜୁଆନ୍ ଚାଷୀ ଆପଣ ଅଣ୍ଟା ଭିଡ଼ିଛନ୍, ଚାଷ କାମ କରୁଛନ୍, ହେନ୍ତା ଆଜିକାଲିର ଯେନ୍ ଜୁଆନ୍ ପିଲାମାନେ ଅଛନ୍, ଯେନ୍ମାନେ ବେକାରୀ ବସିଛନ୍, ଯେନ୍ମାନେ ଚାଷ କାମ କରିପାରତେ, ସେମାନଙ୍କେ ଆପଣଙ୍କର ଆଡ଼ୁ ଆପଣ କାଣା ବାର୍ତ୍ତା ଦେବାର ଲାଗି ଚାହିଁବେ?
1: ଆଜ୍ଞା, ମୁଇଁ ସେମାନଙ୍କେ ବାର୍ତ୍ତା ଦେବାକେ ଚାହୁଁଛେ, ସେମାନେ ନେଇକେ ନିଜର କିଆରିକେ ଆସିକରି ବାପା ଯେନ୍ତା ଚାଷ କରୁଛନ୍ ସେ ବିଷୟରେ, କେନ୍ତା ଚାଷ କଲେ କେନ୍ତା ହେଇପାର୍ବା ସେ ବିଷୟରେ ଯଦି ସେମାନେ କିଆରିକେ ଆସିକରି ତାର ତଦନ୍ତ କରବେ। ଚାଷୀର ପିଲା ଯଦି ଚାଷୀ ନେଇ ହେବା ବୋଲେ ଆଜ୍ଞା ବାହାରେ ବୁଲୁଥିବା, ସେ ଆର କେନ୍ ଆଡ଼ୁ ଭଲ କମେଇ କରି ଖାଇପାର୍ବା? ଆଜ୍ଞା, ସେଥିଲାଗି ମୁଇଁ ସମସ୍ତଙ୍କେ ଯୁବକ ମନକେ କହୁଛେ, ଚାଷୀ ଭାଇର ପିଲାମାନଙ୍କେ, ସେମାନେ ନିହାତି ତାଙ୍କର କିଆରିକେ ଆସନ୍, ଆରୁ ଚାଷ କେନ୍ତା କରି ମୋର ବୁଆ କରୁଛେ ସେ ଆକାରରେ ଧ୍ୟାନ ଦିଅନ୍, ଆଗକେ ସେମାନେ ଭଲ ଚାଷୀ ହେଇପାରବେ। ଆଜ୍ଞା,
0: ବହୁତ ବଢ଼ିଆ କଥା କହିଲେ, ଆର୍ ଆମକେ ଯେତେ ବି ଚାଷୀ ଭାଇମାନେ ଶୁଣୁଛନ୍ ସବକେ ଫୁନି ଆପଣ ବଢ଼ିଆ ବାର୍ତ୍ତା ଦେଲେ ଯେ ସେମାନେ ନିଜର ମାଇଟ୍କେ ଫିରନ୍, ଆରୁ ମାଇଟ୍ନେ କାଦୋ ହୁଅନ୍, ଆର୍ ସେଠାରେ ଅଣ୍ଟା ଭିଡ଼ି କରି ଚାଷ କରିପାରବେ ଆର୍ ନିଜର ଉନ୍ନତି ଫୁନି କରିପାରବେ। ତ ଦାଦା ଆପଣ ତ ଆମକେ ବହୁତ ସାରା କଥା କହିଲେ, ଆପଣଙ୍କର ଅଭିଜ୍ଞତାର କଥା କହିଲେ, ତ ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆପଣଙ୍କେ ଢେର ସାରା ଧନ୍ୟବାଦ ଆରୁ ଜୁହାର ଦାଦା।
1: ନମସ୍କାର ଆଜ୍ଞା।
2: ଦେଖୁଛୁ କେତେ ବୁଣିଆ କଥା ଆମର ଚାଷୀ ଦାଦା କହିଦେଲେ
3: ବନ୍ଧୁ,
2: ହଁ ଆରେ ବାବୁ ଗୋଟେ କଥା ସତେ, ଚାଷ କାମ ଯାହାର କେଡ଼େ ସୁଖ ତାହାର, ସେଇ ସିନା ଦୁନିଆକୁ ଯୋଗାଉଛି ଆହାର।
3: ବଢ଼ିଆ କଥା କହିଲୁ,
2: ଏନ୍ତା ଚାଷୀ ଦାଦା ମନେ ବୋଲୁ ଆମର ଦେଶକେ ଖାଦ୍ୟ ଯୋଗାଉଛନ୍, ସେଥିର ଲାଗି ସେମାନେ ଆମର ଦେଶର ମେରୁଦଣ୍ଡ।
3: ସେଥିର ଲାଗି ତ ଦାଦା ଜୟ ଯବାନ ଜୟ କିଷାନ କୁହା ହେସି।
2: ମନେ କଥା କହିଲୁ ଯେ ବାବୁ ଶୁଣୁ ଜିମାନା ବୋଲୁଛେ,
3: ସମିଆ ତ ହେଲା ଦାଦା, ଆର ସମିଆ ହେଲେ ତ ବୈଠକ ଛାଡି କରି ଯିବାକେ ପଡ଼ସି। ତୁ ଆମକେ ଯେତକି କକା ବୋବା ଦାଦା ମା ଭୟନ ଶୁଣୁଛ ସବକେ ଚୈତୁ ଦାଦା
2: ଆର ଲେକଡୁ ଦାଦା
3: ଜୁହାର।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚିତାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ।

0: ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ସୁଚିନ୍ତିତ ମତାମତ ସବୁକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁକୁ ଆଜି ପୁଣି ଦୁଇ ସପ୍ତାହ ପରେ ଶ୍ରୋତାଙ୍କର ନୂତନ ମତାମତ, ନୂତନ ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ, ନମସ୍କାର।
0: ଆଶ୍ୱାସନା, ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର ମତାମତ କୋଉଠୁ ଆସିଛି ଏବଂ କ'ଣ ନୂତନ ମତାମତ ଆସିଛି।
1: ହଁ, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି ହାଟପଦା ପଡ଼ା ତିତଲାଗଡ଼ ଜିଲ୍ଲା ବଲାଙ୍ଗୀରରୁ।
0: ହଁ,
1: ଲେଖିଛନ୍ତି ସୁବାସ ଭୋଇ ଏବଂ ରଜନୀ ଭୋଇ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ଅପା ଏବଂ ଭାଇଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆଗକୁ ଆସୁଥିବା ଆମର ଗଣପର୍ବ, ଭାତୃଭାବର ପର୍ବ, ପବିତ୍ର ନୂଆଖାଇ ପାଇଁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଏବଂ ନୂଆଖାଇ ଜୁହାର।
1: ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗୁଛି। ମଲ୍ଲିକ ସାର୍ଙ୍କର ପରିକ୍ରମା ବହୁତ ଭଲ ଲାଗେ, ଆମେ ସବୁଥର ଶୁଣୁ। ଗତ ପରିକ୍ରମା କାର୍ଯ୍ୟକ୍ରମରେ ହଳିଆ ଗୀତ ବିଷୟରେ ବହୁତ କଥା ଜାଣିହେଲା। ପୁଣି ଶେଷରେ ଗୋଟିଏ ଅନୁରୋଧ ମଧ୍ୟ କରି ଲେଖିଛନ୍ତି ଯେ ନୂଆଖାଇ ହେଉଛି ଆମର ବଡ଼ ପର୍ବ, ସେହି ବିଷୟରେ ଗୋଟିଏ ପରିକ୍ରମା କାର୍ଯ୍ୟକ୍ରମ ଶୁଣେଇବେ।
0: ଶ୍ରୋତବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଶନିବାର ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଶୁଣୁଛନ୍ତି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି ଏବଂ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଆଗାମୀ ପରିକ୍ରମା କାର୍ଯ୍ୟକ୍ରମ ମାନଙ୍କରେ ଆମେ ଆମର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଏକ ପରିକ୍ରମା କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ନିଶ୍ଚିତ ଭାବରେ ଆମେ ଏଭଳିଆ ଏକ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବୁ। ଆପଣ ଶୁଣନ୍ତୁ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି କେତେ ଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ସୁମିତ୍ରା ସାହୁ, କ୍ଷମାସାଗର ସାହୁ, ଉର୍ମିଳା ସାହୁ, ପ୍ରକାଶ ସାହୁ ଏବଂ ଆକାଶ ସାହୁ, ଗ୍ରାମ ପାକେଲପଡ଼ା, ପୋଷ୍ଟ ମୁଡ଼ି, ଭାୟା ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ।

0: ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମ ଅଗଣାରେ ଥିବା ମହାଶୟ ଏବଂ ମହାଶୟଙ୍କୁ ଆମର ସ୍ନେହଭରା ନମସ୍କାର ବୋଲି ଲେଖିଛନ୍ତି।
1: ଆପଣ ସମସ୍ତଙ୍କୁ ଚିଠି ପାଇଚିରେ ଉପସ୍ଥିତ ଥିବା ଆପଣଙ୍କର ପ୍ରିୟ ଅପା ଭାଇଙ୍କ ତରଫରୁ ପ୍ରତି ନମସ୍କାର ଏବଂ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା।
0: ଗତ ମଙ୍ଗଳବାର 1 ତାରିଖ ଶକ୍ତିରୂପା କାର୍ଯ୍ୟକ୍ରମରେ ଭାଇରାଲ ରୋଗର ଲକ୍ଷଣ ଫୋନ୍ ଇନ୍ରେ ସିଧା ପ୍ରସାରଣ କରାଯାଇଥିଲା, ଯେଉଁଥିରେ ଶ୍ରୋତାଙ୍କର ପ୍ରଶ୍ନ ଉତ୍ତରରୁ ବହୁତ କିଛି ଜାଣିହେଲା। ଏଣୁ ଡକ୍ଟର ଦୀନବନ୍ଧୁ ସାହୁ ଏବଂ ଦୀପ୍ତିମୂନ୍ ଅପାଙ୍କୁ ଆମ ସମସ୍ତଙ୍କର ଧନ୍ୟବାଦ ଜଣାଇଦେବେ।
1: ନିଶ୍ଚିତ ଭାବରେ, କିନ୍ତୁ ପ୍ରକୃତରେ ଶ୍ରୋତାବନ୍ଧୁ, ଆପଣ ଯେଉଁ ବିଷୟରେ ଆମକୁ ଚିଠି ଲେଖିଛନ୍ତି ସମ୍ପୃକ୍ତ ବିଷୟ ଉପରେ ସମ୍ପୂର୍ଣ୍ଣ ଉପରେ ଆଧାରିତ ନଥିଲା। ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଥିଲା ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ଏ ସମ୍ପର୍କରେ ବିଶେଷଜ୍ଞ ଭାବରେ ଆମ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚିକିତ୍ସକ ଡକ୍ଟର ଦୀନବନ୍ଧୁ ସାହୁ ଉପସ୍ଥିତ ଥିଲେ ଏବଂ ଆପଣମାନଙ୍କର ପ୍ରଶ୍ନର ଉତ୍ତର ସେ ସିଧାସଳଖ ଫୋନ୍ ମାଧ୍ୟମରେ ଦେଇଥିଲେ। ତେଣୁ ଆଶା କରୁଛୁ ଆପଣଙ୍କୁ ସେ କାର୍ଯ୍ୟକ୍ରମ ଭଲ ଲାଗିଥିବ। ଆଉ କ'ଣ ମତ ରହିଛି?
0: ପୁଣି ସେମାନେ ମତାମତ ଏବଂ ଅଭିଯୋଗ କରି ଲେଖିଛନ୍ତି, ଏହି କାର୍ଯ୍ୟକ୍ରମରେ ଦୀପ୍ତିମୂନ୍ ମହାଶୟଙ୍କର କଥା ବେଶୀ ଶୁଣାଯାଉନଥିଲା, ଡାକ୍ତରଙ୍କ କଥା ଶୁଣାଯାଉଥିଲା, ତା ପରେ ପରେ ଠିକ୍ ଶୁଭା ଗଲା। ଏଥିପ୍ରତି ଟିକିଏ ଦୃଷ୍ଟି ଦିଅନ୍ତୁ ଏବଂ କାର୍ଯ୍ୟକ୍ରମଟି ପ୍ରସାର କରନ୍ତୁ। ତାହାପରେ ପରେ ଫୋନ୍ଟି ଖରାପ ହେବା ହେତୁ ଅନେକ ଶ୍ରୋତା ଫୋନ୍ କରିପାରିଲେ ନାହିଁ। ଅଧିକାଂଶ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଏହିପରି ବ୍ୟାଘାତ ଘଟୁଛି, ଆଉ କାର୍ଯ୍ୟକ୍ରମଟି ସରିଲା ପରେ ଫୋନ୍ ରିଙ୍ଗ ହେଉଛି, ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
1: ଶ୍ରୋତାବନ୍ଧୁ, ପ୍ରକୃତରେ ଆମେ ଅନେକ ଥର ସୂଚନା ଦେଇସାରିଛୁ ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ତକ ଠିକ୍ ଥାଏ ଏବଂ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ସିଗ୍ନାଲ୍ ମିଳେ ନାହିଁ, ଆପଣଙ୍କ ସହିତ ଯୋଗାଯୋଗ ହୋଇପାରେ ନାହିଁ, ତାହା ତ ଆମର ହାତର କଥା ନୁହେଁ। ଆମେ ସବୁବେଳେ ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗରେ ଅଛୁ ଏବଂ କେମିତି ଫୋନ୍ ଲାଇନ୍ ସବୁବେଳେ ଠିକ୍ ରହିବ ଏବଂ ଏହି କାର୍ଯ୍ୟକ୍ରମମାନଙ୍କରେ ଆମର ଶ୍ରୋତାଙ୍କ ସହିତ ଯୋଗାଯୋଗ ଠିକ୍ ଭାବରେ ହୋଇପାରିବ ଆମେ ଚେଷ୍ଟା କରୁଛୁ, କିନ୍ତୁ ଏମିତି ଏକ ଅବ୍ୟବସ୍ଥା ବେଳେବେଳେ ଉପୁଜିଥାଏ ଯାହାଫଳରେ କି କାର୍ଯ୍ୟକ୍ରମର ମାନ ହ୍ରାସ ହୋଇଥାଏ। ସେଦିନ ଏଭଳିଆ କିଛି କାରଣବଶତଃ ଆପଣ ଦୀପ୍ତି ଅପାଙ୍କର କଥା ସ୍ପଷ୍ଟ ଭାବରେ ଶୁଣିପାରୁନଥିଲେ, ତେଣୁ ଆଗକୁ ଆହୁରି ଆମେ ଯତ୍ନବାନ ହେବୁ। କିନ୍ତୁ ବେଳେବେଳେ କ'ଣ ହୁଏ, ଏହିସବୁ ଯନ୍ତ୍ରାଂଶର କଥା ନା, ତା ଉପରେ କିଛି ଗ୍ୟାରେଣ୍ଟି ଦିଆଯାଇପାରେ ନା। ଆଶା କରୁଛୁ ଆପଣ ଆମକୁ ସହଯୋଗ କରିବେ, ବୁଝିବେ, କିନ୍ତୁ ଆପଣଙ୍କର କଥାକୁ ଆମେ ମନେ ରଖୁଛୁ, ଆମେ ନିଶ୍ଚିତ ଭାବରେ ଆଗକୁ ଧ୍ୟାନ ଦେବୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଲେଖିଛନ୍ତି ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ନୂଆପଡ଼ାରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଲେଖିଛନ୍ତି, ମୁଁ ଆପଣଙ୍କ କେନ୍ଦ୍ରର କାର୍ଯ୍ୟକ୍ରମ ମଝି ମଝିରେ ଶୁଣି ସମୟ ବାହାର କରିକି ବହୁତ କମ୍ କାର୍ଯ୍ୟକ୍ରମ ଶୁଣିପାରେ ସମୟ ଅଭାବରୁ। ମୋର ଗୋଟିଏ ଅନୁରୋଧ ରହିଛି ଯାହା ବିଷୟରେ ମୁଁ ବହୁତ ଦିନରୁ ଭାବୁଛି କହିବା ପାଇଁ, ହେଲେ ସୁବିଧା ସୁଯୋଗ ହୋଇପାରୁନଥିଲା। ଅନୁରୋଧ ଏହାକି ଯେ ବର୍ତ୍ତମାନ ଆସୁଛି ଆମର ଗଣପର୍ବ ନୂଆଖାଇ, ଯାହାକି ଆମ ସମସ୍ତଙ୍କୁ ସମସ୍ତଙ୍କ ସହିତ ଯୋଡ଼ିକି ରଖିବାର ଏକ ପରମ୍ପରା। ସମସ୍ତେ ଯେଉଁଠି ଥାଆନ୍ତୁ ନା କାହିଁକି ନୂଆଖାଇ ଦିନ ନିଜ ନିଜ ଘରକୁ ଫେରିଥାନ୍ତି, ଏକ ନିଆରା ପରମ୍ପରା। ଗ୍ରାମଦେବୀ ଏବଂ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ନୂଆ ଲାଗି ହୋଇଥାଏ। ଆନନ୍ଦ ଉଲ୍ଲାସର ପର୍ବ ହେଉଛି ନୂଆଖାଇ ପର୍ବ। ତେବେ ଏହି ନୂଆଖାଇରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରାଗଲେ ଆମେ ଶ୍ରୋତା ବହୁ ଖୁସି ଅନୁଭବ କରିବୁ, କାରଣ ଆମେ କାମ ସରିକି ସନ୍ଧ୍ୟାରେ ଘରକୁ ଫେରୁ ତ ଶୁଣିପାରିବୁ ଏହି କାର୍ଯ୍ୟକ୍ରମ। ଏହି ଅନୁରୋଧଟି ଆପଣ କେତେ ଦୂର ପୂରା କରିପାରିବେ ସେହି ଅପେକ୍ଷାରେ ରହିଲି।
1: ଶ୍ରୋତାବନ୍ଧୁ, ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଯେ ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ସମୟଟିକ କାଢ଼ିକି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆପଣ ଚିଠି ଦେଇଛନ୍ତି। ଆଜି ଚିଠି ପାଇଛୁ କାର୍ଯ୍ୟକ୍ରମରେ ତାକୁ ଆମେ ସାମିଲ କରୁଛୁ। ଆଗକୁ ଆସୁଛି ଆମର ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ଗଣପର୍ବ ପବିତ୍ର ନୂଆଖାଇ। ଏହି ନୂଆଖାଇକୁ ନେଇ ଆମେ ନିଶ୍ଚିତ ଭାବରେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଚେଷ୍ଟା କରିବୁ, କିନ୍ତୁ କଥା ହେଉଛି ସାନ୍ଧ୍ୟ ଅଧିବେଶନରେ ଆମର କାର୍ଯ୍ୟକ୍ରମ ସାରିଣୀ ଅନୁସାରେ ଯଦି କାର୍ଯ୍ୟକ୍ରମ ପ୍ରଚାର କରିବାର ସମୟ ଥାଏ ତାହେଲେ ଆମେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରିବୁ, କିନ୍ତୁ ସପ୍ତାହକୁ ଥରେ ପ୍ରଚାର ହେଉଥିବା ଶନିବାର ପରିକ୍ରମା କାର୍ଯ୍ୟକ୍ରମରେ ଆପଣ ନିଶ୍ଚିତ ଭାବରେ ଆମ ଗଣପର୍ବ ନୂଆଖାଇର ବିଶେଷତ୍ୱ ଏବଂ କିଛି ନୂଆଖାଇ ଗୀତ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ପୁଣି ଥରେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଆସିଛି ରାଧାରାଣୀ ପଡ଼ା, ଜିଲ୍ଲା ବଲାଙ୍ଗୀରରୁ। ଲେଖିଛନ୍ତି ସୁମନ ପୂଜାରୀ, ଅନିଲ ମିସ୍ତ୍ରୀ ଏବଂ ବିଭୁ ସାହୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମର ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେମାନେ ଲେଖିଛନ୍ତି, ଆମେ ବହୁତ ଦିନରୁ ଚିଠି ଦେବୁ ଭାବୁଥିଲୁ ହେଲେ ଦେଇପାରି ନଥିଲୁ, ତେଣୁ ଦୁଃଖ ଲାଗୁଛି। ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବିଶେଷ କରି

0: ଖୋଲାଝରକ ପରିକ୍ରମା ଆଉ ଅନୁରୋଧ ଗୀତ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ। ତେବେ ଶେଷରେ ଗୋଟିଏ ଅନୁରୋଧ କରି ଲେଖିଛନ୍ତି, ଆଗକୁ ଆସୁଛି ଦଶହରା, ମା ଦୁର୍ଗାଙ୍କ ଉପରେ କିଛି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବେ, ଏହି ଅନୁରୋଧ ରହିଲା ବୋଲି ସେମାନେ ଲେଖିଛନ୍ତି।
1: ଶ୍ରୋତା ବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ବହୁତ ଦିନରୁ କାର୍ଯ୍ୟକ୍ରମ ଶୁଣିକି ଚିଠିପତ୍ର ଦେବା ପାଇଁ ଚାହୁଁଥିଲେ, ସମୟ ଅଭାବରୁ ଆପଣ ଚିଠି ଦେଇପାରୁ ନଥିଲେ, କିନ୍ତୁ ଆଜି ଆପଣ ଚିଠି ଲେଖିଛନ୍ତି, ଆମର ହସ୍ତଗତ ହେଇଛି, ତାକୁ ନିଶ୍ଚିତ ଭାବରେ ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଶୁଣୁଥିବେ। ଆପଣ ଯାହା ଅନୁରୋଧ କରିଛନ୍ତି, ଆଗକୁ ଆସୁଛି ପବିତ୍ର ଦଶହରା ପର୍ବ ଏବଂ ଏହି ଦଶହରାରେ ଆମେ 9 ଦିନ ଯାକ ରାତିରେ ମା ଦୁର୍ଗାଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକମାଳା କାର୍ଯ୍ୟକ୍ରମ ପ୍ରଚାର କରିବୁ ଏବଂ ପ୍ରତ୍ୟେକ ଦିନ ଦଶହରାରେ ଆମେ ସକାଳର ଯେଉଁ ବନ୍ଦନା କାର୍ଯ୍ୟକ୍ରମ ରହିଛି ତାହା ଏକ ବିଶେଷ ବନ୍ଦନା କାର୍ଯ୍ୟକ୍ରମ, ଯାହା ସୂଚନା ସହିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ବିଶେଷ ଉପସ୍ଥାପନା ରହିବ, ତାକୁ ଆପଣ ଶୁଣନ୍ତୁ ଏବଂ ସେହି କାର୍ଯ୍ୟକ୍ରମ ଗୁଡ଼ାକ କେମିତି ଲାଗୁଛି ପରବର୍ତ୍ତୀ ସମୟରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗୋଲାମୁଣ୍ଡା ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଧବଳ ମାଝି ଏବଂ ସୁକାନ୍ତ ମାଝି। ପ୍ରଥମେ ସେମାନେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବହୁତ ଭଲ ଲାଗେ। ଆମେ ହେଉଛୁ ଚାଷୀ, ତେଣୁ ଚାଷବାସ କାର୍ଯ୍ୟକ୍ରମ ଶୁଣୁ। ବର୍ତ୍ତମାନ ପାଣିପାଗର କିଛି ବି ଭରସା ରହୁନାହିଁ, ସମୟରେ ବର୍ଷା ନ ହୋଇ ଅସମୟରେ ବର୍ଷା ହୋଇ ଚାଷ କାମ ସବୁ ଉଜୁଡ଼ି ଯାଉଛି। ଆମେ ବହୁତ ପରିଶ୍ରମ କରୁଛୁ, ହେଲେ ଅସମୟରେ ଯେଉଁ ବର୍ଷା ହେଉଛି ତା ପାଇଁ ଆମେ ଆମର ଚାଷକୁ ଭଲରେ ସାଇତି ବି ରଖିପାରୁନୁ। ତେବେ ଏହି ବିଷୟରେ ଯଦି କିଛି କାର୍ଯ୍ୟକ୍ରମ କରାଯାଏ ଏବଂ କିଛି ବିଶେଷଜ୍ଞଙ୍କ ସାକ୍ଷାତକାର ପରାମର୍ଶ ଯଦି ଆମେ ଶୁଣିବାକୁ ପାଇବୁ, ତାହେଲେ ଆମେ ଚାଷୀ ଉପକୃତ ହେବୁ। ଚାଷବାସରେ ମଧ୍ୟ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବିଶେଷଜ୍ଞଙ୍କ ସହ ଏହି ଅନିୟମିତତା ସମ୍ପର୍କରେ କଥା ହୋଇ ଚାଷ ବିଷୟରେ ବୁଝିପାରିବୁ। ତେଣୁ ଅନୁରୋଧ ଯେ ଏପରି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆମକୁ ଜଣାଇଲେ ଆମେ କଲ୍ କରିକି ସିଧାସଳଖ ଜାଣିପାରିବୁ।
1: ଶ୍ରୋତାବନ୍ଧୁ, ଭାରି ଖୁସି ଲାଗିଲା ଯେ ଆପଣ ଚାଷ କରୁଛନ୍ତି ଏବଂ ଆକାଶବାଣୀ ଶୁଣୁଛନ୍ତି, ଆପଣଙ୍କର ସମୟ ବାହାର କରିକି ଆମକୁ ଚିଠି ଲେଖିଛନ୍ତି। ଆପଣ ଯାହା ଲେଖିଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଏବଂ ବର୍ଷାରେ ଅନିୟମିତତା ଯୋଗୁଁ ଚାଷ କାମ ଯେମିତି ବାଧାପ୍ରାପ୍ତ ହେଉଛି, ଏ ସମ୍ପର୍କରେ ଆମେ ଅନେକ କାର୍ଯ୍ୟକ୍ରମ ଆଗରୁ ପ୍ରସ୍ତୁତ କରିକି ପ୍ରଚାର କରିସାରିଛୁ। ତଥାପି ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆଗାମୀ ଦିନମାନଙ୍କରେ ବହୁଳ ବର୍ଷାରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷା ଅଭାବରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷାର ଅନିୟମିତତା ଯୋଗୁଁ ଚାଷ କେମିତି ନଷ୍ଟ ହୁଏ, ଏ ସମ୍ପର୍କରେ ଆମେ ଚାଷବାସ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମଟି ପ୍ରଚାର କରିବୁ। ତା ପୂର୍ବରୁ ନିଶ୍ଚିତ ଭାବରେ ଆପଣମାନେ ସୂଚନା ପାଇପାରିବେ, ସେହି କାର୍ଯ୍ୟକ୍ରମରେ ଆପଣ ଭାଗ ନିଅନ୍ତୁ ଏବଂ ଷ୍ଟୁଡ଼ିଓରୁ ଉପସ୍ଥିତ ଥିବା ବିଶେଷଜ୍ଞଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆପଣଙ୍କୁ ବହୁତ ଧନ୍ୟବାଦ ଏହି ସୁଚିନ୍ତିତ ମତାମତ ପାଇଁ। ତାହେଲେ ଆଶ୍ୱାସନା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠି ପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଯେହେତୁ ଚିଠିପତ୍ର ଆଉ ନାହିଁ ହାତରେ, ତେଣୁ ଆମେ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳିଆ ଏଥର ବି ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବା ଯେ ଆମର କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମକୁ ପଠାନ୍ତୁ। ଆମକୁ ମତାମତ ସବୁ ପଠାଇବା ପାଇଁ ଆମର ଠିକଣା ଟିପି ରଖନ୍ତୁ, ହ୍ୱାଟ୍ସଆପ୍ ନମ୍ବର ଟିପି ରଖନ୍ତୁ।
0: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143।
1: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
0: ମୁଁ ଆଶ୍ୱାସନା ପଟ୍ଟନାୟକ।
1: ଏବେ ଆମକୁ ବିଦାୟ ଦିଅନ୍ତୁ।
0: ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନ ପଟ୍ଟନାୟକ।

ଆକାଶବାଣୀ ଭାରିପାଟଣା ସମୟ ରାତି 8:30 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଓ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ଅଖିଳ ଭାରତୀୟ ନାଟକ କ୍ରମରେ ଶୁଣନ୍ତୁ ନାଟକ ଦିଗ୍ବଳୟର ସେ ପାଖେ। ମୂଳ ହିନ୍ଦୀ ରଚନା ଅଞ୍ଜଳି ଶର୍ମା, ଓଡ଼ିଆ ଅନୁବାଦ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର ଏବଂ ପ୍ରଯୋଜନା ଗୌର ପଟ୍ଟନାୟକ।
1: ଅସତ୍ୟ କୁମାର,
2: ୟେସ୍ ବସ୍,
1: କଣ ଖବର? ତମ ସାଙ୍ଗମାନେ କୁଆଡେ ଗଲେ?
2: ଏଇ ତ ଅଶାନ୍ତି, ଈର୍ଷା, ନଫରତ ସିଂ ସମସ୍ତେ ଏଇଠି ଅଛନ୍ତି ବସ୍।
3: ୟେସ୍ ବସ୍।
1: ଗୁଡ୍, ମିସ୍ ଅଶାନ୍ତି, ତମ ଖବର କଣ?
4: ସ୍ୱାର୍ଥଦେବ, ଆପଣଙ୍କ ଆଜ୍ଞାନୁସାରେ ମୁଁ ପୃଥିବୀ ଉପରେ ନିଜର ପ୍ରଭାବ ବିସ୍ତାରି ସାରିଛି। ମୋ ସାଙ୍ଗରେ ଯଦି ସମସ୍ତେ ସହଯୋଗ କରିବେ ତେବେ ଆମେ ବହୁତ ଜଲ୍ଦି ସମଗ୍ର ବିଶ୍ୱ ଉପରେ ବିଜୟ ଲାଭ କରିପାରିବା।
1: ବାହ ବାହ ମିସ୍ ଅଶାନ୍ତି, ତମେ ତ ମୋ ମନ କଥା କହିଦେଲ। ଶୁଣ ନଫରତ ସିଂ,
5: ୟେସ୍ ବସ୍,
1: ତମେ ମିସ୍ ଈର୍ଷା ସହିତ ମିଶି ମୋ ଯୋଜନାକୁ ସାକାର କର। ମନେ ରଖ, ଯେପରି କେହି ବି ନ ବଞ୍ଚନ୍ତି, ପିଲା ବୁଢ଼ା ପୁରୁଷ ଆଉ ସ୍ତ୍ରୀ ସମସ୍ତେ ଈର୍ଷା ଆଉ ନଫରତର ଅଗ୍ନିରେ ଯେମିତି ଜଳି ପୋଡ଼ି ଭସ୍ମ ହେଇଯିବେ। କଣ ପାରିବ ଈର୍ଷା?
3: ୟେସ୍ ବସ୍, ସେଇଆ ହିଁ ହବ।
5: ବସ୍, ଆପଣ ଦେଖିବେ ପ୍ରତ୍ୟେକଙ୍କ ମନରେ ଈର୍ଷା ଘର କରିବ, ପ୍ରତି କୋଣ ଅନୁକୋଣରେ ଘୃଣାର ଅଗ୍ନିଶିଖା ଜଳିବ।
1: ଏ ଶୁଭ କାର୍ଯ୍ୟରେ ତମମାନଙ୍କ ସହଯୋଗ ହିଁ ମୋର ଏକାନ୍ତ କାମ୍ୟ। କଣ ଫରେବ ଚାନ୍ଦ, ତମ ବିନା ତ ସବୁ କାମ ଅସମ୍ପୂର୍ଣ୍ଣ। ବନ୍ଧୁଗଣ, ହିଂସା ମ୍ୟାଡାମଙ୍କର ଇଚ୍ଛା ଆମର ସାମ୍ରାଜ୍ୟ ଆହୁରି ବିସ୍ତାରିତ ହେଉ, ମୋର ବିଶ୍ୱାସ ସମସ୍ତେ ମିଳିମିଶି ଏ କାମକୁ ଆଗେଇ ନେବେ।
5: ବସ୍ଙ୍କ ଆଦେଶ ଶିରୋଧାର୍ଯ୍ୟ, ମୁଁ ତ ଏବେଠୁ ପ୍ରସ୍ତୁତ।
6: ଆମେ ଆପଣଙ୍କୁ ନିରାଶ କରିବୁନି ବସ୍।
1: ଠିକ୍ ଅଛି।
7: ସମସ୍ତେ
8: ମିଶି ଏକ ହୁଅ।
9: ସୁନ୍ଦର, ଅତି ସୁନ୍ଦର, ଏଇଟା ମୋର ବିଶ୍ୱ ବିଜୟ ଅଭିଯାନ। ଧର ଧର, କାହାକୁ ଛାଡ଼ନି, ଯେମିତି କେହି ବଞ୍ଚି ପାରିବେନି, ମୋ କବଳରୁ କେହି ରକ୍ଷା ପାଇବେନି। ରେ ଦୁଷ୍ଟ ମାନବ, ମୋ ଲୋକମାନେ ବହୁତ ଶକ୍ତିଶାଳୀ, ସାବଧାନ ସାବଧାନ।
10: ଯାଉ, ଦୌଡ଼ି ଦୌଡ଼ି ଏଠି ଆସି ପହଞ୍ଚିଗଲି। ନା, ଆଉ ମୋତେ ଧରିପାରିବେନି, କିନ୍ତୁ କିନ୍ତୁ କୁଆଡ଼େ ଯିବି? ସବୁଆଡ଼େ ତ ଭୟଙ୍କର ରାକ୍ଷସ ଗୁଡ଼ା ବୁଲୁଛନ୍ତି, ଯେତେ ଚେଷ୍ଟା କଲେ ବି

0: କଣ ବଞ୍ଚିପାରିବି? ହେ ଭଗବାନ, ମୋତେ ମୋତେ ରକ୍ଷା କର ଭଗବାନ, ମୋତେ ରକ୍ଷା କର।
1: ସ୍ୱଦେଶ, କାହାକୁ ଡାକୁଛ?
0: କିଏ ତମେ?
1: ଡରନି ଡରନି, ମୁଁ ତମର ମନ।
0: ଓ ତେବେ ତ ତମେ ଭଲ ଭାବରେ ଜାଣିପାରୁଥିବ ମୁଁ କାହିଁକି ଡରି ମରି ଇଆଡ଼େ ସିଆଡ଼େ ଦୌଡ଼ୁଥିଲି।
1: ଜାଣେ, ଏ ସମାଜର ବିକୃତ ରୂପ ଦେଖି ତମେ ବ୍ୟତିବ୍ୟସ୍ତ। ଏ ସଂସାରର ଜୀବନ ମୂଲ୍ୟ ଏବଂ ମାନବୀୟ ସମ୍ବେଦନା ପ୍ରତି ତମେ ଚିନ୍ତିତ। ଏ ଧରାପୃଷ୍ଠରେ ଚାଲିଥିବା ଅଶାନ୍ତି, ଅରାଜକତା, ମିଥ୍ୟା ଆଡ଼ମ୍ବର ପାଇଁ ତମେ ଭୟଭୀତ।
0: ଠିକ୍ କହିଛ, ତମେ ଠିକ୍ କହିଛ। ତମର କ'ଣ ଏଭଳି ପରିସ୍ଥିତିରେ ଶ୍ୱାସରୁଦ୍ଧ ହେଇଯାଉନି?
1: ହଁ, ହଉନି କାହିଁକି, ହଉଛି।
0: ମାନେ?
1: ମାନେ ମୁଁ ଯେତେବେଳେ ତମକୁ ଦେଖେ ସେତେବେଳେ ବ୍ୟସ୍ତ ହେଇପଡ଼େ, ଅନ୍ୟଆଡ଼େ ଦେଖିଲେ ଭାରି ମଜା ଲାଗେ। ଆସ, ଜୀବନର ମଜା ନବା, ଡରିବା ଦରକାର ନାହିଁ। ଆରେ ଆସ ଆସ।
2: ସ୍ୱାର୍ଥ ଦେବଙ୍କର ଜୟ, ଅସତ୍ୟର ଜିନ୍ଦାବାଦ, ଅଶାନ୍ତିର ଜିନ୍ଦାବାଦ, ନଫରତ ସିଂ ଆଗେଇ ଚାଲ, ନଫରତ ସିଂ ଆଗେଇ ଚାଲ।
1: ଦେଖ, ଏମାନେ ସବୁ ଏଇପଟେ ଆସୁଛନ୍ତି, ଚିନ୍ତା କଲେ କ'ଣ କରିବା?
0: ଚିନ୍ତା କରିସାରିଛି, ମୁଁ ବି ଜୀବନକୁ ଉପଭୋଗ କରିବି, କେବଳ ନିଜ ପାଇଁ ବଞ୍ଚିବି, ଯାହା ହଉଛି ହଉ।
1: ବାହ, ତମ ଉପରେ ମୋର ଖୁବ୍ ପ୍ରଭାବ ପଡ଼ିଲା ତ। ଚାଲ ଦେଖିବା ତମ ଖେଳ।
3: ହ୍ୟାଲୋ ମିଷ୍ଟର ସ୍ୱଦେଶ।
0: ଓ ମିଷ୍ଟର ଗ୍ରିଡ୍, ଆସନ୍ତୁ ଆସନ୍ତୁ, ବସନ୍ତୁ। କ'ଣ ଥଣ୍ଡା ନା ଗରମ?
3: ମିଷ୍ଟର ସ୍ୱଦେଶ, ମୁଁ ଏବେ ଟିକେ ଠରଠରରେ ଅଛି, ଥଣ୍ଡା ଗରମ ଆଉ କେବେ, ଆଗ ଖାମ କଥା।
0: ହଁ, ମୁଁ ସବୁ କାଗଜପତ୍ର ଏଇ ଲଫାପାରେ ଭର୍ତ୍ତି କରିଦେଇଛି, ସନ୍ଦେହ କରିବାର ପ୍ରଶ୍ନ ନାହିଁ। ଏଇ ଲଫାପାରେ ମୁଁ ଲଞ୍ଚ ବକ୍ସ ରଖେ।
3: ଓ ବଢ଼ିଆ ବଢ଼ିଆ। ମିଷ୍ଟର ସ୍ୱଦେଶ, ମୁଁ ଏସବୁ ପେପର ଟିକେ ଦେଖି ନେବାକୁ ଚାହେଁ।
0: ମୋ ଉପରେ କ'ଣ ଆପଣଙ୍କର ବିଶ୍ୱାସ ନାହିଁ? ମୁଁ ଏତେ ଛୋଟ ଲୋକ ନୁହେଁ ଯେ ଏତେ ଗୁଡ଼ାଏ ଟଙ୍କା ପାଇଁ ଆପଣଙ୍କୁ ଭୁଲ କାଗଜପତ୍ର ଦେଇଦେବି। ଯଦି ଆପଣ ଦେଖିବାକୁ ଚାହାନ୍ତି, ମୁଁ ନିଜେ ଖୋଲି ଦେଖେଇ ଦେଉଛି।
3: ନା ନା, ଥାଉ ଥାଉ, ନିଅ ଠମ ପୁରସ୍କାର। ଥମ କାମର ସିନ୍ସିୟରିଟି ପାଇଁ ମୁଁ 2 ଗୁଣ ଅଧିକା ଟଙ୍କା ଦେଉଛି।
0: ଥ୍ୟାଙ୍କ ୟୁ, ଆପଣ ତ କମାଲ କରିଦେଲେ।
3: ତେବେ ମୁଁ ଆସିଲି ମିଷ୍ଟର ସ୍ୱଦେଶ।
0: ଓକେ, ପୁଣି କେବେ ଦରକାର ପଡ଼ିଲେ ମୋତେ ମନେ ପକାଇବେ।
3: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ।
1: ହଁ, ତେବେ ଧନର ଲାଳସା ବଢ଼ିଗଲା ନା? ଦେଖିଲ ଦେଖିଲ କେତେ ଟଙ୍କା?
0: ଏବେ କ'ଣ ସବୁ ଗଣି କରି କହିବି?
1: ହଁ,
0: ତମେ ତ ଜାଣିଛ, କଥା ହେଲା ମାନେ କାମ ହେଲା। ଘରେ ବସି ବସି ଯଦି କିଛି ରୋଜଗାର ହେଲା ତେବେ କ୍ଷତି କ'ଣ?
1: କିନ୍ତୁ ସତ କଥା ହେଲା, ତମେ ତ ଜାଣିଛ ଏ ରୋଜଗାର ପାଇଁ ତମେ ଦେଶକୁ ବିକ୍ରି କରିବା ଆରମ୍ଭ କରିଦେଇଛ।
0: 2-4 ଖଣ୍ଡ କାଗଜ ବଦଳରେ ଯଦି ଏତେ ଗୁଡ଼ାଏ ଟଙ୍କା ମିଳିଗଲା, ତେବେ ଏଥିରେ ଦେଶ କୋଉଠି ବିକ୍ରି ହେଇଗଲା? ତମେ ଯଦି ଖରାପ ଭାବୁଛ, କମିଶନ ନେଇଯିବ। କିନ୍ତୁ ଏବେ ଚୁପ୍ ରୁହ, ମୋତେ ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ, ହେଲା? ଏଥର ଆରାମ କର, ମୁଁ ବି ତମ ସାଙ୍ଗରେ ଅଛି।
4: ଓହ, ଏପର୍ଯ୍ୟନ୍ତ ତାର ଦେଖା ନାହିଁ, କ'ଣ ଟ୍ରାଫିକ ଜାମରେ ପଡ଼ିଗଲେ କି? ଓହୋ, ଏବେ ତ ପ୍ରତିଟି ମୁହୂର୍ତ୍ତ ଖୁବ୍ ଇମ୍ପୋର୍ଟାଣ୍ଟ। ଯଦି କେହି ବି ଟିକେ ବାସିଲେ ପାଇଯିବେ ନା, ତେବେ ସବୁ ଖେଳ ଚୌପଟ ହେଇଯିବ। ବାବୁ ଫରେବଚନ୍ଦ, ଆଚ୍ଛା ତମକୁ ସେ ବୋକା ବୋଲୁନି ତ?
5: ସରି ସରି ଫରେବଚନ୍ଦ, ମୋର ଟିକେ ଡେରି ହେଇଗଲା ଆସୁ ଆସୁ। କ'ଣ ହେଲା ନା, ଏ ଯୋଉ ଠିକ କାମ ସବୁ ସାରିଛି, ବାପା ଆସି ଅଫିସରୁ ପହଞ୍ଚିଗଲେ।
4: ଠିକ ଅଛି, ଆଚ୍ଛା ସେ କିଛି ଜାଣିପାରି ନାହାନ୍ତି
5: ତ? ଆରେ ନା ନା, ସେ କିଛି ଜାଣିନାହାନ୍ତି, ତାଙ୍କର ଘରେ କିଛି ଇମ୍ପୋର୍ଟାଣ୍ଟ ପେପର୍ସ ରହିଯାଇଥିଲା।
4: ଆଚ୍ଛା, ଘରୁ ବିଦାୟ ନେଇ ଆସିଛ ତ? ଆଉ ମାଲପାନି କେତେ ଅଛି?
5: ଫରେବଚନ୍ଦ, ବେଶୀ ନାହିଁ, ତଥାପି 10-15 ଦିନ ଆମେ ଖୁସିରେ ଚଳିଯିବା ଆଉ।
4: ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି, ଚାଲ ଆଉ କିଛି ଯୋଗାଡ଼ କରିବା। ହଉ, ବ୍ୟାଗଟା ମୋତେ ଦେଲ,
5: ନିଅ। ନୋ ନୋ, ନିଅ, କିନ୍ତୁ ଆଗ ମନ୍ଦିର ଯାଇ ଆମେ ବାହା ହେଇ ପଡ଼ିବା।
4: ବାହାଘର? ଏ ବାହାଘର ପାଇଁ ଏତେ ବ୍ୟସ୍ତ କାହିଁକି? ଆଗ ରହିବା, ଖାଇବା ପିଇବା ବ୍ୟବସ୍ଥା ହଉ, ତାପରେ ଦେଖିବା।
5: ମୋର ତ ଆଗ ବାହା ହବା ଦରକାର, ତମକୁ ମୁଁ ଆଗରୁ କହିଛି ପରା, ମୁଁ ଏବେ ତୁମ ଛୁଆର ମା ହେବାକୁ ଯାଉଛି, ତମେ ମୋର ଏକମାତ୍ର ସାହାରା। ସମାଜ ଆମକୁ ଏ ଅବସ୍ଥାରେ କଣ ସ୍ଥାନ ଦବ?
4: ଗୁଲି ମା ସେ ସମାଜକୁ। ମମତା ରାଣୀ, ତମେ ମନର କଥା ମନରେ ସାଇତ ରଖ, ମୁଁ ହେଲି ପଥର, ବୁଝିଲ? ପଥର, ତମ ହୃଦୟର ଭାବନା ମୁଁ ବୁଝିପାରିବିନି, ସେ ବାହା ଫା କଥା ମୁଁ କିଛି ଜାଣିନି। ଯାଅ।
5: କଣ କହିଲ?

0: ମତେ ଗ୍ରହଣ କରିବନି ହେ ଭଗବାନ।
1: ଏ କନ୍ୟା କନ୍ୟା ବନ୍ଦ କର,
0: ମୁଁ ଏବେ କଣ କରିବି?
1: ମୁଁ ଯାହା କହୁଛି ସେ କର।
0: ଏପର୍ଯ୍ୟନ୍ତ ତ ତମ କହିବା ଅନୁସାରେ ଚାଲୁଛି, ମତେ ଏମିତି କାହିଁକି କଷ୍ଟ ଦଉଛ? କଣ ଯେ କଣ ତମର ଦରକାର?
1: ମୋ ଦରକାର ଧନ, ସମ୍ପତ୍ତି, ଟଙ୍କା, ପଇସା, ବୁଝିଲ? ଏ ରୁହ ରୁହ ରୁହ, ମୁଁ ତୋ ବାପାକୁ ଫୋନ ନ କହୁଛି। ଲାଗିଲା, ନିଅ ନିଅ, ନେ ନେ ମୋ ନେ, ତୋ ବାପା ସହ କଥା ହ, ଫୋନ ହ, ଆରେ ଫୋନ ନବ ବାପାକୁ କହ ମୁଁ ତତେ ଅପହରଣ କରିଛି। ଆଉ ଯଦି ତାର ଝିଅ ଦରକାର ତେବେ ତିନି ଦିନ ଭିତରେ ବାଇପାସ ପେଟ୍ରୋଲ ପମ୍ପ ପଛପଟେ 50,000 ଆଣିଦବୁ। ନେ
0: ମୁଁ ଜମାରୁ ବାପାଙ୍କ ସଙ୍ଗେ କଥା ହେବିନି, ମତେ କେହି ଅପହରଣ କରିନାହାନ୍ତି, ମୁଁ ନିଜ ଇଚ୍ଛାରେ ଆସିଛି।
1: ଆଚ୍ଛା, ନିଜ ଇଚ୍ଛାରେ ଆସିଛୁ ତ, ଠିକ ଅଛି, ତେବେ ତୋ ଇଚ୍ଛାରେ ଚାଲିଯା। ମୁଁ ଆଗରୁ କହିଛି ତତେ ମୁଁ ଚାହୁଁନି, ଯା ବାହାର ଯାଉଠୁ, ଯା।
0: କଣ କହିଲ କଣ କହିଲ ତମେ? ମୁଁ ଚାଲିଯିବି, ପୁଣି ମୋର ଏମିତି ଅବସ୍ଥାରେ?
1: ରେ ହେ କଣ ହେଇଗଲା ସେଠୁ? ଏଥିରେ ମୋର କିଛି ଦୋଷ ନାହିଁ, ବୁଝିଲ? ଯାଅ,
0: ୟୁ ଚିଟ୍ ଧୋକେବାଜ, ତତେ ମୁଁ କଦାପି ଛାଡ଼ିବିନି। ମୋ ଜୀବନ ତୁ ବରବାଦ କରିଛୁ, ଦେ ପରିଚନ୍ଦ, ଦେ ମୋ ମନି ବ୍ୟାଗ, ଦେ
1: ମନି ବ୍ୟାଗ। କୋଉ ମନି ବ୍ୟାଗ? ଏ କୋଉ ମନି ବ୍ୟାଗ ମାଗୁଛୁ? ନେ ନେ ନେ, ଏ ତୋ ବ୍ୟାଗ ନେ, ଏ ବ୍ୟାଗ ତୋର, ମନି ମୋର।
0: ତୁ ସିଧା ମୋ ଟଙ୍କା ଫେରେଇବୁ ନା ନାଇଁ?
1: ଟଙ୍କା?
0: ମୁଁ ଏବେ ପୋଲିସକୁ ଡାକୁଛି। ତୁ ମତେ ଧୋକା ଦେଇଛୁ ନା, ରହ ରହ, ମୁଁ ତତେ ଏତେ ସହଜରେ ଛାଡ଼ିଦେବି,
1: ଛାଡ଼ିବିନି ତତେ। ପୋଲିସ ଡାକିବୁ? ମୋ ଜୀବନ ନଷ୍ଟ କରିବୁ? ଗୋଟେ ସାମାନ୍ୟ ସସ୍ତା ଝିଅ ହେଇ ମତେ ଧମକ ଦଉଛୁ?
2: ସତ୍ୟମ,
3: ଆରେ ସ୍ୱଦେଶ, ତମେ ହଠାତ୍ ଇଆଡ଼େ, କଣ ସବୁ କୁଶଳ ତ?
2: କୁଶଳ ଆଉ କଣ, ତମେ ତ ଜାଣିଛ ମମତାର ମର୍ଡର ପରେ ପୁରା ପରିବାର ଅପସେଟ ହେଇ, ତାପରେ ଗୁଣ୍ଡାଙ୍କ ଧମକ।
3: ପୋଲିସ ଷ୍ଟେସନରେ କଣ ରିପୋର୍ଟ କରିନଥିଲ କି?
2: ପୋଲିସ ମାମଲାରେ ପୁଣି କିଏ ପଡ଼େ, ଝିଅ ତ ଗଲ, ପୁଣି ହେଡ଼େ କିଏ ନବ? ମୁଁ ଆଉ ଗୋଟେ କଥା ଭାବୁଥିଲି।
3: କଣ ଭାବୁଛ?
2: ମୋ ବଡ଼ ପୁଅ ଫରେନ୍ ଯିବା ପ୍ଲାନରେ ଅଛି, ଥରେ ସେଠି ପହଞ୍ଚିଗଲେ ପୁରା ସେଟ୍ ହେଇଯିବ, ତାପରେ ଆମକୁ ସେଠି ଡାକି ନବ।
3: ମାନେ ତମେ ନିଜ ଦେଶ ଛାଡ଼ି ବିଦେଶରେ ରହିବ?
2: ହଁ, ଏଥିରେ ଖରାପ କଣ? ତମେ ମତେ ସାହାଯ୍ୟ କରିବ?
3: ସାହାଯ୍ୟ?
2: ମୋ ପୁଅ ସତ୍ୟମକୁ ଭିସା ମିଳିବାରେ ଅସୁବିଧା ହେଉଛି, ତମେ ବିଦେଶ ମନ୍ତ୍ରଣାଳୟରେ ଅଫିସର, ଯଦି ଟିକେ ଇଣ୍ଟରେଷ୍ଟ ନେଇ ଏ କାମ କରିଦେବ ମୁଁ ଜୀବନ ସାରା କୃତଜ୍ଞ ରହି।
3: ଦେଖ ସ୍ୱଦେଶ, ତମେ ଭଲ ଭାବେ ମୋ ନେଚର ବିଷୟରେ ଜାଣିଛ, ମୁଁ ହେଲି ଏ ମେନ୍ ଅଫ୍ ପ୍ରିନ୍ସିପଲ, ଭେରି ଅନେଷ୍ଟ। ମୁଁ ତମ ପୁଅ କେସ୍ ବିଷୟରେ ଜାଣିଛି, ଏବେ କେସ୍ ଏକ୍ଜାମିନ୍ ଚାଲିଛି, ଯେତେ ପର୍ଯ୍ୟନ୍ତ କେସ୍ ଫାଇନାଲ୍ ନ ହେଇଛି ଭିସା ମିଳିବା ଭେରି ଭେରି ଡିଫିକଲ୍ଟ।
2: ହଉ ଠିକ୍ ଅଛି, ତଥାପି ଫ୍ରେଣ୍ଡ ହିସାବରେ ଟିକେ ମନେ ରଖିବ, ଆସିଲି, ବାଏ
3: ବାଏ।
4: ୟୋର୍ ଆଟେନ୍ସନ୍ ପ୍ଲିଜ୍, ୟୋର୍ ଆଟେନ୍ସନ୍ ପ୍ଲିଜ୍, ଯାତ୍ରୀମାନଙ୍କୁ ଅନୁରୋଧ ସେମାନେ ନିଜ ନିଜ ବେଲ୍ଟ ବାନ୍ଧି ଦିଅନ୍ତୁ। ଯାନ୍ତ୍ରିକ ଅସୁବିଧା ଯୋଗୁଁ ପ୍ଲେନ୍କୁ ଇମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ୁଛି, ଅସୁବିଧା ପାଇଁ ଆମେ ଦୁଃଖିତ। ୟୋର୍ ଆଟେନ୍ସନ୍ ପ୍ଲିଜ୍, ୟୋର୍ ଆଟେନ୍ସନ୍ ପ୍ଲିଜ୍।
5: ଓହୋ, କି ପ୍ରୋବ୍ଲେମ୍, ଜଙ୍ଗଲ ମଧ୍ୟରେ ଲ୍ୟାଣ୍ଡ କରିଦେଲା। କଣ କହିଲା? କହିଲା ଟେକ୍ନିକାଲ ପ୍ରୋବ୍ଲେମ୍। ବାପରେ କି ଥଣ୍ଡା, ଏଠି ତ କେହି ଦେଖାଯାଉନାହାନ୍ତି।
6: ଓଃ ଓଃ, ପ୍ଲେନ୍ରୁ ବାହାରୁ ବାହାରୁ ମୋ ମୁଣ୍ଡ ବୁଲେଇଗଲା। ଓଃ, ଏଠି ଯଦି ରାତି ବିତେଇବାକୁ ପଡ଼େ, ଓଃ, ତେବେ ଆମର ଅବସ୍ଥା ତ ଘାଇଲା ହେଇଯିବ।
7: ଆରେ ଭାଇ କଣ ହବ, ସାଇବେରିଆ ଥଣ୍ଡାରେ ବରଫ ହେଇଯିବା ଯେ, ଆମେ ଘରେ ଭାବୁଥିବେ ତାଙ୍କ ପୁଅ ବିଦେଶରେ ପହଞ୍ଚି ଯିବଣି,
5: ଭାବୁଥିବେ ବିଦେଶରେ ପାଦ ଦେବା ମାତ୍ରେ ଗୋଟେ ଭଲ ଚାକିରି, ବଡ଼ ଫ୍ଲାଟ, ଚକ୍ଭ ଗାଡ଼ି, ମାସକୁ $1,000 ଦରମା, ବା ଭାଇ ବା, ହାତ ମୁଠାରେ ତ ସବୁ ସୁଖ। ହେଲେ
8: ତମେ କ'ଣ ଚାକିରି ପାଇଁ ଯାଉଛ?
5: ସିଓର,
7: ତେବେ ତ ଭାଇ ଆମେ ସମସ୍ତେ ଗୋଟିଏ ଭାଡ଼ିର ପାରା। ସତରେ ଆମ ବାପ ମା ବହୁତ ଆଶା ବିଶ୍ୱାସରେ ଆମକୁ ପଠେଇଛନ୍ତି।
0: ୟୁ ଆର୍ ରାଇଟ୍ ସାର୍, କିନ୍ତୁ କିନ୍ତୁ ମତେ ଏଠି କିଛି ସନ୍ଦେହ ଲାଗୁଛି।
7: ମାନେ
0: ମାନେ ମାନେ ମୁଁ ଏବେ କିଛି ଫୁସ୍ଫାସ୍ କଥା ହେବା ଶୁଣିଲି।

0: ବହୁତ ଡରିଗଲି, ବହୁତ ଡରିଗଲି।
1: କଣ ଶୁଣିଲ?
2: କଣ ଶୁଣିଲ?
0: ଏଇ ପ୍ଲେନରେ କିଛି ଟେକ୍ନିକାଲ ପ୍ରୋବ୍ଲେମ ନାହିଁ ମ। ଏ ଜାଣି ଶୁଣି ଏଠି ସାଇବେରିଆ ଜଙ୍ଗଲରେ ଆମକୁ ଓହ୍ଲେଇ ଦିଆଯାଇଛି।
2: କଣ କହୁଛ
3: ପ୍ରଭୁ? କଣ କରିବା,
1: ଆମ ପ୍ଲେନକୁ ଆଉ କିଏ ହାଇଜାକ୍ କରିନି ତ? ଆମ ଘର ଲୋକ ତ ଆଗରୁ ଡରୁଥିଲେ।
2: ପ୍ଲେନ ହାଇଜାକ୍ ର ପ୍ରଶ୍ନ ଉଠୁନି, ମୋ ବାପ ମା ତ ଶୁଭ ମୁହୂର୍ତ୍ତ ବାହାର କରି ମତେ ପଠେଇଛନ୍ତି।
0: ଶୁଣନ୍ତୁ, ସମସ୍ତେ ଟିକେ ଶୁଣନ୍ତୁ, ଆମେ ସମସ୍ତେ ମିଶି କଣ ଗୋଟେ ଚିନ୍ତା କରିବା।
2: ମୋ ମୁଣ୍ଡ ଆଉ କିଛି କାମ କରୁନି।
4: ଖାଲି ତମର କାହିଁକି, କାହାର ବୁଦ୍ଧି ବି କାମ କରୁନି। ହଉ ଫ୍ରେଣ୍ଡସ, ନିଜ ନିଜ ହ୍ୟାଣ୍ଡବ୍ୟାଗ ସବୁ ମତେ ଦେଇଦିଅ।
0: କିନ୍ତୁ ଆପଣ ଯେ ପାଇଲଟ, ପ୍ଲେନ ବିଷୟରେ ଭାବନ୍ତୁ। ଆରେ ଆମ ହ୍ୟାଣ୍ଡବ୍ୟାଗରେ କଣ ରିପେୟାରିଂ ଇନଷ୍ଟ୍ରୁମେଣ୍ଟ ଅଛି କି?
5: ନା ନା, ଆମେ ହ୍ୟାଣ୍ଡବ୍ୟାଗ ଦେବୁନି, ଏଥିରେ ଆମର ଦରକାରୀ କାଗଜପତ୍ର ରହିଛି।
6: ଆପଣ ସେ ସବୁ କଣ କରିବେ?
4: ଆମେ ଜାଣିଛୁ ବ୍ୟାଗରେ ପାସପୋର୍ଟ, ଭିସା, ଟଙ୍କା ପଇସା ଅଛି, ଆଉ ତା ସହିତ ଆମ କମ୍ପାନୀର କିଛି ଡୁପ୍ଲିକେଟ ପେପର ବି ଅଛି।
5: କଣ ତେବେ ଆପଣ କଣ
4: ବେଶୀ ପଚରା ଉଚରା କରିବାର ଦରକାର ନାହିଁ, ଯାହା କୁହାଯାଉଛି ସେୟା କର, ନହେଲେ
0: ନହେଲେ ନହେଲେ ଆପଣ କଣ କରିବେ?
4: କଣ କରିବୁ ଶୁଣିବ? ନଫରତ ସିଂ,
7: ୟେସ୍ ବସ୍,
4: କାମ ସରିଲା?
7: ୟେସ୍ ବସ୍। ଏମାନଙ୍କର ସବୁ ଲଗେଜ ଚେକ୍ ସାରି ଆମ ଅଧୀନରେ ରଖିଦେଇଛି।
5: କାହିଁକି ଆମ ଲଗେଜ ଆପଣ ନେଇଛନ୍ତି? ସିକ୍ୟୁରିଟି ଚେକ୍ ପରେ ଲଗେଜ ତ ପ୍ଲେନରେ ଅଛି।
7: କିନ୍ତୁ ଏ ଲଗେଜ ସବୁ ଆପଣଙ୍କ କାମରେ ଆସିବନି।
5: ମିଷ୍ଟର ପାଇଲଟ, ଆପଣଙ୍କ ଲୋକ କଣ ଏମିତି ସବୁ କହି ଚାଲିଛନ୍ତି? ଯାହା କହିବାର ଅଛି ସିଧା ସିଧା କୁହନ୍ତୁ।
8: ସିଧା ସିଧା କୁହନ୍ତୁ, କଥା କଣ?
7: ହ୍ୟାଣ୍ଡବ୍ୟାଗ ସବୁ ଦେଇଦିଅ, ନହେଲେ ଜବରଦସ୍ତ ଛଡେଇ ନବୁ।
5: ପ୍ରଥମେ ଆପଣ ହ୍ୟାଣ୍ଡବ୍ୟାଗ ନେଲେ, ତାପରେ ଲଗେଜ ନେଲେ, କୁହନ୍ତୁ ଏଠି ଏସବୁ ନାଟକ କଣ ଚାଲିଛି?
4: ଅସତ୍ୟ କୁମାର, ଆମର ଗେମ୍ ପ୍ଲାନ ଏମାନଙ୍କୁ ବୁଝେଇ ଦିଅ। ପ୍ରକୃତରେ ଏମାନେ ସବୁ ମୂର୍ଖ। ବିଦେଶରେ ଏଇ ମୂର୍ଖମାନେ ପୁଣି ଚାକିରି କରିବେ ଯେଉଁମାନେ ନିଜ ଦେଶରେ ଚାକିରି ପାଉନାହାନ୍ତି। ହଜାର ହଜାର କିଲୋମିଟର ଦୂରରେ ଆକୁ କିଏ ଚାକିରି ଦେବ?
9: ଆପଣ ଆଉ ଆପଣଙ୍କ କମ୍ପାନୀ ଆମକୁ ଯୋଉ ଆପଏଣ୍ଟମେଣ୍ଟ ଲେଟର ଦେଇଛି
4: ସବୁ ମିଛ।
9: ସେଗୁଡ଼ା କଣ ସବୁ ମିଛ?
2: ମିଛ? ଆମ ବାପ ମା ତମକୁ ବିଦେଶରେ ଚାକିରି କରିଦେବା ପାଇଁ ଯୋଉ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି ସେ ସବୁ ମିଛ।
4: ଉଡିଗଲା। ତମେ ମୂର୍ଖ ବୋଲି ଆମ ଆଡଭର୍ଟାଇଜମେଣ୍ଟ ଉପରେ ବିଶ୍ୱାସ କରି ବିମାନ ଯାତ୍ରା କଲ? ଏବେ ତମମାନଙ୍କ ଯାତ୍ରା ସରିଗଲା।
5: ନା ନା, ଏହା ଠିକ ନୁହଁ, ଆପଣ ଯାହା କରୁଛନ୍ତି ଠିକ କରୁନାହାନ୍ତି, ଆମେ ଛାଡ଼ିବୁନି ଆପଣଙ୍କୁ।
10: ବସ୍ ସବୁ ପ୍ରସ୍ତୁତ ହୋଇସାରିଲାଣି, ଏବେ ପ୍ଲେନ ଟେକ୍ ଅଫ୍ କରିବ।
4: ଗୋଟାଏ ମିନିଟ ରୁହ। ଅସତ୍ୟ,
8: ୟେସ୍ ବସ୍।
4: ନଫରତ ସିଂ,
11: ୟେସ୍ ବସ୍।
4: ବି କ୍ୱିକ୍, ଏମାନଙ୍କୁ ଧକ୍କା ମାରି ବିଦାୟ କର।
8: ୟେସ୍ ବସ୍।
5: ଏ କଣ କରୁଛ? ନା ନା ନା ନା ନା, ଆରେ ଛାଡ ଆମକୁ। ଏ କଣ କରୁଛ? ଠିକ ନୁହ।
8: ଚଲ ଚଲ।
12: ଆତଙ୍କବାଦୀଙ୍କୁ ଧରିବା ପାଇଁ ଦେଶମାନେ ଏକତ୍ରିତ ହେବାର ସଂକଳ୍ପବଦ୍ଧ। ମରିସସ୍ର ପ୍ରଧାନମନ୍ତ୍ରୀ ଆଜି ଭାରତ ଗସ୍ତରେ ଆସୁଛନ୍ତି। ବିଶ୍ୱକପ୍ କ୍ରିକେଟରେ ଭାରତ ଫାଇନାଲରେ ପହଞ୍ଚିଛି। ବିଦେଶରେ ଚାକିରିର ଲୋଭ ଦେଖାଇ ଗୋଟିଏ ଦଳ 10 ଜଣ ଭାରତୀୟ ଯୁବକଙ୍କୁ ସାଇବେରିଆ ପଡ଼ିଆରେ ବିମାନରୁ ଓହ୍ଲାଇ ଚମ୍ପଟ। ଅତ୍ୟଧିକ ଥଣ୍ଡା ସହି ନପାରି ସମସ୍ତ ଛାତ୍ରଙ୍କର ମୃତ୍ୟୁ। ସେମାନଙ୍କ ମୃତଦେହର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
13: ମୁଁ ସ୍ୱପ୍ନରେ ବି ଭାବିନଥିଲି। ହେ ଭଗବାନ, ମୋ ପୁଅ!
14: ଆଉ କାନ୍ଦିଲେ କଣ ହବ, ଚୁପ୍ ହେଇଯାଅ।
13: ମୋର ଏକମାତ୍ର ପୁଅ ଚାଲିଗଲା।
14: ମିଥ୍ୟା ଆଉ ସ୍ୱାର୍ଥ ଖେଳରେ ସେ ଶହୀଦ ହେଇଗଲା।
13: କିନ୍ତୁ ମୁଁ କିନ୍ତୁ ଏଇ ବଦମାସକୁ ଛାଡ଼ିବିନି। ଆଇ ୱିଲ୍ କିଲ୍ ଦେମ୍।
14: କିନ୍ତୁ ତମେ ବି ଏଇ ବଦମାସ ମାନଙ୍କ କବଳରେ ଅଛ। ସେଦିନ କଥା କ'ଣ ଭୁଲିଗଲ, ଯେବେ ନିଜ ସୁଖ ଏବଂ ସ୍ୱାର୍ଥ ପାଇଁ କେବଳ ବଞ୍ଚିବାକୁ ଚାହୁଁଥିଲ?
13: ହଁ ହଁ, ମୁଁ ଚାହୁଁଥିଲି। ଦୁନିଆରେ ସମସ୍ତେ ସୁଖରେ ଜୀବନ ବିତେଇବାକୁ ଚାହାନ୍ତି, ମୁଁ ବି ଚାହେଁ।

0: ଦେଖିଥିଲି।
1: ଏସବୁ ତମ ଉପରେ ସେଇ ସ୍ୱାର୍ଥ ଦେବଙ୍କର କୃପା। ସତ୍ୟକୁ ଗୋଇଠା ମାରିଲ, ଅସତ୍ୟକୁ କଳାଗ୍ରତ କଲ। ଝିଅ ମମତାର ମୃତ୍ୟୁରେ କାହିଁ ଦୁଇଟପା ଲୁହ ତ ଗଡ଼ିଲାନି ତମ ଆଖିରୁ, ଆଉ ଏବେ ପୁଅ ମୃତ୍ୟୁରେ କୁମ୍ଭୀର କାନ୍ଦଣା କାନ୍ଦୁଛ। ତମେ ଆଦର୍ଶର ତଣ୍ଟି ଚିପିଛ, ବିବେକକୁ ଧୂଳିସାତ କରିଛ। ତମେ ତ ଖୁନି ଆସାମୀ।
0: ନା ନା, ଚୁପ୍ ର, ଚୁପ୍ ର। ମୁଁ କିଛି ଶୁଣିବାକୁ ଚାହେନି, ଜାଣି ଶୁଣି ମୁଁ କିଛି କରିନି। ମୋ ଅଜାଣତରେ ମୋର ଆଦର୍ଶ, ଜୀବନ ମୂଲ୍ୟ ଆଉ ସତ୍ୟ ଭାବନା କୁଆଡ଼େ ଚାଲି ଯାଇଛି। ମୁଁ ମଣିଷ ନୁହେଁ, ପଶୁଠାରୁ ବି ହୀନ।

0: ଚାଲ ଚାଲ, ଏବେ ଆମେ ସମସ୍ତେ ମିଶି ମଦର କରୁଣାଙ୍କ ପାଖକୁ ଯିବା। କଣ ସତ୍ୟମ, ଠିକ ହବନି?
1: ହଁ ହଁ ଭାଇ, ଚାଲ ଚାଲ।
2: ମଦର କରୁଣା, ମୁଁ ସବୁ କଥା ଖୋଲାଖୋଲି ଭାବେ କହିଲି, ଏବେ ଆପଣ କୁହନ୍ତୁ ମୁଁ କଣ କରିବି।
3: ଧୈର୍ଯ୍ୟ ରଖ, ସମୟ ଅନୁସାରେ ସବୁକିଛି ଠିକ ହେଇଯିବ।
1: ମଦ, ଦିନକୁ ଦିନ ଅବସ୍ଥା ଖରାପରୁ ଅଧିକ ଖରାପ ହଉଛି। ମୁଁ ତ 24 ଘଣ୍ଟାରେ ଅତି କମ୍ରେ 20 ଥର ମରୁଛି, କୁଆଡେ ଆଉ ଯିବି।
0: ମୋର ବି ସେଇ ଅବସ୍ଥା ମଦର, ମୁଁ ତ ସରଳିଆ ଲୋକ, ଲୋକମାନେ ମତେ ଦଳି ଚକଟି ଫୋପାଡ଼ି ଦଉଛନ୍ତି। ମଦର
3: ବୁଝୁଛି, ମୁଁ ତମମାନଙ୍କର କଥା ଭଲ ଭାବରେ ବୁଝୁଛି, ମତେ ବି ଦୁଃଖ ଲାଗୁଛି। ତମେ କଣ ଭାବୁଛ ମତେ ଆଘାତ ଲାଗୁନି? ପ୍ରତିଥର ମତେ କଷ୍ଟ ହଉଛି, ବୁଝିବାକୁ ଚେଷ୍ଟା କର, ଦେଖ ମୁଁ କେମିତି ଠିଆ ହେଇଛି।
1: ମଦ,
3: ହଁ, କାଲି ମୋତେ ଏତେ ଆଘାତ ଲାଗିଛି ଯେ ମୁଁ ଜୀବନରେ କେବେ ଭୁଲି ପାରିବିନି।
1: କହୁନାହାନ୍ତି ମଦ, କଣ ହେଲା?
3: ପ୍ରତିଦିନ ଭଳି ମୁଁ ସେଦିନ ବସ୍ରେ ଆସୁଥାଏ। ଆମ ବସ୍ କିଛି ବାଟ ଗଲା ପରେ ରେଡ୍ ଲାଇଟ୍ ପାଖରେ ଗୋଟେ ବହୁତ ବଡ଼ ଆକ୍ସିଡେଣ୍ଟ ହେଲା। ଉଫ୍, କି ଦୃଶ୍ୟ! ସ୍କୁଟର ଉପରେ ଟ୍ରକ୍ ଚଢ଼ିଗଲା, ସ୍କୁଟର ଚାଳକ ଛିଟିକି ପଡ଼ିଲା, ରାସ୍ତା ସାରା ରକ୍ତ ଚୁଡ଼ବୁଡ଼। କେହି ଜଣେ ବି ସାହାଯ୍ୟ କରିବାକୁ ଆସିଲେନି। ବିଚରା ରକ୍ତରେ ଚୁଡ଼ବୁଡ଼ ହେଇ ଛଟପଟ ହେଇ ସେଇଠି ଆଖି ବୁଝିଦେଲା।
0: ଆଜିକାଲି ଲୋକଗୁଡ଼ାକ ଏମିତି ହେଇଗଲେଣି ଯେ ଏମାନଙ୍କ ମନରେ କିଛି ଦୟା ମାୟା ନାହିଁ।
3: ପ୍ରେମ ପ୍ରକାଶ, ଏ ଦୁନିଆରେ ହିଂସା ଅଶାନ୍ତି ବଢ଼ିବାର ଅନେକ କାରଣ ଅଛି, କାହିଁକି ନା ସେମାନଙ୍କ ହୃଦୟରେ ମାନବିକତା ହିଁ ନାହିଁ।
1: ହଁ ମଦର, ଲୋକମାନଙ୍କ ଭିତରେ ମଣିଷ ପଣିଆ ଆଉ ନାହିଁ।
2: ଆଉ ଇଆରି ପାଇଁ ଦାୟୀ ନିଜେ ମଣିଷ, ତା ଭିତରେ ସ୍ୱାର୍ଥ ହିଂସା ଘର କରିଛି, ନିଜ ସୁଖ ପାଇଁ ସେ ବହୁତ ନୀଚ ଘୃଣ୍ୟ କାମ ବି କରୁଛି।
1: ଏହି ପରିବେଶରେ ଆମର ବଞ୍ଚିବା କଷ୍ଟକର।
3: ଦେଖ, ତମେ ମତେ ମା ଡାକୁଛ ନା, ମୁଁ ମାର କର୍ତ୍ତବ୍ୟ କରୁଛି। ଏବେ ବହୁତ ରାତି ହେଇଗଲାଣି, ବାହାରକୁ ଯିବାଟା ଠିକ୍ ନୁହେଁ। ଆଜି ରାତିଟା ବରଂ ଏଇଠି ବିଶ୍ରାମ ନିଅ, କାଲି ସକାଳେ ଯିବ।
1: ଓକେ ମଦର, ଓକେ।
4: କି ସୁନ୍ଦର ଜାଗା, ଥ୍ରିଲିଂ, ଭେରି ଏକ୍ସାଇଟିଂ। ଓ ମାଇ ଗଡ୍, ପୃଥିବୀ ବାହାରେ ଦିଗ୍ବଳୟ ଆରପଟେ ପ୍ରଫେସର କଲ୍ୟାଣଙ୍କ ଗବେଷଣାଗାର। ବର୍ଷ ବର୍ଷ ଧରି ପ୍ରଫେସର ନିଜ ସହଯୋଗୀଙ୍କ ସହିତ ଏଠି ଗବେଷଣା କାର୍ଯ୍ୟରେ ବ୍ୟସ୍ତ।
0: ଆସନ୍ତୁ ମିସେସ୍ ବିଶ୍ୱାସ।
4: ଆରେ, ଆପଣ ମତେ କେମିତି ଜାଣିଲେ? ଆପଣଙ୍କ ପରିଚୟ?
0: ମାଇସେଲ୍ଫ ବିଶ୍ୱବନ୍ଧୁ, ପ୍ରଫେସରଙ୍କର ସହଯୋଗୀ। କମ୍ପ୍ୟୁଟର ଦ୍ୱାରା ଆମେ ଆପଣଙ୍କର ପରିଚୟ ପାଇସାରିଛୁ। ପ୍ରଫେସର ଆପଣଙ୍କ ଅପେକ୍ଷାରେ ଅଛନ୍ତି, ଆସନ୍ତୁ ପ୍ଲିଜ୍।
4: ଚାଲନ୍ତୁ ଚାଲନ୍ତୁ, ଏଇଠି ପାଦ ଦଉଦଉ, ମୁଁ ବହୁତ ଖୁସି ହେଇଗଲି। ପ୍ରଫେସର କଲ୍ୟାଣଙ୍କ ବିଷୟରେ ମୁଁ ଯାହା ଶୁଣିଥିଲି ଠିକ୍ ସେଇଆ ହିଁ ଏଠି ଅନୁଭବ କରୁଛି।
5: ମିସେସ୍ ବିଶ୍ୱାସ, ନାଇସ୍ ମିଟିଂ। ତମେ ଆମ ଗବେଷଣାଗାର ତ ପୁରା ଦେଖିଲ, କେମିତି ଲାଗିଲା?
4: ଏକ୍ସେଲେଣ୍ଟ, ଷ୍ଟ୍ରେଞ୍ଜ, ରିଅଲି ୱଣ୍ଡରଫୁଲ୍। ସବୁଠୁ ବେଶୀ ଭଲ ଲାଗିଲା ୟାର ଶାନ୍ତ ପରିବେଶ ଆଉ ସହଯୋଗୀମାନଙ୍କର ଆତ୍ମୀୟତା।
5: ଓକେ ଓକେ, ଥ୍ୟାଙ୍କ୍ସ। ଏସବୁ ମାନବିକତା, ଏଇ ମାନବିକତାର କୋମଳ ଭାବନାକୁ ସୁରକ୍ଷିତ ରଖିବା ପାଇଁ ମୁଁ ସଂସାରର ଅଶାନ୍ତ ଅପ୍ରୀତିକର ପରିବେଶରୁ ବହୁତ ଦୂରକୁ ଚାଲି ଆସିଛି। ଆଇ ହୋପ୍ ତମର ବି ଠିକ୍ ସେଇଆ ଫିଲିଂ।
4: ରାଇଟ୍ ସାର୍, କେବଳ ମୁଁ ନୁହେଁ, ମୋର ମମି ବି। ଆମ ପାଇଁ ଏ ପୃଥିବୀରେ ଜୀବନଯାପନ କରିବା ଦିନକୁ ଦିନ ଦୁଃସହ ହୋଇଯାଉଛି, ଆମର ବେଶୀ ଦିନ ବଞ୍ଚିବା କଷ୍ଟକର ହେଇଗଲାଣି।
6: ପ୍ରଫେସର, ମୁଁ ମିସେସ୍ ବିଶ୍ୱାସ ଓ ସହଯୋଗୀଙ୍କ ପରୀକ୍ଷା ରିପୋର୍ଟରୁ ଯାହା ଦେଖିଲି, ଏମାନଙ୍କର ଜୀବନ ବିପଦପୂର୍ଣ୍ଣ।
5: ଠିକ୍ ଅଛି, ଆମେ ଏବେ ଏମାନଙ୍କ କଥା ବିଚାରକୁ ନେବା। ଆମେ ଲୋକମାନଙ୍କର ଜୀବନ ମୂଲ୍ୟ, ଆଦର୍ଶ ଆଉ ମାନବୀୟ ଭାବନାକୁ ସୁରକ୍ଷିତ ରଖିବା ପାଇଁ ସତତ ଚେଷ୍ଟିତ। ବିଶ୍ୱବନ୍ଧୁ, ତମେ ଗେଷ୍ଟ ହାଉସ୍ରେ ମିସେସ୍ ବିଶ୍ୱାସକୁ ରଖିବା ପାଇଁ ବ୍ୟବସ୍ଥା କର।

0: ଆରେ ଆସ ଆସ, ମୁଁ ତୁମମାନଙ୍କୁ ହିଁ ଅପେକ୍ଷା କରିଛି। ସ୍ପେସ୍ ସଟଲ୍ ବି ପୁରା ପ୍ରସ୍ତୁତ ହେଇଗଲାଣି।
1: କିନ୍ତୁ ମଦର କାହାନ୍ତି?
0: ସେ ଆସୁଛନ୍ତି। ତମେ ସବୁ ଆମ ସାଙ୍ଗେ ଯିବା କଥା ଶୁଣି ମଦର ବହୁତ ଖୁସି।
2: ଏଠି ପ୍ରତି ମୁହୂର୍ତ୍ତରେ ମଣିଷ ମରୁଛି।
1: ମୋର ଅବସ୍ଥା ବି ସେୟା, ସମସ୍ତେ ମୋତେ ହିଁ ମାରିବାକୁ ଚାହାନ୍ତି।
0: ଆଉ ତ୍ୟାଗରାଜ ତମର?
3: ବହୁତ ଶୋଚନୀୟ। ଯଦି ତମେ ପ୍ରଫେସରଙ୍କ ଗବେଷଣାଗାରରେ ଆମ ପାଇଁ ଅନୁମତି ଆଣିନଥାନ୍ତ, ତେବେ ଆମେ ଏଠି ପଡ଼ି ମରିଥାନ୍ତୁ।
2: ଆଉ ସେଥିପାଇଁ ଆପଣଙ୍କୁ ଥ୍ୟାଙ୍କ ୟୁ ମିସେସ୍ ବିଶ୍ୱାସ।
4: ଆରେ ସମସ୍ତେ ଆସିଯାଇଛ, ଭଲ ଅଛ ତ?
3: ବଞ୍ଚିଛୁ, ନିଶ୍ୱାସ ପ୍ରଶ୍ୱାସ ଚାଲିଛି ମାତ୍ର।
2: ଆମେ ସମସ୍ତେ ମିସେସ୍ ବିଶ୍ୱାସଙ୍କ ଉପରେ ବିଶ୍ୱାସ କରି ଯିବା ପାଇଁ ପ୍ରସ୍ତୁତ।
4: ଭେରି ଗୁଡ୍, ଆଉ କିଛି ଅସୁବିଧା ହେଇନି ତ?
2: ନା ନା ନା,
4: ଚାଲ ଚାଲ ମିସେସ୍ ବିଶ୍ୱାସ, ଆମର ଏଠୁ ଶୀଘ୍ର ବାହାରି ପଡ଼ିବା ଦରକାର।
0: ହଁ ହଁ, ଚାଲନ୍ତୁ ଚାଲନ୍ତୁ।
5: ଆରେ ତମେମାନେ ଏଠି କ'ଣ?
6: କାଇଁ ବନ୍ଧୁଙ୍କ ଘରକୁ ଆସିବା କ'ଣ ମନା?
5: ଭିତରକୁ ଡାକିବନି? ହଁ ହଁ, ଆସ ଆସ। ଆଉ ସବୁ କେମିତି ଚାଲିଛି?

0: ନା ନା ନା
1: ଚାଲ ଚାଲ ମିସେସ୍ ବିଶ୍ୱାସ ଆମର ଏଠୁ ଶୀଘ୍ର ବାହାରି ପଡ଼ିବା ଦରକାର
2: ହଁ ହଁ ଚାଲନ୍ତୁ ଚାଲନ୍ତୁ
3: ଆରେ ତମେମାନେ ଏଠି କ'ଣ
4: କାଇଁ ବନ୍ଧୁଙ୍କ ଘରକୁ ଆସିବା କ'ଣ ମନା
5: ଭିତରକୁ ଡାକିବନି
3: ହଁ ହଁ ଆସ ଆସ ଆଉ ସବୁ କେମିତି ଚାଲିଛି
6: ବହୁତ ବଢ଼ିଆ
3: ସବୁ ଠିକ୍ ତ
6: ହଁ ଆଉ ତମ ଭଳି ଆମର ତ ପଢ଼ାପଢ଼ିର ଚିନ୍ତା ନାହିଁ କି ପୋଜିସନ ପାଇବା ଇଚ୍ଛା ନାହିଁ ନା ତେଣୁ ଆମର ଅସୁବିଧା କ'ଣ
3: ଏମିତି କାହିଁ କହୁଛ ଭାଇ ତମର ତ ଇଞ୍ଜିନିୟରିଂ କଲେଜରେ ଆଡମିସନ ହେଇଛି
4: ହଁ ଘର ଲୋକ କରିଦେଇଛନ୍ତି ଡିଗ୍ରୀ ଗୋଟେ ମିଳିବ କଥା ତ ସେତିକି ଆଉ
5: ତମେ ତ ପୋଜିସନ ପାଇଲା ବାଲା ଟପ୍ କରିବା ଇଚ୍ଛା ତ
3: ନାଇଁ ଏବେ କ'ଣ ମୁଁ କିଛି କହିପାରିବି ଖାଲି ପରିଶ୍ରମ କରୁଛି ଯାହା ହବ ହବ
6: ଠିକ୍ ଅଛି ତେବେ ଆଜିଠୁ ତୋର ସବୁ ପାଠପଢ଼ା ବନ୍ଦ ଏବେ ଆମ ସାଙ୍ଗେ ସାଙ୍ଗ ହେବାକୁ ପଡ଼ିବ
3: କାହିଁକି
6: ଆମେ ଯାହା କହିବୁ ସେଇଆ ହିଁ କରିବୁ
3: କିନ୍ତୁ ସାଙ୍ଗ ହେବାର ପାଠପଢ଼ା ସହିତ ସମ୍ପର୍କ କ'ଣ ତାପରେ ତମ କଥା ଅନୁସାରେ ମୁଁ କାହିଁ ଚାଲିବି ମୋର ଏମିତି ସାଙ୍ଗ ଦରକାର ନାହିଁ
5: ହଉ ତମେ ଏମିତି ଅଯଥାରେ ରାଗୁଛ କାହିଁକି ପଢ଼ ବହୁତ ପରିଶ୍ରମ କର କିନ୍ତୁ ପରୀକ୍ଷା ଦବନି
3: କାହିଁକି
5: ଆଉ ଯଦି ପ୍ରଫେସରଙ୍କ ବୋଲ ମାନି ଏକ୍ଜାମିନେସନ ହଲରେ ବସି ପଡ଼ିଲ ତେବେ ସବୁ ପେପର ଆଟେମ୍ପ୍ଟ କରିବନି
3: କାହିଁକି
5: ସିଧା କଥା ବୁଝିପାରିଲ ନା ଆହୁରି ବୁଝେଇବି
3: ତମେ କ'ଣ ଚାହଁ ସ୍ପଷ୍ଟ ଭାବରେ କୁହ
6: ଆମେ ଚାହୁଁ ତମକୁ ଇଞ୍ଜିନିୟରିଂ ଡିଗ୍ରୀ ନେବାକୁ ହବନି ବୁଝିଲ ଏଇ ଆମେ ଚାହୁଁ
3: କିନ୍ତୁ କାହିଁକି ତମେ ପଢ଼ିବନି ବୋଲି ମୁଁ କାହିଁ ପଢ଼ିବିନି ଏସବୁ ଠିକ୍
6: ନୁହେଁ
5: ଠିକ୍ କଥା ଆମେ ବୁଝିବୁ ସେ ବିଷୟରେ ତମର ମୁଣ୍ଡ ଖେଳେଇବା ଦରକାର ନାହିଁ ଆମ କଥା ସିରିୟସଲି ଚିନ୍ତା କରିବ ଯଦି ରାଜି ତେବେ କାଲି ଈର୍ଷାର ବାର୍ଥଡେ ପାର୍ଟିରେ ଆସି ପହଞ୍ଚିଯିବ
3: ଆଉ ଯଦି ନଯାଏ
6: ଯଦି ନଯାଅ ଠିକ୍ ଅଛି ତେବେ ଆମକୁ ଆସିବାକୁ ପଡ଼ିବ
5: ଆଚ୍ଛା ଆଦର୍ଶ ଆମେ ଚାଲିଲୁ
3: ସାଙ୍ଗ ହେବା ବାହାନାରେ ଧମକ ଦେଖିବା କେମିତି ପରୀକ୍ଷା ଦେବିନି
1: ପ୍ରଫେସର ଆପଣଙ୍କର ଏଇ ଶାନ୍ତି ପାଠ ଆତ୍ମସମ୍ପର୍କ ପାଇଁ ଯୋଉ ଯଜ୍ଞ ଚାଲିଛି ସତରେ ତା ଦ୍ୱାରା ସମ୍ପୂର୍ଣ୍ଣ ପରିବେଶ ପବିତ୍ର ହେଇଗଲା
3: ଏସବୁ ଆପଣଙ୍କର ସହଯୋଗ ନହେଲେ ମୁଁ ଏକା କ'ଣ କରିପାରିଥାନ୍ତି ମଦର କରୁଣା ଆପଣମାନେ ଏଠି ଆସି ଆମର ଏଇ ପ୍ରୟୋଗଶାଳାକୁ ଗୋଟେ ପରିବାରରେ ବଦଳେଇ ଦେଇଛନ୍ତି
1: ସାର୍ ମୁଁ ଆପଣଙ୍କର ଏଇ ଅଦ୍ଭୁତ ପ୍ରୟୋଗଶାଳା ବିଷୟରେ ସ୍ୱାମୀଙ୍କ ଠାରୁ ଶୁଣିଥିଲି କିନ୍ତୁ ସତରେ ଆଜି ନିଜ ଆଖିରେ ଦେଖିଲି
3: କିନ୍ତୁ ଜାଣନ୍ତି ଲୋକମାନଙ୍କ ଆଖିରେ ମୁଁ ଜଣେ ପାଗଳ ଆଚ୍ଛା ଆପଣ କହିଲେ ଯିଏ ପୃଥିବୀ ବାହାରେ ତିକ୍ପିଳର ସେପାଖେ ଏଇ ଛୋଟ ଲ୍ୟାବ୍ରେ ନିଜ ଗବେଷଣାରେ ବ୍ୟସ୍ତ ଥାଏ ସେ କ'ଣ ସତରେ ପାଗଳ ନା ତାର ସବୁ କାମ ଗୁଡ଼ାକ ପାଗଳେମି
1: ବିଲକୁଲ ନୁହେଁ ସାର୍ ପୃଥିବୀର ପ୍ରକୃତ ସ୍ୱରୂପକୁ ଆପଣ ଏଇଠି ସୁରକ୍ଷିତ ରଖିଛନ୍ତି ଆମେ ଏଠି ଅନୁଭବ କରୁଛୁ ଏଠାରେ ନା ମାନସିକ ଅଶାନ୍ତି ଅଛି ନା ହିଂସା ମିଥ୍ୟା ଈର୍ଷା ବାସନାର ତାଣ୍ଡବ ଲୀଳା ସତରେ କି ସୁନ୍ଦର ଶାନ୍ତ ପରିବେଶ କି ଶାନ୍ତି ଏଠାରେ ମିଳୁଛି
3: ବ୍ୟସ୍ତ ହେବା ଦରକାର ନାହିଁ ମୁଁ ଜାଣିସାରିଲିଣି ଏମାନେ ସେଇ ବଦମାସ ଲୋକ ଯେଉଁମାନେ ପୃଥିବୀକୁ କଳଙ୍କିତ କରୁଛନ୍ତି ବି କ୍ୱିକ୍ ସମସ୍ତଙ୍କୁ ଆଲର୍ଟ କର ମୋର ବିଶ୍ୱାସ ମୋର ପ୍ରୟୋଗଶାଳା ଉପରେ ଏମାନଙ୍କର କିଛି ପ୍ରଭାବ ପଡ଼ିବନି
7: ଠିକ୍ ଅଛି ସାର୍
8: ରେ ମାନବ ତୁ କ'ଣ ଭାବିଛୁ ପୃଥିବୀର ସୀମା ଲଙ୍ଘି ବଞ୍ଚିଯିବୁ ମୁଁ କହିଥିଲି ନା ମୋର ହାତ ବହୁତ ଲମ୍ବା
9: ଆରେ ଏ କ'ଣ ମୋ ହୃଦୟରେ ଏମିତି କ'ଣ ତୋଫାନ ଉଠୁଛି ଆରେ ରେ ମୋ ମନ ଦେହ ଭିତରେ ଏତେ ଆନନ୍ଦ ଏତେ ଶାନ୍ତି କି ସୁଖ କି ଶାନ୍ତି
10: ଫରେ ମୁଁ ଆଜି ବହୁତ ଖୁସି
6: ହଁ ମୁଁ ବି ଜୀବନର ବାସ୍ତବତା ଆଜି ଚିହ୍ନୁଛି
11: କି ଅଦ୍ଭୁତ କି ଚମତ୍କାର ଆମ ସମସ୍ତଙ୍କ ହୃଦୟର ଆକସ୍ମିକ ପରିବର୍ତ୍ତନ ମୁଁ ନିଜ ସ୍ୱାର୍ଥ ପାଇଁ ସ୍ୱାମିତ୍ୱ ପ୍ରତିଷ୍ଠା କରିବାକୁ ଏଠିକି ଆସିଥିଲି କିନ୍ତୁ ଏଇ ସୀମାର ସ୍ପର୍ଶ ମାତ୍ରି ଯେଉଁ ଅତି ସୁଖକର ଆନନ୍ଦ ମୁଁ ଅନୁଭବ କଲି ତାହାଦ୍ୱାରା ମୋ ମନରେ ଥିବା ସୈତାନ ବି ଶାନ୍ତ ହୋଇଗଲା ବା ହୃଦୟରେ ମାନବତାର ଦୀପ ଜଳି ଉଠିଲା କି ଶାନ୍ତି
3: ମିଷ୍ଟର ସ୍ୱାର୍ଥଦେବ ତମକୁ ଓ ତମର ସମସ୍ତ ବନ୍ଧୁମାନଙ୍କୁ ମୁଁ ମୋର ପ୍ରୟୋଗଶାଳାକୁ ସ୍ୱାଗତ କରୁଛି
11: ସବୁ ଜାଣି ମଧ୍ୟ ଆପଣ ଆମମାନଙ୍କୁ ସ୍ୱାଗତ କରୁଛନ୍ତି ଆପଣ ଜାଣନ୍ତି ଏ ପ୍ରୟୋଗଶାଳା ମୁହୂର୍ତ୍ତକ ମଧ୍ୟରେ ବିଷାଦ ହୋଇଯିବ
3: ଜାଣେ ଆମେ ତମମାନଙ୍କର ସବୁ କ୍ରିୟାକଳାପ ଟିଭିରେ ଦେଖିଛୁ କିନ୍ତୁ ଏଠି ତମର ଗେମ୍ କାମ କରିପାରିବନି
8: ମାନିବାକୁ ପଡ଼ିବ ଆପଣଙ୍କର ଅଖଣ୍ଡ ବିଶ୍ୱାସକୁ ଆମେ ହାରିଗଲୁ ସତ କିନ୍ତୁ ଖୁବ୍ ଆନନ୍ଦ ଅନୁଭବ କଲୁ ଆପଣଙ୍କ ସୀମାରେ ପ୍ରବେଶ କରିବା ମାତ୍ରେ ଆମେ ପାଇଲୁ ଅଲୌକିକ ଆନନ୍ଦ

0: ନୈସର୍ଗିକ ପ୍ରେମ, ନିଷ୍କପଟ ଜୀବନ, ଓହ କି ଶାନ୍ତି, କି ସୁଖ, ଅତୁଳନୀୟ।
1: ହଁ ପ୍ରଫେସର, ପ୍ରକୃତରେ ଆମେ ହୃଦୟର ପରିବର୍ତ୍ତନ ବେଶ ଭଲ ଭାବେ ଅନୁଭବ କରିଛୁ।
2: ଭେରି ଗୁଡ।

ଆକାଶବାଣୀ ଭବାନୀପାଟଣା, ସମୟ ରାତି 11:10। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଚେତନା ଚିନ୍ତନ ପ୍ରଚାର କରିବୁ 6:30। 6:35 ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ପ୍ରଚାର କରିବୁ 7:25। 7:30 ଶ୍ରୀ ରାମଚରିତ ମାନସ ଚାଷର କଥା ପାଇଁ ସମୟ ରହିଛି 7:40। 7:45 ପୁରାତନୀ କ୍ରମରେ ଶୁଣିବେ କିଛି ଓଡ଼ିଶୀ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 8:35 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତିଗୀତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶୀ ବିଳାସ ପ୍ରଚାର କରିବୁ 8:45। 9:00 ହିନ୍ଦୀ କଥାଚିତ୍ରର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:10। 9:45 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ରେ ତେବେ ଶ୍ରୋତାବନ୍ଧୁ, ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।